କୃଷ୍ଣପକ୍ଷ ଅମାବାସ୍ୟା ଇଂରାଜୀ ଜୁନ୍ ମାସର 15 ତାରିଖ ସୋମବାର ଆମର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ସକାଳ 5:58 ମିନିଟ୍। ଅଧିବେଶନର ଶୁଭାରମ୍ଭରେ ମାଙ୍ଗଳିକ।

आकाशवाणी भवानीपाटना आज 1948 शताब्द सन 2026 मसीहा ज्येष्ठ मास।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ଶୋଭା ରାୟଙ୍କ କଣ୍ଠରେ। ଗୀତ ରଚନା ବିଷ୍ଣୁପ୍ରସାଦ ରାୟ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସ୍ୱାଗତିକା ମହାପାତ୍ରଙ୍କ କଣ୍ଠରେ ଧର୍ମାନନ୍ଦ ବେହେରାଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧ କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ଅଶୋକ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ। ଗୀତ ରଚନା ଅନ୍ନପୂର୍ଣ୍ଣା ନନ୍ଦ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ସବୁ ମଣିଷ, ମଣିଷ ଭାବରେ ଆମର ବୋଧଶକ୍ତି ଅଛି। କଥାଟିଏ କହିଲେ ଆମେ ବୁଝିପାରୁଛୁ, କ'ଣ କରୁଛୁ ସେ କଥା ମଧ୍ୟ ଜାଣିପାରୁଛୁ, ଆମ କାମ ଠିକ୍ ହେଉଛି କି ଭୁଲ ହେଉଛି ତା ମଧ୍ୟ ଜାଣୁଛୁ। ବୁଝିଲେ ଜାଣିଲେ ମଧ୍ୟ ବେଳେବେଳେ ନ ଜାଣିଲା ପରି ଛଳନା କରୁଛୁ ସିନା, କିନ୍ତୁ ଆମେ ଯେ ଜାଣିପାରୁନାହୁଁ ଏକଥା କହିବା ଠିକ୍ ନୁହେଁ। ଆମେ ଯାହା କରୁଛୁ ତାହା ଭଲ କି ଭୁଲ ଆମର ବୋଧଶକ୍ତି ତାହା ଆମକୁ ବୁଝେଇ ଦେଉଛି। ଭଲ କାମଟିଏ କଲେ ଯେଭଳି କିଛି ଭଲ ଅନୁଭବ ହୁଏ, କିଛି ଖରାପ କାମ କଲେ ମଧ୍ୟ କିଛି ଖରାପ ଅନୁଭବ ହୁଏ। ଆମେ ବିଭିନ୍ନ ସମୟରେ ଜାଣି ହେଉ, ପରିସ୍ଥିତିରେ ପଡ଼ି ହେଉ, ଭୁଲ କାମ ପାପ କାମ କରିଦେଉ ସିନା, ଆମର ବୋଧଶକ୍ତି ଆମକୁ ବରାବର ଚେତେଇ ଦେଇ କହେ, ତୁ କ'ଣ କରୁଛୁ, ଏ ତୁ କ'ଣ କଲୁ, କାହିଁକି ଅପରାଧ କଲୁ। ଖରାପ କାମଟିଏ କରିସାରିବା ପରେ ମନରେ ଏ ଯେଉଁ ଆନ୍ଦୋଳନ ହୁଏ ବା ପ୍ରଶ୍ନ ଉଠେ, ତାହା ହେଉଛି ଆମର ଅପରାଧ ବୋଧ। ଅପରାଧ ବୋଧର ଅର୍ଥ ହେଲା ଅପରାଧ କଲୁ ବୋଲି ଆମେ ବୁଝିପାରିଲୁ। ଆଉ ଏ ଅପରାଧ ବୋଧଟି ମଣିଷକୁ ସହଜରେ ଛାଡ଼େ ନାହିଁ, ସବୁବେଳେ ଗୋଡ଼ଉଥାଏ। ତାକୁ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ଭୁଲି ହୁଏ ନାହିଁ। ଭଗବାନ ମଣିଷକୁ ଏଭଳି ଗଢ଼ିଛନ୍ତି, ସେ ଚାହାନ୍ତି ଯେ ମଣିଷ ସାଂସାରିକ ପରିସ୍ଥିତିରେ ପଡ଼ି ମନ୍ଦ କାମ କଲେ ମଧ୍ୟ ତାକୁ ଅନୁଭବ କରୁ, ତାହା ତା'ର ସବୁବେଳେ ମନେ ପଡ଼ୁଥାଉ। ଏ ମନେ ପଡ଼ିବା ଦ୍ୱାରା ସେ ଅନୁତପ୍ତ ହେବ ଏବଂ ଅପରାଧ ବୋଧ ତାକୁ ଭବିଷ୍ୟତ ଅପରାଧରୁ ଦୂରରେ ରଖିବ। ଏ ପ୍ରସଙ୍ଗରେ ଗୋଟିଏ ଘଟଣା ଶୁଣନ୍ତୁ। ଜଣେ ଯୁବକ କୌଣସି ଏକ ପରିସ୍ଥିତିରେ ପ୍ରଚଣ୍ଡ ରାଗରେ ଜଣକୁ ମାରୁ ମାରୁ ମାରିଦେଲା। ମାରିଦେଲା ସିନା ଘଟଣାଟି ଘଟିଯିବା ପରେ ଛାନିଆ ହୋଇଗଲା, ଭୟ ପାଇଲା। ହତ୍ୟା ଅପରାଧରେ ପୋଲିସ ଧରିନେବ, ବିଚାର ହେବ, ଜେଲରେ ରହିବାକୁ ହେବ, ଆଜୀବନ କାରାଦଣ୍ଡ ହୋଇପାରେ, ମୃତ୍ୟୁଦଣ୍ଡ ବି ହୋଇପାରେ। ଧରା ପଡ଼ିବା ଆଗରୁ ଲୁଚି ଲୁଚି ବନାରସ ପଳେଇଲା। ସେଠି ତ ପୃଥିବୀ ଯାକର ଯାତ୍ରୀ, ହଜାର ହଜାର ମନ୍ଦିର ମଠ ଘାଟ, ପାଠଶାଠ ପଢ଼ିଥିଲା, ଠିକ୍ଠାକ୍ କଥା କହିପାରୁଥିଲା, ଦେଖିଲେ ଜମା ଅପରାଧୀ ପରି ଜଣାପଡ଼ୁନଥିଲା, ଭଲ ପିଲା ଭଳି କଥାବାର୍ତ୍ତା କରୁଥିଲା। ଗୋଟିଏ ମଠରେ ଜଣେ ସାଧୁଙ୍କ ପାଖରେ ରହିଲା, ଧର୍ମଶାସ୍ତ୍ର ପଢ଼ିଲା, ମଠର ଦୈନନ୍ଦିନ ଚର୍ଯ୍ୟା ଭିତରେ ସମୟ କାଟିଲା। ତାକୁ ଯଦିଓ ଭଲ ଲାଗିଲା, ଉଶ୍ୱାସ ଲାଗିଲା, ତା ଭିତରୁ କିନ୍ତୁ ସେ ଅପରାଧ ବୋଧଟି ଜମା ଗଲା ନାହିଁ। ଗୋଟିଏ ମଣିଷକୁ ସେ ମାରିଦେଇଛି, ଏଇ କଥା ସବୁବେଳେ ତାର ମନେ ପଡ଼ିଲା। ପୋଲିସ ତାକୁ ବରାବର ଖୋଜୁଥିବ, ତାର ବାପା ମାଆଙ୍କୁ ଆସି ବାରମ୍ବାର ପଚାରୁଥିବ, ବନ୍ଧୁବାନ୍ଧବଙ୍କୁ ମଧ୍ୟ ଯାଇ ଜେରା କରୁଥିବ, ତା ସାଙ୍ଗସାଥିଙ୍କୁ ମଧ୍ୟ ଜେରା କରୁଥିବ, ସମସ୍ତେ ତା ପାଇଁ ହଇରାଣ ହେଉଥିବେ। ହତ୍ୟା କରି ସେ ତ ଗୋଟିଏ ଅପରାଧ କରିଛି, ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବାରୁ ଆଉ ଗୋଟିଏ ଅପରାଧ କରିଛି। ସବୁବେଳେ ଏଇ କଥା ତାକୁ ଘାରିଲା। ମଠରେ ବର୍ଷେ ବିତିଗଲା ପରେ ବି ସେ ଏ ଭାବନାରୁ ମୁକୁଳି ପାରିଲା ନାହିଁ। ଏତେ ଲୋକଙ୍କୁ ହନ୍ତସନ୍ତ କରି ସେ ଏଠି ଯେଉଁ ଧର୍ମଶାସ୍ତ୍ର ଚର୍ଚ୍ଚାରେ ସମୟ କାଟିବାକୁ ବସିଛି, ତାହା ଏକ ଛଳନା ଭଳି ତା'ର ମନେ ହେଲା। ସେ ଅନୁଭବ କଲା ଦଣ୍ଡ ନ ଭୋଗିଲେ ପାପ କ୍ଷୟ ହେବ ନାହିଁ, ସେ ପୋଲିସ ପାଖରେ ଧରାଦେବ, ପରିବାର ବନ୍ଧୁବର୍ଗଙ୍କୁ ମାନସିକ ଯନ୍ତ୍ରଣାରୁ ମୁକ୍ତି ଦେବ। ହଠାତ୍ ଦିନେ ସେ ବନାରସ ଛାଡ଼ି ଆସି ନିଜକୁ ଧରା ପକାଇଦେଲା। ପୋଲିସ ଆଶ୍ୱସ୍ତ ହେଲା, ପରିବାର ଲୋକ ବି ଆଶ୍ୱସ୍ତ ହେଲେ। ସେ ମଲାକି ଗଲା, ସେଥିନେଇ ସେମାନଙ୍କର ଯେଉଁ ବ୍ୟସ୍ତତା ଥିଲା ତା'ର ଅନ୍ତ ହୋଇଗଲା। ଏଣିକି ନ୍ୟାୟାଳୟର ବିଚାର ଯାହା ହେବ, ଯୁବକଟି ମଧ୍ୟ ନିଜେ ଆଶ୍ୱସ୍ତ। ଏ ଘଟଣାଟିକୁ ବିଶ୍ଲେଷଣ କଲେ ଏତିକି ଜାଣିବା ଯେ ଅପରାଧ ବୋଧଟି ଏକ ପ୍ରକାର ଜ୍ୱଳନ, ତାହା ମଣିଷକୁ ଜାଳେ ନାହିଁ, ମଣିଷର ଅପରାଧ ପ୍ରବୃତ୍ତିକୁ ଜାଳେ, ଏବଂ ଏ ଜଳିବା ପ୍ରକ୍ରିୟାରେ କିଛି ଦଣ୍ଡ ମଧ୍ୟ ଭୋଗିବାକୁ ହୁଏ। ସୁନାରୁ ଖାଦ୍ୟଟି ପୋଡ଼ିଗଲେ ଆଉ ଯାହା ରହେ ତାହା ନିଶ୍ଚୟ ଖାଣ୍ଟି ସୁନା, ମଣିଷ ବି

ଏଭଳି ଏହି ଅପରାଧ ବୋଧ ହେତୁ ଶୁଦ୍ଧ ହେବାର ସୁଯୋଗ ପାଏ। ତେଣୁ ଶ୍ରୋତାବନ୍ଧୁ, ଅପରାଧଟିଏ ହୋଇଗଲେ ତାକୁ ଲୁଚେଇ ନ ରଖି ତାକୁ ସ୍ୱୀକାର କରିଦେବା ହିଁ ସବୁଠୁ ବଡ଼ ଶ୍ରେୟସ୍କର କଥା।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ନିଷ୍କାମ ଭାବରେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବାକୁ ଉପଦେଶ ଦେଇଛନ୍ତି। ଅଧିକନ୍ତୁ ପରମାର୍ଥ ତତ୍ତ୍ୱ ବିଷୟରେ ଜ୍ଞାନଲାଭ କରିବାକୁ ପ୍ରବର୍ତ୍ତାଇଛନ୍ତି। ଏହି ଜ୍ଞାନ ବଳରେ ସ୍ଥୂଳ ଓ ସୂକ୍ଷ୍ମ ଶରୀରଠାରୁ ଆତ୍ମା ଭିନ୍ନ ବୋଲି ବୁଝିହେବ। ଅଦ୍ୱୈତ ଆତ୍ମାକୁ ଉପଲବ୍ଧି କଲେ ସ୍ଥୂଳ ଶରୀର ଓ ସୂକ୍ଷ୍ମ ଶରୀର ପ୍ରତି ଥିବା ସତ୍ୟବୃତ୍ତି ଦୂର ହୁଏ। ନଚେତ୍ ଜୀବାତ୍ମା କେବେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇପାରିବ ନାହିଁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏତାର ଶୁଭାରମ୍ଭ କରିବେ। ଆଜି ସକାଳ 11 ବଜେ ଭୁବନେଶ୍ୱର ରେଲ ଷ୍ଟେସନ ମାଷ୍ଟର କ୍ୟାଣ୍ଟିନ୍ଠାରେ ପତାକା ପ୍ରଦର୍ଶନ କାର୍ଯ୍ୟକ୍ରମ ହେବା। ଓଡ଼ିଶାରୁ ହଜାରେନୁ ଅଧିକା ତୀର୍ଥଯାତ୍ରୀ ଖାସ୍ ଟ୍ରେନ୍ଟି ଗୁଜରାତର ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ଲାଗି ଯାତ୍ରା କରିବେ। ଆୟୁଷ ମନ୍ତ୍ରଣାଳୟ ତରଫ ହୋଇଥିବା ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ୱାର୍ଲଡ ରେକର୍ଡ଼ ଠାନ୍ ପାଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ ଲାଇଭ୍ ଷ୍ଟ୍ରିମିଂଟି ହୋଇଥିବା ଏହି କାର୍ଯ୍ୟକ୍ରମ 130 ଅଧିକା ଦେଶ ଭାଗ ନେଇଥିଲେ। ମନ୍ତ୍ରଣାଳୟ ତରଫ ମିଳିଥିବା ସୂଚନା ଅନୁସାରେ ଅଧିବେଶନଟି 435,000 ଅଧିକା ଦର୍ଶକ ଇତାକେ ଦେଖିଛନ୍। 2024 ହୋଇଥିବା ରେକର୍ଡ ସଂଖ୍ୟକ 246,000 ଦର୍ଶକଙ୍କ ସଂଖ୍ୟାକେ ବିଲ୍ ଇଥର ପାର କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ପୂର୍ତ୍ତିର ଭାଗ ନେଇଥିବା ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ରେକର୍ଡ ସଂଖ୍ୟକ 98.95% ପହଞ୍ଚିଛି। ସେନ୍ତା ଏପ୍ତକ ରାଜ୍ୟର 1,15,36,537 ଛନ୍କର ଡିଜିଟାଇଜେସନ୍ କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଦେଇ ରାଜ୍ୟ ଭୋଟର ତାଲିକାକେ ଅଧିକା ସ୍ୱଚ୍ଛ ସଠିକ୍ ଆଉ ବ୍ୟବସ୍ଥିତ କରିବା ଲାଗି ବ୍ୟାପକ ସ୍ତରଥି ପରିଗଣନା ଫର୍ମ ବାଣ୍ଟବାର ସଂଗ୍ରହ କରବାର ଆଉ ତାର ଡିଜିଟାଇଜେସନ୍ କାମ ଯୁଦ୍ଧକାଳୀନ ଭିତ୍ତିଥି ଚାଲିଛି। ଏହି ସଂଶୋଧନ ପ୍ରକ୍ରିୟା ଫର୍ମ ବଣ୍ଟନ ଆଉ ଦାଖଲ ସମୟ ଜୁନ୍ 28 ରହିଛି। ଏଥିଲାଗି ସବୁ ଯୋଗ୍ୟ ହିତା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତୀ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ ପ୍ଲାନେଟ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ା ଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ବର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:05 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍ମୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି।

0: ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱରଠାରେ ପହଞ୍ଚିଛି। ଏହି ତୀର୍ଥଯାତ୍ରୀମାନେ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ମନ୍ଦିର ଦର୍ଶନ ପାଇଁ ବାହାରିବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଣ୍ଡା ଗାଁଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା, ସେମାନଙ୍କର ଅଭିଯୋଗ ଓ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନ ସହ ଗତକାଲି ଉଦ୍ଯାପନୀ ଦିବସରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରଗଡ଼ର ବରପାଲିଠାରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ସକାଳ 8:46 ପରେ ନଟରାଜ ଶିବଙ୍କର ସଂସ୍ଥାପନ ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ପତରପେଣ୍ଡି, ବୁଧବାର ଦିନ ଭୈରବ ପରିକ୍ରମା, ଗୁରୁବାର ବରାନୁଗମନ ଏବଂ ଶୁକ୍ରବାର ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିସାରିଥିବା ବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନାରାଣୀ ବେହେରା।
2: ସୋରିଆସିସ୍ ଏକ ଚର୍ମ ରୋଗ ଯାହା ସଂକ୍ରାମକ ନୁହେଁ। ଏହା ଏପରି ଏକ ରୋଗ ଯେଉଁଟାକି ବାରମ୍ବାର ହୁଏ, ଛାଡ଼େ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇଥାଏ। ଆମ ଶରୀରର ଚର୍ମ କୋଷିକା ବା ସେଲ୍ସ ଭିତରୁ ବାହାରକୁ ଆସିଥାଏ। ଆମ ଶରୀରର ନର୍ମାଲ ସେଲ୍ ଟର୍ଣ୍ଣଓଭର ଟାଇମ୍ 28 ଦିନ। ସୋରିଆସିସ୍ ରୋଗରେ ଏହା କମି 10-15 ଦିନ ହୋଇଯାଏ। ଏହା ଏକ ରୋଗ ଯାହା ଉଭୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଯାଏ। ଏହା ଏକ ଅଟୋଇମ୍ୟୁନ୍ ରୋଗ ଯେଉଁଥିରେ କି ନିଜ ଶରୀରର ରୋଗ ପ୍ରତିରୋଧକାରୀ କୋଷିକା ବା ସେଲ୍ ସବୁ ନିଜ ବିରୁଦ୍ଧରେ କାର୍ଯ୍ୟ କରେ। କେତେକାଂଶରେ ଏହା ବଂଶଗତ, ଯେଉଁଥିରେ ବି ଅଳ୍ପ ବୟସରେ ଏହି ରୋଗ ଆରମ୍ଭ ହୋଇଥାଏ। ଟନ୍ସିଲ୍ ସଂକ୍ରମଣ, କେତେକ ଯନ୍ତ୍ରଣା ନିବାରକ ଔଷଧ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ଆଣ୍ଟିଫଙ୍ଗାଲ ଔଷଧ ଏହି ରୋଗକୁ ବଢ଼ାଇ ଦେଇପାରେ। ସିଗାରେଟ୍, ମଦ୍ୟ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଅତ୍ୟାଧୁନିକ ଜୀବନଶୈଳୀ, ଥଣ୍ଡା ଏହି ରୋଗକୁ ବଢ଼ାଇ ଦେଇପାରେ। ଏହି ରୋଗ ବହୁତ ପ୍ରକାର ରହିଛି। ଦେହରେ ନାଲି ନାଲି ହୋଇ ଫଳିଯାଏ, ସେଥିରୁ ଧଳା ରଙ୍ଗର ଚୋପା ଛାଡ଼େ, କୁଣ୍ଡେଇ ହୁଏ ଏବଂ ପୋଡ଼ାଜଳା କରେ। ଏହା ମୁଖ୍ୟତଃ ମୁଣ୍ଡ, କହୁଣୀ, ଆଣ୍ଠୁ ଓ ପିଠିରେ ହୁଏ। ଏହାକୁ କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ କୁହାଯାଏ। ବେଳେବେଳେ ଏହା କେବଳ ହାତ ଓ ପାଦରେ ହୋଇଥାଏ, ଯାହାକୁ ପାମ ପ୍ଲାଣ୍ଟାର ସୋରିଆସିସ୍ କୁହାଯାଏ। ପୂଜ ଫୋଟକା କେବଳ ହାତ ପାଦରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ଏହାକୁ ପୁସ୍ଚୁଲାର ସୋରିଆସିସ୍ ବୋଲି କୁହାଯାଏ। ଏହି ସୋରିଆସିସ୍ରେ ରୋଗୀର ଅବସ୍ଥା ବଡ଼ ଜଟିଳ ହୋଇଯାଏ। ଜ୍ୱର ଓ କମ୍ପ ଆସେ, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼େ। ପିଲାମାନଙ୍କଠାରେ ଗଟେଟ୍ ସୋରିଆସିସ୍ ହୁଏ, ଯାହାକି ଅଧିକାଂଶ ସମୟରେ ଟନ୍ସିଲ୍ ଇନ୍ଫେକ୍ସନ୍ ପରେ ହୁଏ। ଯଦି ଏହା ଜଙ୍ଘ କାଖସନ୍ଧିରେ ହୁଏ, ଫଙ୍ଗାଲ୍ ଇନ୍ଫେକ୍ସନ୍ ଭାବି ଟ୍ରିଟମେଣ୍ଟ କଲେ କମେ ନାହିଁ। ଏହାକୁ ଆମେ ଇନଭର୍ସ ସୋରିଆସିସ୍ ବୋଲି କହିଥାଉ। ଏହି ରୋଗରେ ନଖ ଗଣ୍ଠି ମଧ୍ୟ ପ୍ରଭାବିତ ହୋଇପାରେ। ଉଭୟ ଛୋଟ ଓ ବଡ଼ ଗଣ୍ଠି ସବୁ ଫୁଲିଯାଏ, ନାଲି ପଡ଼ିଯାଏ, ରୋଗୀକୁ ବହୁତ କଷ୍ଟ ହୁଏ। ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଏହା ସହ ମଧ୍ୟ ହୋଇପାରେ, ଯାହାକି ହୃଦରୋଗ ହେବାର ସମ୍ଭାବନାକୁ ବଢ଼ାଇଥାଏ। ଏହାକୁ ମେଟାବୋଲିକ୍ ସିଣ୍ଡ୍ରୋମ୍ ବୋଲି କୁହାଯାଏ। ଯଦିଓ ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ନାହିଁ, ଏହି ରୋଗ ଅଧିକ ନ ବଢ଼ିବା ପାଇଁ ମଦ୍ୟପାନ, ସିଗାରେଟ୍ ପିଇବାରୁ ନିବୃତ ହେବା ଉଚିତ। ମାନସିକ ଶାରୀରିକ ଦୁଶ୍ଚିନ୍ତା ଛାଡ଼ିବା ଉଚିତ। ପ୍ରତିଦିନ ଖରାରେ କିଛି ସମୟ ଚାଲିବା ବହୁତ ଲାଭଦାୟକ। ବଡ଼ ମାଛ, ଚର୍ବିଯୁକ୍ତ ମାଛ, ମାଛ ତେଲ ଯେଉଁଥିରେ କି ଓମେଗା-3 ଫ୍ୟାଟି ଏସିଡ୍ ଥାଏ, ତାହା ସବୁ ଖାଇବା ଉଚିତ। ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ଓଜନକୁ ନିୟନ୍ତ୍ରଣରେ ରଖିବା

0: ଦରକାର। ଚର୍ମକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ, ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ଼୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର୍, ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର୍, ସାଲିସିଲିକ୍ ବା ଷ୍ଟିରଏଡ଼୍ ସାମ୍ପୋରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସଟ୍ ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସଟ୍, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ୍ ନେଲେ ଏହି ରୋଗରୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନାରାଣୀ ବେହେରା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ UG ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ଼। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଏନ୍ଠାରେ ଆରମ୍ଭ ହେଉଛି। ଏହି 3-ଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ 3ୟୋଦଶ ଥର G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ 2-ଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ, ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05ରେ ଛାଡ଼ି ନୋଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡ଼ାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି

ଜେୱାର ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8ଟାରେ ଛାଡ଼ିବ। ଏହି ବିମାନ ଲକ୍ଷ୍ନୌ ଯିବ। ଜେୱାର ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ଜଣ ମହିଳା ଏବଂ 172 ଜଣ ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ଗୁଣ ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ଗୁଣ ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ଗୁଣ ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1,100 କିଲୋମିଟରରେ ପହଞ୍ଚିପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚିପାରିଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ଼ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0118-1-2-3-7-1-7-1-1-3-2-3-1-4-8-1 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-0-9-4-0-4-4 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଥିଲା।
ଭାରତ ପକ୍ଷରୁ ସ୍କୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4ଟି ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2ଟି ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7ଟାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11ଟାରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥାମ୍ପଟନ୍ର ହମ୍ସ୍ପେୟାର ବାଓଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାହକୁ 7-1ରେ ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାହ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରୀ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସକାଳ

0: 17:30 ମିନିଟ୍ରେ ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ପେନ୍ ଏବଂ କାବୋଡପା ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାହକୁ ପରାସ୍ତ କଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଆମର ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଉପରେ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନଥାଉ। ବର୍ତ୍ତମାନ ତ ଆମେ ହ୍ୟାଣ୍ଡୱାଶ୍ର ଯୁଗରେ ପହଞ୍ଚିଯାଇଛୁ, ସେଥିପାଇଁ ଅନେକ ପରମ୍ପରା ଆମକୁ କୁସଂସ୍କାର ଭଳି ଲାଗୁଛି। ଯଦି ଘରକୁ କେହି ଅତିଥି ଆସୁଛନ୍ତି, ତାଙ୍କୁ ଗୋଡ଼ୁଏ ପାଣି ଦେବା, ମଶାଣିରୁ ଆସି ଗାଧୋଇ ପାଧୋଇ ଘରକୁ ଫେରିବା, ଗୋବରରେ ଲିପାପୋଛା କରିବା ଆମକୁ ପୁରୁଣା କାଳିଆ କୁସଂସ୍କାର ଭଳିଆ ଲାଗେ। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ଏହା ବିଜ୍ଞାନସମ୍ମତ। ଅନୁଧ୍ୟାନରୁ ଜଣାପଡ଼ିଛି ଗୋବର କୀଟାଣୁନାଶକ ଏବଂ ଏହାର ଗନ୍ଧରେ କୀଟପତଙ୍ଗ ସବୁ ଦୂରେଇ ରହନ୍ତି। ଯେହେତୁ ଅତିଥି ବାହାରୁ ଆସୁଛନ୍ତି, ହାତପାଦ ଧୋଇଲେ ଏବଂ ମଶାଣିରୁ ଆସୁଥିବାରୁ ଗାଧୋଇଲେ ବାହାରର ଜୀବାଣୁ ମଇଳା ଆଦି ଘର ଭିତରକୁ ଆସିପାରିବ ନାହିଁ। ଏଥିପାଇଁ ଏସବୁ ପରମ୍ପରା ଆଗରୁ ରହିଆସିଛି, ବର୍ତ୍ତମାନ ଏହାକୁ କେବଳ ଦୋହରାଯାଉଛି। ଆମର ରକ୍ଷଣଶୀଳ ଏବଂ ପାରମ୍ପରିକ ପରିବାରରେ ଆମେ ଆଉ ଏକ କଥା ଲକ୍ଷ୍ୟ କରିପାରିବା, ମହିଳାମାନଙ୍କ ବାଇଛ କରିବା। ବର୍ତ୍ତମାନର ପିଢ଼ି ଏହାକୁ ପୁରୁଣା କାଳିଆ କହିପାରନ୍ତି, କିନ୍ତୁ ଏହା ମଧ୍ୟ ବିଜ୍ଞାନସମ୍ମତ। ପାଇଖାନାରୁ ଆସିବା ପରେ କପଡ଼ା ବଦଳାଇବା, ଶୌଚ ପରେ ଧୁଆଧୋଇ ନହେବା ପର୍ଯ୍ୟନ୍ତ ଛୁଆଁଚି ହେବା ଆଦି ଆମର ପୂର୍ବପୁରୁଷମାନେ ସ୍ୱଚ୍ଛତା ଉପରେ କେତେ ଗୁରୁତ୍ୱ ଦେଉଥିଲେ ତାହାର ଜ୍ୱଳନ୍ତ ନିଦର୍ଶନ। ଆଜି ଆମେ କିଛି ନୂଆ କଥା କହୁନାହୁଁ। ଆଗରୁ ହାତ ଧୋଇବା ପାଇଁ ଭଲ ମାଟିର ବ୍ୟବହାର କରାଯାଉଥିଲା, ଏବେ ମଧ୍ୟ ଗ୍ରାମାଞ୍ଚଳରେ ଚିଟିକା ମାଟି ବା ଉତ୍ତର ଭାରତରେ ମୁଲତାନୀ ମାଟିର ବ୍ୟବହାର କରାଯାଉଛି। କେବଳ ସାମଗ୍ରୀ ପରିବର୍ତ୍ତନ ହୋଇଛି, ବର୍ତ୍ତମାନ ଆମେ ଶ୍ୟାମ୍ପୁ, ସାବୁନ ଏବଂ ହ୍ୟାଣ୍ଡୱାଶ୍ର ବ୍ୟବହାର କରୁଛୁ। ପରମ୍ପରା ଯାହା ଥିଲା ତାହା ରହିଛି, କେବଳ ସୁବିଧା ସୁଯୋଗ ବୃଦ୍ଧି ପାଇଛି। ଶୌଚ ହେବା ପରେ ମାଟି ଖୋଜିବାକୁ ପଡ଼ୁନାହିଁ, ପାଖରେ ସାବୁନ ଅଛି, ହ୍ୟାଣ୍ଡୱାଶ୍ ଅଛି। ଆମର ଏକ ସ୍ୱଚ୍ଛ ଜୀବନ ଅତିବାହିତ କରିବାରେ ଆଉ ପ୍ରତିବନ୍ଧକ ନାହିଁ। ବର୍ତ୍ତମାନ ତ ଡାକ୍ତରମାନେ କହୁଛନ୍ତି ଖାଇବା ଆଗରୁ ସାବୁନରେ ହାତ ଧୋଇଲେ ଅର୍ଦ୍ଧେକ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା। ହାତ ଧୋଇବାରେ ଅସୁବିଧା କ'ଣ? କେବଳ ଆମକୁ ସଚେତନ ହେବାର ଅଛି। ସାବୁନ ତ ଆଜିକାଲି ସବୁ ସ୍ଥାନରେ ମିଳିପାରୁଛି। ତେବେ ଆସନ୍ତୁ ପରମ୍ପରାକୁ ସମ୍ମାନ କରିବା, ସଚେତନ ହେବା ଏବଂ ଏକ ସ୍ୱଚ୍ଛ ଜୀବନ ଜିଇଁବା।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆଧ୍ୟାତ୍ମିକ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀରାମଚରିତମାନସ। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
1: ଶାଗ ଡାଲର କଥା ଆସି ହେତ୍କି ବେଲେ ବାଇଗନ ବୋଲେ ଆଗ୍କେ ଆସି, ଯେନ୍ ତୁନ୍ ଶାଗ ନେଇଥିଲେ ବି ବାଇଗନ୍ ଅଛେ ବୋଲେ ତାକେ ପୁଡ଼ି ଦେସୁଁ, ନେଇ ହେଲେ ଭଜା ବି ଟିକେ କରି ଦେଇ କରି ଗୁଟେ ଖୁରି ପଖାଲ ଆମେ ଖାଇଦେସୁଁ। ତ ହେଥିର୍ଲାଗି ଇ ବାଇଗନ୍ ଚାଷ୍ ଗୁଟେ ଖୁବ୍ ଜରୁରୀ ଚାଷ୍ ହେ, ଯେନ୍ଟାକି ସବୁଦିନ ହେଇପାର୍ସି ଆର୍ ବଜାରଥି ବି ବିକ୍ରି ବଟାକା ଯେ ଅସୁବିଧା ନେଇ ହୁଏ। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା କେନ୍ତା କରି ବାଇଗନ୍ ଚାଷ୍ କରିପାର୍ମା। ଯେନ୍ ମ୍ୟାଟ୍ ବାଲିଆ ହେଇଥିବା ଦୋର୍ସା ହେଇଥିବା ହେ ମ୍ୟାଟ୍ ନେ ବାଇଗନ୍ ଟିକେ ବନେ କରି ହେଇପାର୍ସି। ଅମଲ ମ୍ୟାଟ୍ ନେଇ ହେଲେ ଶୁଖା ବାଗିର୍ ମ୍ୟାଟ୍ ଥି ବାଇଗନ୍ ବନେ କରି ନେଇ ବଢ଼ିପାରେ। ଆର୍ ଖୁବ୍ ଖରା ନେଇ କି ଖୁବ୍ ବର୍ଷା ନେଇ ଏନ୍ତା କରି କରି 15-20 ଡିଗ୍ରୀ ତାପ୍ନେ ବାଇଗନ୍ ବନେଇକିନା ବଢ଼ିପାର୍ସି। ଆର୍ ହେନ୍ତା କରି ଖୁବ୍ ଉଚା ନେଇ କି ଖୁବ୍ ନିଚା ନେଇ ଏନ୍ତା ଜମିଥି ବି ବାଇଗନ୍ ବନେ କରି କରି ହେଇପାର୍ସି। ଇ ବାଇଗନ୍ ଫସଲ କାଜେ ବୋଇଲେ ବର୍ଷା ଦିନ ହେଇଛେ ବୋଇଲେ ଜୁଲାଇ ମାସର ମଝିଥି, ଆର୍ ଶୀତ ଦିନ ହେଇଛେ ବୋଇଲେ ସେପ୍ଟେମ୍ବର ମାସ ଥି ଆମେ ଚାରା ପକେଇ ପାର୍ମା। ଆର୍ ଚାରା ପକାବାର୍ ଲାଗି 3-5 ମିଟର ଲମ୍ବ, 1 ମିଟର ଚଉଡ଼ା ଆର୍ 15 ସେଣ୍ଟିମିଟର ତକ୍ ଡେଙ୍ଗର ତଲିପଟି ଆମ୍କେ କର୍ବାକେ ପଡ଼୍ବା। ତଲିପଟିନେ ଆମେ କାଁ କର୍ମା, 2-3 ଝୁଡ଼ି ସଢ଼ା ଗୋବର ଖତ, 15-20 ଗ୍ରାମ ଫ୍ୟୁରାଡନ୍ ଭିରେଇ କରି ଭଲ୍ ହିପାସେ ତାକେ ଆମେ ସମାନ କରିଦେମା। ଆର୍ 5 ସେଣ୍ଟିମିଟର ଦୂର୍ନେ ଆର୍ 1 ସେଣ୍ଟିମିଟର ଗାତ କରି କରି ଧାଡ଼ିକେ ଧାଡ଼ି ଧାଡ଼ିକେ ଧାଡ଼ି ଆମେ ମଞ୍ଜିକେ ବୁନି ଆନ୍ମା। ଆର୍ ତାର୍ ଉପରେ ଆମେ କାଁ କର୍ମା, ପତ୍ଲା କରି କରି ପିଆଲ୍କେ ଢାପି ଦମା। ଗୁଟେ ହେକ୍ଟର ଜମି କାଜେ ଆମ୍କେ 500 ଗ୍ରାମ ମଞ୍ଜି ଦରକାରେ। ଆର୍ ହେନେ 25-30 ତଲିପଟି ହେଲା ବୋଲେ ହେଇଯିବା ଗୁଟେ ଏକର ଜମିଥି। ଏନ୍ତା କରି କରି ତ ଆମେ ଚାରା ଲଗାମା। ଆର୍ ଚାରା ଯେତ୍କି ବେଲ୍କେ 4 ହପ୍ତାର ହେଇଗଲା ବୋଇଲେ ହେଟାକେ ଆମେ ଗଛ ହିପାସେ ଲଗେଇ ପାର୍ମା। ଆର୍ ଧାଡ଼ିକେ ଧାଡ଼ି 60 ସେଣ୍ଟିମିଟର ଆର୍ ଗଛ୍କେ ଗଛ 45 ସେଣ୍ଟିମିଟର ତକ୍ ଆମେ ଚାରାକେ ଲଗେଇ ପାର୍ମା। ଯେନ୍ଟା ବି ଚାଷ୍ କର୍ସୁ ହେନେ ଗୁଟେ ମୁଡ୍ ଦୁଖାର କାରଣ ହେଲା ରୋଗ୍ ପୋକ୍। ଇ ବାଇଗନ୍ ଗଛ୍ ଥି ଯେନ୍ଟା ଖୁବ୍ ଲାଗ୍ସି ହେଟା ହେଲା ଝାଉଁଲା ରୋଗ୍। ଆର୍ ଇ ଝାଉଁଲା ରୋଗ୍କେ ଯେନ୍ ବିହନ୍ ସହି ପାର୍ସି ହେନ୍ତା ବିହନ୍ ଯଦି ଆମେ ବାଛ୍ମା ବୋଇଲେ ଇ ରୋଗ୍ ଆମର୍ ଗଛ୍କେ ଆର୍ ନେଇ ହେନା। ହେନ୍ତା ବି ଭିନ୍ ଭିନ୍ କିସମ୍ ଅଛେ, ଯେନ୍ତାକି ଉତ୍କଳ ପଲ୍ଲବୀ, ଉତ୍କଳ ଦୀପ୍ତି, ଉତ୍କଳ ମାଧୁରୀ, ଆର୍କା ଶ୍ରେଷ୍ଠ, ଆର୍କା ଅଭିଜିତ, ଆର୍କା ଆଭା, ଆର୍କା ଆଲୋକ, ଆର୍ ବି ଅଛେ ପୁଷାରୁବି, ପଞ୍ଜାବ ଛୁଆରା, ଶକ୍ତି, ରୋମା। ଇଟା ମାନେ କାଁ ହେସି, ଇଟା ମାନେ ଆମ ରାଜ୍ଥି ଚାଷ୍ ବି କରାହେସି। ଆର୍ ଇ ଚାରାମାନେ ଲଗାଲୁ ବୋଇଲେ ଝାଉଁଲା ରୋଗ୍ ହେତ୍କି ହି ପାସେ ଆମର୍ ଗଛ୍ ଖିଆର୍ ନେଇ ହିଏ ନା। ଇଟା ତ ଗଲା ରୋଗ୍ ବାବଦ୍ ନେ। ରୂପା ରୂତାରୁ ଆମେ କାଁ କର୍ମା, ଆମେ ଚାରାକେ ରୂପି ଦେଲୁ ବୋଇଲେ 1 ଲିଟର ପାନ୍ ଥି 2 ଗ୍ରାମ ବାଭିଷ୍ଟିନ୍ ଆର୍ 0.5 ଗ୍ରାମ ଷ୍ଟ୍ରୋପୋସାଇକ୍ଲିନ୍ ଭିରେଇ କରି ତଲିକେ 4-5-10 ମିନିଟ୍ ତକ୍ ଭିରେଇ ଦେମା। ଭିରେଇ ଦେଲୁ ବୋଲେ ହେଟା ଲଗାବାର୍ କାଜେ ହେଇଯିବା। ଆର୍ ଯେତ୍କି ବେଲେ ଆମେ ଜମିକେ କୋଡ଼ା ଖୁସା କର୍ସୁ ହେତ୍କି ବେଲେ କାଁ କର୍ମା, 25-20 ଟନ୍ ଚଢ଼ା ଗୋବର ଖତ୍କେ ଜମିନେ ବନେ କରି ଆମେ ଭିରେଇ ଦେମା। ତେନ୍କେ ଆମେ ତଲି ଲଗାଲେ ହେବା। ଆର୍ ତଲି ଲଗାବାର୍ ସମୟଥି 1 କ୍ୱିଣ୍ଟାଲ ଯବକ୍ଷାର୍ଜାନ, 80 କେଜି ଫସ୍ଫରସ୍ ଆର୍ 50 କେଜି ବାଗିର୍ ପଟାସ୍କେ ଭିରେଇ କରି ଜମିଥି ଦେଇଦମା। ଆର୍ 20-25 ଦିନ ହେଇଗଲା ଆର୍ ବାକି ଯେନ୍ ଯବକ୍ଷାର୍ଜାନ ରଖିଥିମା ତାକେ ଦେଇଦେମା। ବୋଇଲେ ତଲି ଲଗାବାର୍ ସମୟଥି 1 କ୍ୱିଣ୍ଟାଲ ଯବକ୍ଷାର୍ଜାନ୍କେ ଆମେ ରଖ୍ମା। ଆର୍ ହେନେ କାଁ କର୍ମା, ତାକେ 3 ଭାଗ କର୍ମା। ପହିଲା ଭାଗ ତ ଆମେ ତଲି ରୁବ୍ବାର୍ ପରେ ଦେଇଦେମା। ଆର୍ ତେନ୍କେ 20-25 ଦିନ ହେଇଗଲା ବୋଇଲେ ଆର୍ ଗୁଟେ ଭାଗ୍କେ ଦେମା। ଆର୍ ତେନ୍କେ ଯଦି 25-30 ଦିନ ହେଇଗଲା ବୋଇଲେ ଆର୍ ଗୁଟେ ଯେନ୍ ଭାଗ ରଖିଛୁ ହେଟା

0: ଦେଇଦେମା। ଜବ ଖେର ଯେନ୍ ଦେମାର ଆଗରୁ କାଁ କର୍ମା ଆମେ, ଟିକେ କୋଡ଼ା ଖୁସା କରିଦେମା, ଆର୍ ଯେନ୍ ଅନାବନା ଘାସ ଘୁସି ଅଛେ ବୋଲେ ତାକେ ଟିକେ ବାଛିଦେମା। ନେଇ ହେଲେ ଯେନ୍ ସାର ଆମେ ଦଉଛୁ ହେଟା ହେ ଅନାବନା ଘାସ ତି ଖୋବ ଯିବା, ଆର୍ ଆମର୍ ଚାଷ ବି ଠିକ୍ ହିପାସେ ନେଇ ହେଇପାରେ। ସବୁଦିନ ଟିକେ ଟିକେ ପାନ୍ ଦମା, ତଲି ଯେନ୍ତା ଶୁଖି ନେଇଯାଏ, ଆର୍ ଗଛ ଟିକେ ଯେନ୍ତା ଆମର୍ ହୃଷ୍ଟପୃଷ୍ଟ ହେଇକରି ବଢ଼ି ବସ୍ବା। ତିନ୍ ଚାର୍ ଦିନ ହେଇଗଲା ବେଲେ ପାନ୍ ଦେଲେ ଚଲ୍ସି। ଆର୍ ଏହି ପାସେ ଯଦି ଆମେ ଚାଷ୍ କର୍ମା ବୋଲେ ଗୋଟେ ହେକ୍ଟର ପିଛା ଆମ୍କେ 300-350 କ୍ୱିଣ୍ଟାଲ ତକ୍ ବାଇଗନ୍ ମିଲିପାର୍ବା। ବାଇଗନ୍ ଗୋଟେ ଏନ୍ତା ଶାଗ ଯେନ୍ଟାକି ଶାଗ ଥି ନେଇ ପଡ଼୍ଲେ ଆମ୍କେ ବନେ ବି ନେଇ ଲାଗେ, ହେଥିର୍ଲାଗି ଇତାର୍ ଚାହିଦା ସବୁବେଲେ ଥିସି। ତ ଆମର୍ ଚାଷୀ ଦଦା ନାନୀମାନେ ଯଦି ବାଇଗନ୍ ଚାଷ୍କେ ଠିକ୍ ହେ ପାସେ କୋଡ଼ା ଖୁସା କର୍ବେ, ଆର୍ ଅନାବନା ଗଛ୍କେ ବାଛି ବୁଛା ଦେବେ, ତାରୁ ଠିକ୍ ହେ ପାସେ ସାର ଦେବେ, ବୋଇଲେ ବାଇଗନ୍ ତ ବନେ କରି ହେବା ଏକା। ଚାଷ୍ ବନେ କରି ହେଲା ଆମର୍ ଚାଷୀ ଦଦା ନାନୀମାନଙ୍କର ମୁନେ ଖୁସି ଗୁଟେ ଆଏବା, ଆର୍ ଚାଷ୍ କର୍ବାକେ ବି ବନେ ଲାଗ୍ବା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା। ଏବେ ଆସନ୍ତୁ ଶୁଣିବା ପୁରାତନୀ କ୍ରମରେ କେତୋଟି ଓଡ଼ିଶୀ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ସନ୍ନ୍ୟାସୀ ପରିଜାଙ୍କ କଣ୍ଠରେ, ଗୀତ ରଚନା ବେଣୁଧର ସୁବୁଦ୍ଧି।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଓଡ଼ିଶୀ ସଙ୍ଗୀତଟି ପ୍ରଚାର କରୁଛୁ ମେଘମାଳା ପଣ୍ଡାଙ୍କ କଣ୍ଠରେ, ଗୀତ ରଚନା କାଳିଚରଣ ପଟ୍ଟନାୟକ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସନ୍ନ୍ୟାସୀ ପରିଜାଙ୍କ କଣ୍ଠରେ, ଗୀତ ରଚନା ବେଣୁଧର।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଓଡ଼ିଶୀ ସଙ୍ଗୀତ ପୁରାତନୀ କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 8ଟା ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

તો મોર્નિંગ ન્યૂઝ રિલે કરી સુણાઈ લો આકાશવાણી દિલ્હીરૂ. ବର୍ତ୍ତମାନ ପ୍ରଚାର କରୁଛୁ ଗୀତା ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତିଗୀତ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ. କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ରାଧାନାଥ ଦାସଙ୍କ ଗୀତ ରଚନା ଏବଂ ମନ୍ମଥ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଭକ୍ତିଗୀତଟି.

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ମନମଥ ମିଶ୍ରା।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଗୀତ ରଚନା ରାଧାନାଥ ଦାସ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ରା।

ବୈଦେହୀ ଓ ଶ୍ରୀରାମ, କରିଣୀ ଓ କରି ଅର୍ଥାତ୍ ହସ୍ତି ଓ ହସ୍ତିନୀ ଭଳି ନଦୀରେ ଓ କୁଞ୍ଜ କୁଟୀରରେ ବିନୋଦ ରଚନା କଲେ, ଅର୍ଥାତ୍ ଆନନ୍ଦ କୌତୁକରେ ମାତିଲେ। ପ୍ରେମରସରେ ମତ୍ତ ହୋଇଥିବାରୁ ବିହ୍ୱଳ ହୋଇ ହସ୍ତି ଓ ହସ୍ତିନୀ ଜଳରେ ବୁଡ଼ି ପରସ୍ପର ପ୍ରତି ପ୍ରେମ ପ୍ରକାଶ କରନ୍ତି, ଜଳରେ ବୁଡ଼ନ୍ତି ଓ ଧୂଳି ବୋଳି ହୋଇ ପରାଗ ବିଭୂଷିତ ହୁଅନ୍ତି। ରାମ ସୀତା ସେହିଭଳି ବିହ୍ୱଳ ହୋଇ ପୁଷ୍ପରେଣୁ ବିଭୂଷିତ ହେଲେ। ହସ୍ତି ହସ୍ତିନୀ ପଦ୍ମ ତୋଳିଲା ପରି ସୀତାରାମ ମଧ୍ୟ ପଦ୍ମ ତୋଳିଲେ। ଏହି ସମୟରେ ସୁପର୍ଣ୍ଣଖା ନାମରେ ରାକ୍ଷସୀ ବୁଲି ଆସି ରାମଚନ୍ଦ୍ରଙ୍କ ଶୋଭାକୁ ଚାହିଁ ତୋଷି ହେଲା, ଅର୍ଥାତ୍ ସୌନ୍ଦର୍ଯ୍ୟ ଦେଖି ମୋହିତ ହୋଇଗଲା, ସେ ରାମଙ୍କଠାରେ ବଶୀଭୂତ ହୋଇଗଲା। ଭାରତର ରାମାୟଣ ପରମ୍ପରାରେ ବୈଦେହୀଶ ବିଳାସର ସୁପର୍ଣ୍ଣଖା ଉପାଖ୍ୟାନର ଅପୂର୍ବ ବୈଶିଷ୍ଟ୍ୟ ରହିଛି। ବାଲ୍ମୀକି ରାମାୟଣରେ ଏ ନାରୀଟି ରାମଙ୍କୁ ପାଇବାକୁ ଇଚ୍ଛା କରି ପାଇଲା ତ ନାହିଁ, କିନ୍ତୁ ରାମଙ୍କୁ ଦେଖି ମୋହିତ ହେବା ହେତୁ ଶାସ୍ତି ମଧ୍ୟ ପାଇଲା। ପରବର୍ତ୍ତୀ ପୁରାଣମାନଙ୍କରେ ଏହି ଚରିତ୍ରକୁ ନ୍ୟାୟ ଦେବା ପାଇଁ କୁହାଗଲା। କୃଷ୍ଣ ଅବତାରରେ ସୁପର୍ଣ୍ଣଖା କୁବ୍ଜ ହୋଇ ଜନ୍ମ ହେଲା ଓ କୃଷ୍ଣ ତାର କୁବ୍ଜ ଭଲ କରି ସୁନ୍ଦରୀ କଲେ ଓ ତାର ପ୍ରଣୟ ଗ୍ରହଣ କଲେ। ଏଠାରେ ଭଞ୍ଜ ନିଜର ଶବ୍ଦଜ୍ଞାନ ସାହାଯ୍ୟରେ ଅଭିନବ ପରିବେଶ ସୃଷ୍ଟି କରିଛନ୍ତି। ସୁପର୍ଣ୍ଣଖା କାମନାରେ ଅଧୀରା ହୋଇ ଗୋଟିଏ ଶବ୍ଦକୁ ବାରମ୍ବାର ଉଚ୍ଚାରଣ କରୁଛି। ମତିଭ୍ରମରେ ଉଚ୍ଚାରିତ ପ୍ରତ୍ୟେକ ଶବ୍ଦର କିନ୍ତୁ ଅର୍ଥ ଭିନ୍ନ। କବି ଏଠି ପୁନରୁକ୍ତି ଅଳଙ୍କାର ପ୍ରୟୋଗ କଲେ। ସୁପର୍ଣ୍ଣଖା ମୁଗ୍ଧ ହୋଇ କହୁଛି, ଏ ସୁନ୍ଦର ପୁରୁଷ ମୋର ବର, କାନ୍ତ ଓ ପତି ହୁଅନ୍ତୁ। ଏ ତିନି ଶବ୍ଦ ସ୍ୱାମୀ ଅର୍ଥରେ ବ୍ୟବହୃତ, ଏଠାରେ କିନ୍ତୁ ତିନି ଅର୍ଥ। ସୁପର୍ଣ୍ଣଖା କହୁଛି, ଏ ପୁରୁଷ ବରକାନ୍ତ ଅର୍ଥାତ୍ ଅତି ସୁନ୍ଦର, ମୋର ପତି ହୁଅନ୍ତା କି। ବିଧି ଅର୍ଥାତ୍ ବିଧାତା ମଦନ ବା କାମଦେବଙ୍କୁ କନ୍ଦର୍ପ କରିବା ପାଇଁ, ଦର୍ପହୀନ କରିବା ପାଇଁ ଏହାକୁ ବିହିଛି କି। ସୀତାଙ୍କ ରୂପବର୍ଣ୍ଣନାରେ ତାଙ୍କ ରଙ୍ଗବର୍ଣ୍ଣରେ କାଞ୍ଚନ କନକ ସୁବର୍ଣ୍ଣକୁ ଦଳି ଦେଇଛି ବୋଲି ଭାବୁଛି। ସୁବର୍ଣ୍ଣ ଅର୍ଥାତ୍ ତାର ଉତ୍ତମ ବର୍ଣ୍ଣ, କନକ କାଞ୍ଚନ ଅର୍ଥାତ୍ ସ୍ୱର୍ଣ୍ଣ ଚମ୍ପାକୁ ପରାଜିତ କରିଛି। ଏଭଳି ସ୍ତ୍ରୀ ଭୋଗ ଯେଉଁ ପୁରୁଷର ଅଛି, ସେ କ'ଣ ମୋ ଭଳି ସ୍ତ୍ରୀ ଦେଖି ମନ ବଳାଇବ ଭାବି ବିଷାଦିତା ହେଲା ସୁପର୍ଣ୍ଣଖା। ପୁଣି ବିଚାର କରୁଛି, ମାଳତୀ ଫୁଲରେ ସ୍ନେହୀ ଭ୍ରମର କ'ଣ ବାସଙ୍ଗ ଫୁଲ ସଙ୍ଗରେ ସରାଗ କରି ନାହିଁ କି। ବିଧା ତାକୁ ସ୍ତୁତି କଲା, ଚନ୍ଦ୍ରଙ୍କ କୂଳରେ ଶସା ଅର୍ଥାତ୍ ଠେକୁଆ ମଲାପରେ ରହିଲା ଭଳି ମୋତେ ଜୀବନ୍ତ ଓ ମୃତାବସ୍ଥାରେ ଏହା ସହିତ ସଂଯୋଗ ହେଉ। ଚନ୍ଦ୍ର ଓ ଶସା ଉପମା ଦେଇ ଭଞ୍ଜ ଜନ୍ମାନ୍ତରରେ କୃଷ୍ଣ ରୂପେ ରାମଙ୍କ ସହ ଭବିଷ୍ୟତ ସଂଯୋଗର କାମନା ଦେଇଛନ୍ତି ସୁପର୍ଣ୍ଣଖା ମୁଖରେ। ସୂକ୍ଷ୍ମ ଭାବର ତରଙ୍ଗ ଅପସରିଛି, ସ୍ଥୂଳ ଭାବନା ନେଇ ସେ କହୁଛି, ସୁବିଧା ମିଳିଲେ କାମଶାସ୍ତ୍ର ବର୍ଣ୍ଣିତ ରୀତିରେ ଏହାକୁ ବଶ କରିଦେବି। ନିଜକୁ ବେଶ୍ୟା ଓ କାମଶାସ୍ତ୍ର ପଣ୍ଡିତ ବୋଲି ଜାଣିଛି ସୁପର୍ଣ୍ଣଖା। ଭାବୁଛି, ରସିକ ପୁରୁଷ ଏଭଳି ସଙ୍ଗ ପାଇଲେ ଆଉ ସ୍ତ୍ରୀଠାରେ ମନ ବଳାଇବ ନାହିଁ। ତରୁ ଅନ୍ତରାଳରୁ ବାହାରି ଗିହ୍ଲାଇ ହୋଇ ନାସା ଫୁଲାଇ ଯୁବଜନକୁ ମୋହ କରିବା ବେଶ ଧରି ଆସିଲା ସେ। ରାମଙ୍କୁ କହିଲା, ହେ ସୁନ୍ଦର ପୁରୁଷ, ଅରଣ୍ୟବାସୀ ହେଲ କାହିଁକି, ତୁମ ଶୋଭାରେ ମୁଁ ବସିଭୂତା, ତୁମ କୋଳରେ ବସିବା ପାଇଁ ମୁଁ ଆସିଛି।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ରଙ୍ଗ କଥାଚିତ୍ରରୁ। କଣ୍ଠଶିଳ୍ପୀ କୁମାର ସାନୁ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
3: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
2: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
3: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।
4: आकाशवाणी भवानी पटना श्रोताबंधु प्रचार कलु केतुटी हिंदी कथचित्र गीत समय पूर्वाह 9:25 प्रचार करछु केतुटी ओडिया कथचित्र गीत कार्यक्रम प्रारंभ रे प्रचार करछु ଚନ୍ଦନା ତମେ ତାରା କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ତପୁ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ହିନ୍ଦୀ ଓ ପରିପରି ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ମନ ଝରକାକୁ ଖୋଲିଦେଇ ଶୁଣ ଖୋଲ ଝରକାର କଥା ଉପସ୍ଥାପନାରେ ମୋ ଅନୁପମା ସ୍ୱାଗତ କ୍ଷୀଣ ହେ ଶ୍ରୋତା କିଛି କଥା କିଛି ସ୍ଥାନୀୟ ଖବର ପୁଣି କିଛି ଗୀତ ନେଇ ଆସିଛି ଆଜି ମୁଁ ଖୋଲା ଝରକାର ଏହି ଅଧ୍ୟାୟକୁ ନେଇ ଶ୍ରୋତାବନ୍ଧୁ ଆଜିର ଖୋଲା ଝରକା କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଆପଣମାନଙ୍କୁ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କିଛି କଥା ଯେଉଁ କଥାକି ଆମମାନଙ୍କର ଜୀବନଯାପନ ଉପଯୋଗୀ ପୁଣି କିଛି ତଥ୍ୟ ସମ୍ବଳିତ ସୂଚନା ତଥା ଆମ ଅଞ୍ଚଳର କିଛି ମୁଖ୍ୟ ଖବର ଓ ଗୀତକୁ ନେଇ ଆମେ ପ୍ରତିଦିନ ସକାଳ 10:10 ଆସିଥାଉଁ। ପ୍ରତିଦିନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଚେଷ୍ଟା କରିଥାଉଁ ଆପଣମାନଙ୍କୁ ବିଭିନ୍ନ ଦିଗରେ ମନୋରଞ୍ଜନ କରାଇବା ପାଇଁ। ଏହି କାର୍ଯ୍ୟକ୍ରମଟି ଆମ କେନ୍ଦ୍ରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ତାହେଲେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଗୋଟିଏ ଗୀତ ମାଧ୍ୟମରେ।

ଶ୍ରୋତା ବନ୍ଧୁ, ଖୁସି ଆମ ସମସ୍ତଙ୍କର ଜୀବନ ଜିଇଁବାର ପ୍ରକୃତ ସାର୍ଥକତା। ଆମ ଜୀବନ ସେତିକିବେଳେ ସାର୍ଥକ ହୋଇଥାଏ ଯେତେବେଳେ ଆମେ ଖୁସିରେ ବା ଆନନ୍ଦରେ ଜୀବନ ଅତିବାହିତ କରୁ। ତାହେଲେ ଏହି ଖୁସି ପାଇବା ପାଇଁ ଆମେ ସମସ୍ତେ ଆମର ଜ୍ଞାତ ବା ଅଜ୍ଞାତରେ ପ୍ରୟାସ କରିଥାଉ, କିନ୍ତୁ ଏହା ପ୍ରକୃତରେ କ୍ୱଚିତ୍ କେତେକ ହିଁ ମିଳିଥାଏ। ଆମେ ଭୁଲ ଭାବନାର ବଶବର୍ତ୍ତୀ ହୋଇ ଏହି ଖୁସି ବା ଆନନ୍ଦକୁ ବାହାର ଦୁନିଆରୁ ପାଇବା ପାଇଁ ଖୋଜି ବୁଲୁଥାଉ, କିନ୍ତୁ ବାସ୍ତବ କଥାଟି ହେଲା ଏହି ଖୁସି ବାହାର ଦୁନିଆରେ ନଥାଏ, ବରଂ କସ୍ତୁରୀ ମୃଗର କସ୍ତୁରୀ ସୁଗନ୍ଧ ଭଳି ଆମ ନିଜ ଭିତରେ ହିଁ ଥାଏ। କସ୍ତୁରୀ ମୃଗ ଯେମିତି ନିଜ ନାଭିରେ ଥିବା କସ୍ତୁରୀର ସୁଗନ୍ଧକୁ ଜାଣି ନପାରି ତାର ସୁଗନ୍ଧକୁ ଆସ୍ୱାଦନ କରିବା ପାଇଁ ଇତସ୍ତତଃ ଦୌଡ଼ି ବୁଲେ, କିନ୍ତୁ ସେହି କସ୍ତୁରୀ ସୁଗନ୍ଧଟି ତା ଦେହର ନାଭିମଣ୍ଡଳରେ ଅଛି ଜାଣିପାରିନଥାଏ। ସେହିପରି ଆମେ ମନୁଷ୍ୟମାନେ ଆମର ଖୁସିକୁ ବାହ୍ୟ ଦୁନିଆରୁ ପାଇବା ଭ୍ରମରେ ଘୁରି ବୁଲୁ, କିନ୍ତୁ ଶ୍ରୋତାବନ୍ଧୁ, ଆମର ଖୁସି ଆମ ନିଜ ଭିତରେ ହିଁ ଥାଏ, ଯାହାକି ଆମ ଜୀବନର ସଠିକ୍ ସମାୟୋଜନ ଏବଂ ସନ୍ତୁଳନ ପ୍ରବାହ ଭିତରେ ଥାଏ।

ଶ୍ରୋତାବନ୍ଧୁ, ଆଜି ହେଉଛି ରଜ ପର୍ବର ଦ୍ୱିତୀୟ ଦିବସ, ଅର୍ଥାତ୍ ରଜ ସଂକ୍ରାନ୍ତି, ଯାହା ସମଗ୍ର ଚାରିଦିନିଆ ଉତ୍ସବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ପବିତ୍ର ଏବଂ ମୁଖ୍ୟ ଦିନ ଅଟେ। ସୂର୍ଯ୍ୟ ଏହି ଦିନ ବୃଷ ରାଶିରୁ ମିଥୁନ ରାଶିକୁ ସଂକ୍ରମଣ କରୁଥିବାରୁ ଏହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ, ଯାହା ଋତୁ ପରିବର୍ତ୍ତନ ଏବଂ ଆଗାମୀ ବର୍ଷା ଋତୁ ସହିତ କୃଷି ବର୍ଷର ଆରମ୍ଭକୁ ସୂଚିତ କରିଥାଏ। ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ଦିନର ମହତ୍ତ୍ୱ ସର୍ବାଧିକ, କାରଣ ଏହି ଦିନଟି ଧରିତ୍ରୀ ମାତାଙ୍କ ରଜସ୍ୱଳ ଅବସ୍ଥାରେ ମଧ୍ୟଭାଗ ବୋଲି ବିଶ୍ୱାସ କରାଯାଏ। ତେଣୁ ବସୁଧାଙ୍କ ପ୍ରତି ସମ୍ମାନ ଜଣାଇ ଚାଷ କାମ, ମାଟି ଖୋଳିବା କିମ୍ବା ଶସ୍ୟ କାଟିବା ଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଏ। ରଜ ସଂକ୍ରାନ୍ତି ଦିନ ଓଡ଼ିଶାର ପ୍ରତିଟି ପରିବାରରେ ଆନନ୍ଦ ଉଲ୍ଲାସ ଚରମ ସୀମାରେ ପହଞ୍ଚିଥାଏ। ଘରେ ଘରେ ସବୁଠାରୁ ସୁଆଦିଆ ପୋଡ଼ପିଠା ଏବଂ ଅନ୍ୟାନ୍ୟ ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ବନ୍ଧୁବାନ୍ଧବଙ୍କ ମଧ୍ୟରେ ବଣ୍ଟାଯାଏ। ଏହି ଦିନରେ କୁମାରୀ ଝିଅମାନେ ନୂଆ ପୋଷାକ, ଅଳଙ୍କାର, ପାଦରେ ଅଳତା ଓ କପାଳରେ ଚନ୍ଦନ ଲଗାଇ ସଜେଇ ହୁଅନ୍ତି ଏବଂ ଗାଁର ବଡ଼ ବଡ଼ ଗଛ ଡାଳରେ ବନ୍ଧାଯାଇଥିବା ଦୋଳିରେ ବସି ପାରମ୍ପରିକ ରଜଗୀତ ଗାଇ ବେଶ୍ ଆନନ୍ଦ ଉଠାନ୍ତି। ଏହା ସହିତ ଏହି ଦିନ ମସଲାଯୁକ୍ତ ମିଠା ରଜପାନ ଖାଇବା ଏବଂ ପୁଅମାନେ ବାଗୁଡ଼ି, ପଶା କିମ୍ବା ତାସ୍ ଖେଳି ଉତ୍ସବ ମନାଇବା ଦ୍ୱାରା ରଜ ସଂକ୍ରାନ୍ତି ଓଡ଼ିଆ ଗଣଜୀବନରେ ଏକ ସ୍ୱତନ୍ତ୍ର ଏବଂ ଅଭୁଲା ସ୍ମୃତି ସୃଷ୍ଟି କରିଥାଏ।

ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ପବନ ଦିବସ ବା ୱାର୍ଲ୍ଡ ୱିଣ୍ଡ ଡେ, ଏକ ଆନ୍ତର୍ଜାତୀୟ ଦିବସ ଯାହା ପରିବେଶ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟଟି ହେଉଛି ପବନ ଶକ୍ତିର ଗୁରୁତ୍ୱ ଏବଂ ଏହାର ବ୍ୟବହାର ଦ୍ୱାରା କିପରି ସ୍ୱଚ୍ଛ ଶକ୍ତି ଉତ୍ପାଦନ କରାଯାଇପାରିବ ସେ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ପରିପ୍ରେକ୍ଷୀରେ ଭାରତର ଭୂମିକା ମଧ୍ୟ ବେଶ୍ ଉଲ୍ଲେଖନୀୟ, କାରଣ ଦେଶରେ ଅକ୍ଷୟ ଶକ୍ତି ବା ରିନ୍ୟୁଏବଲ୍ ଏନର୍ଜିର ବିକାଶ ପାଇଁ ଏହି ଦିନରେ ବିଭିନ୍ନ ପ୍ରକାରର ସେମିନାର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। 2026 ଆଜିର ଦିନରେ ଭାରତ ସରକାରଙ୍କ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗୋଆର ITC ଗ୍ରାଣ୍ଡ ଠାରେ ଜାତୀୟ ସ୍ତରରେ ବିଶ୍ୱ ପବନ ଦିବସ ପାଳନ ହେଉଅଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ୱିଣ୍ଡ ଏନର୍ଜି ଫ୍ରମ୍ ଆମ୍ବିସନ୍ ଟୁ ଏକ୍ସିଲରେସନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ CEA, IREDA, NIWE ଏବଂ SECI ଭଳି ପ୍ରମୁଖ ସଂସ୍ଥାଗୁଡ଼ିକ ଯୋଗଦେଇ ଦେଶରେ ପବନ ଶକ୍ତିର ବିକାଶ

ଗ୍ରିଡ୍ ସଂଯୋଗକାରୀ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଆଲୋଚନା କରିବେ। ବର୍ତ୍ତମାନ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି ବଜାରରେ ପରିଣତ ହୋଇଥିବା ବେଳେ ଏହାର ମୋଟ ସ୍ଥାପିତ କ୍ଷମତା 56.09 GW ପହଞ୍ଚିଛି। ବିଶେଷ କରି ଗୁଜୁରାଟ ଏବଂ ତାମିଲନାଡ଼ୁ ପରି ରାଜ୍ୟଗୁଡ଼ିକ ଏହି କ୍ଷେତ୍ରରେ ଆଗୁଆ ରହିଥିବା ବେଳେ ଆଗାମୀ 2030 ସୁଦ୍ଧା ଏହି କ୍ଷମତାକୁ 100 GW ବୃଦ୍ଧି କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି।

ଶ୍ରୋତାବନ୍ଧୁ, ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ଜୁନ୍ ମାସ 15 ତାରିଖକୁ ସାରା ବିଶ୍ୱ ତଥା ଭାରତରେ ବିଶ୍ୱ ବୃଦ୍ଧ ନିର୍ଯାତନା ପ୍ରତିରୋଧ ସଚେତନତା ଦିବସ ବା ୱାର୍ଲ୍ଡ ଏଲ୍ଡର୍ ଏଭ୍ୟୁଜ୍ ଆୱାର୍ନେସ୍ ଡେ ଭାବରେ ପାଳନ କରାଯାଇ ସମାଜରେ ବୟସ୍କ ବ୍ୟକ୍ତିମାନେ ସାମ୍ନା କରୁଥିବା ନିର୍ଯାତନା, ଅବହେଳା ଏବଂ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଜାତିସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ସ୍ୱତନ୍ତ୍ର ଅବସରରେ ବୃଦ୍ଧମାନଙ୍କର ଅଧିକାରର ସୁରକ୍ଷା କରିବା ସହ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ସମାଜରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଏହି ଦିବସ ପ୍ରଥମେ 2006 ଇଣ୍ଟରନ୍ୟାସନାଲ୍ ନେଟୱର୍କ ଫର୍ ଦ ପ୍ରିଭେନ୍ସନ୍ ଅଫ୍ ଦ ଏଲ୍ଡର୍ ଏଭ୍ୟୁଜ୍ ଏବଂ ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ ଦ୍ୱାରା ଆରମ୍ଭ କରାଯାଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ 2011 ମିଳିତ ଜାତିସଂଘ ବା ୟୁନାଇଟେଡ୍ ଷ୍ଟେଟ୍ ସାଧାରଣ ସଭା ଦ୍ୱାରା ଆନୁଷ୍ଠାନିକ ମାନ୍ୟତା ପ୍ରଦାନ କରାଗଲା। ଏଣୁ ଏହି ବିଶେଷ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ବୟସ୍କମାନଙ୍କୁ ସମାଜର ପ୍ରମୁଖ ସ୍ରୋତରେ ସମ୍ମାନର ସହ ବଞ୍ଚିବା ପାଇଁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ଅଟେ।

ଶ୍ରୋତା ବନ୍ଧୁ, ଭାରତର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରାଜ୍ୟ ମିଜୋରାମରେ YMED ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଗୌରବମୟ ଦିନ ଅଟେ। ଏହି ଦିନର ସମ୍ପୂର୍ଣ୍ଣ ନାମ ହେଉଛି ୟଙ୍ଗ ମିଜୋ ଆସୋସିଏସନ୍ ଡେ। 15 ଜୁନ୍ 1935 ମିଜୋ ସମାଜର ଯୁବତୀଙ୍କୁ ଏକାଠି କରି ଏହି ସ୍ୱେଚ୍ଛାସେବୀ ସଂଗଠନର ପ୍ରତିଷ୍ଠା କରାଯାଇଥିଲା। ସେହି ସ୍ମରଣୀୟ ଦିନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁନ୍ 15 ତାରିଖକୁ ସାରା ରାଜ୍ୟରେ ଅତି ଉତ୍ସାହର ସହ ପାଳନ କରାଯାଏ ଏବଂ ଏହି ଅବସରରେ ମିଜୋରାମ ସରକାରଙ୍କ ତରଫରୁ ଏକ ସରକାରୀ ଛୁଟି ମଧ୍ୟ ଘୋଷଣା କରାଯାଇଥାଏ। ଏହି ସଂଗଠନର ମୁଖ୍ୟ ଲକ୍ଷ୍ୟ ହେଉଛି ମିଜୋ ସମାଜର ସର୍ବାଙ୍ଗୀନ କଲ୍ୟାଣ କରିବା ଏବଂ ବିପତ୍ତି ସମୟରେ ଲୋକମାନଙ୍କୁ ସାମାଜିକ ସେବା ଯୋଗାଇ ଦେବା। ଏହା ସହିତ ମିଜୋରାମର ପାରମ୍ପରିକ ରୀତିନୀତି, ମୂଲ୍ୟବୋଧ ଏବଂ ସେମାନଙ୍କର ସଂସ୍କୃତିକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାରେ ଏହି ସଂଗଠନ ଏକ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି। ସଂକ୍ଷେପରେ କହିବାକୁ ଗଲେ ଏହି ଦିନଟି ମିଜୋ ସମାଜର ଏକତା, ସେବା ମନୋଭାବ ଏବଂ ସାଂସ୍କୃତିକ ପରିଚୟର ପ୍ରତୀକ ଅଟେ।

ଲାଗିଥିଲା। 1984 ମସିହା ଅପରେସନ୍ ବ୍ଲୁ ଷ୍ଟାର୍ ସମୟରେ ଜବତ ହୋଇଥିବା ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ପଞ୍ଜାବ ସରକାର ଏସ୍ଜିପିସିକୁ ଫେରାଇ ଦେଇଥିଲେ 1990 ମସିହା ଆଜିର ଦିନରେ। ଐତିହାସିକ ସୂଚନା ଅଧିକାର ଆଇନ ରାଇଟ୍ ଟୁ ଇନ୍ଫର୍ମେସନ୍ ଆକ୍ଟ 2005 ମସିହା ଆଜିର ଦିନରେ କାର୍ଯ୍ୟକାରୀ ହୋଇଥିଲା, ଯାହା ନାଗରିକମାନଙ୍କୁ ସରକାରୀ ସୂଚନା ମାଗିବାର ଅଧିକାର ଦେଇଥିଲା।

କଥାରେ କଥାରେ ଗୀତରେ ଗୀତରେ ସମୟ ତ ଗଲା ସରି, ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଖୋଲା ଝରକାକୁ ନେଇ ଶ୍ରୋତା ବନ୍ଧୁ ଚିଠି ଖଣ୍ଡେ ନିଶ୍ଚୟ ଦେବ, କଥା ଦିଅ ତୁମେ ଏଇ ଅନୁପମାକୁ ପାଶୁରୀ କେବେ ନ ଦେବ। ଶ୍ରୋତା ବନ୍ଧୁ ଆପଣମାନଙ୍କର ମତାମତ ଭରା ଚିଠି ଆମ ପାଖକୁ ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ସମୟ ପୂର୍ବାହ୍ନ 11:11 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ସମ୍ପର୍କରେ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:30ରେ ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସସ୍ମିତା ପଣ୍ଡା, ପ୍ରଶାନ୍ତ କୁମାର ସାମନ୍ତରାୟ, ସୁମନ୍ତିନୀ ଶତପଥୀ, ସୁରେଶ ଚନ୍ଦ୍ର ମହାପାତ୍ର, ବିଜୟ କୁମାର ନାୟକ ଓ ରମେଶ ଚନ୍ଦ୍ର ମିଶ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:10ରେ ଦିନ 1:20ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45ରେ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଦିନ 12:00ରେ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରେ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଦିନ 12। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, 3 Idiots କଥାଚିତ୍ରରୁ, ଗାଇଛନ୍ତି ସୋନୁ ନିଗମ ଓ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ସ୍ୱାନନ୍ଦ କିର୍କିରେ। ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ ମୈତ୍ରା।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବେସରମ କଥାଚିତ୍ରରୁ ରାଜୀବ ପନୱାଲଙ୍କର ଗୀତ ରଚନା ଏବଂ ଲଳିତ ପଣ୍ଡିତଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଅଭିଜିତ ଭଟ୍ଟାଚାର୍ଯ୍ୟ ଓ ଶ୍ରେୟା ଘୋଷାଲ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଲଭଯାତ୍ରୀ କଥାଚିତ୍ରରୁ ଗାଇଛନ୍ତି ଅତିଫ୍ ଅସଲାମ। ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର। ସଙ୍ଗୀତ ନିର୍ଦ୍ଦେଶନା ତନିକ୍ସ ବାଗ୍ଚୀ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଶିବାୟ କଥାଚିତ୍ରରୁ, ଗାଇଛନ୍ତି ଅରିଜିତ ସିଂ ଓ ସୁନିଧି ଚୌହାନ, ଗୀତ ରଚନା କରିଛନ୍ତି ସୟିଦ କ୍ୱାତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିଥୁନ।

0: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା, ଆମ ପରମ୍ପରାରେ ରଜ ସଂକ୍ରାନ୍ତିର ମହତ୍ତ୍ୱ। ଆଲୋଚକ ଡକ୍ଟର ଦାଶରଥୀ ଆଚାର୍ଯ୍ୟ।
1: ଓଡ଼ିଶାର ସାମାଜିକ ଜୀବନରେ ଧର୍ମାଚାରକୁ କେନ୍ଦ୍ର କରି ଏକ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଗଢ଼ି ଉଠିଛି। ଏ ପରମ୍ପରା ଯେପରି ମହାଭାରତୀୟ ସଂସ୍କୃତିକୁ ପୁଷ୍ଟ କରିଛି, ସେହିପରି ଭାରତୀୟ ସଂସ୍କୃତିର ଅଙ୍ଗ ଭାବରେ ଏ ଦେଶର ଐକ୍ୟ ପ୍ରତିଷ୍ଠା କ୍ଷେତ୍ରରେ ସହାୟକ ହୋଇଛି। ଏ ରାଜ୍ୟର ଧର୍ମପ୍ରାଣ ଜନତାଙ୍କ ନାନା ସାମାଜିକ ଅନୁଷ୍ଠାନ, ଓଷା ବ୍ରତ, ପର୍ବପର୍ବାଣୀ ଓ ଯାନିଯାତ୍ରା ପାଳନରେ ଏହା ପ୍ରତିଫଳିତ। ରଜ ସଂକ୍ରାନ୍ତି ବା ରଜପର୍ବ ପାଳନ ଏହି ସାଂସ୍କୃତିକ ଧାରାର ଅନ୍ୟତମ ବିଶିଷ୍ଟ ଅନୁଷ୍ଠାନ। ମିଥୁନ ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ। ଭାରତୀୟ ଜ୍ୟୋତିର୍ବିଜ୍ଞାନ ଅନୁସାରେ ଉଭୟ ସୌରମାସ ଓ ଚାନ୍ଦ୍ରମାସର ଗଣନା କରାଯାଇଥାଏ। କୃଷ୍ଣପକ୍ଷ ପ୍ରତିପଦାରୁ ପୂର୍ଣ୍ଣିମା ଯାଏ ଚାନ୍ଦ୍ରମାସ ଗଣନା ହେଉଥିବା ବେଳେ ସଂକ୍ରାନ୍ତିଠାରୁ ମାସାନ୍ତ ପର୍ଯ୍ୟନ୍ତ ଅବଧିକୁ ସୌରମାସ ଭାବେ ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଭାଗରେ ବିଭାଜିତ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥିତିକୁ ନେଇ ସୌରମାନ ମାସର ଗଣନା ହୁଏ। ଏହି ଦୃଷ୍ଟିରୁ ସୂର୍ଯ୍ୟ ଯେତେବେଳେ ବୃଷ ରାଶିକୁ ତ୍ୟାଗ କରି ମିଥୁନ ରାଶିଚକ୍ରରେ ପ୍ରବେଶ କରନ୍ତି, ସେହି ସମୟ ବା ଦିନକୁ ମିଥୁନ ସଂକ୍ରାନ୍ତି କୁହାଯାଏ। ଏହା ସେହି ମାସର ପ୍ରଥମ ଦିବସ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହା ପ୍ରାୟ ଜୁନ୍ 14 ବା 15 ତାରିଖରେ ଘଟିଥାଏ। ଚାନ୍ଦ୍ରମାନ ମାସ ଅନୁସାରେ ଏହା କେବେ ଜ୍ୟେଷ୍ଠରେ ତ କେବେ ଆଷାଢ଼ ମାସରେ ପଡ଼ିଥାଏ। ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ସୂର୍ଯ୍ୟଙ୍କର ସଂକ୍ରମଣ ବା ଗମନ ହେଉଥିବାରୁ ଏହାର ଏପରି ନାମକରଣ ହୋଇଛି। ଗୋଟିଏ ଗଦାଧାରୀ ପୁରୁଷ ଓ ବୀଣାଧାରିଣୀ ସ୍ତ୍ରୀର ଯୁଗଳ ବିଗ୍ରହ ଭାବରେ ମିଥୁନ ରାଶିର ପରିକଳ୍ପନା କରାଯାଇଛି। ସୂର୍ଯ୍ୟ ଅନ୍ୟ ରାଶିଚକ୍ର ଭଳି ଏଥିରେ ମଧ୍ୟ ଏକମାସ ସମୟ ଅବସ୍ଥାନ କରନ୍ତି। ମୃଗଶିରା ନକ୍ଷତ୍ରର ଦୁଇପାଦ, ଆର୍ଦ୍ରା ନକ୍ଷତ୍ରର ଚାରିପାଦ ଏବଂ ପୁନର୍ବସୁ ନକ୍ଷତ୍ରର ତିନିପାଦକୁ ନେଇ ମିଥୁନ ରାଶିଚକ୍ର ସୃଷ୍ଟି ହୋଇଛି। ମିଥୁନ ସଂକ୍ରାନ୍ତିର ପ୍ରାୟ 7-8 ଦିନ ପରେ ସୂର୍ଯ୍ୟ ମୃଗଶିରାରୁ ଆର୍ଦ୍ରା ନକ୍ଷତ୍ରକୁ ଆସନ୍ତି ଓ ଏଠାରେ ହାରାହାରି 13-14 ଦିନ ରହନ୍ତି। ଏହି ସମୟରେ ଭୂପୃଷ୍ଠରେ ବୃଷ୍ଟିପାତ ହେବା ଫଳରେ ଭୂମି ଶସ୍ୟଗର୍ଭା ହେବା ପାଇଁ ଉପଯୁକ୍ତ ହୋଇଥାଏ। ସମ୍ଭବତଃ ସେହି କାରଣରୁ ଆମ ସାମାଜିକ ଜୀବନରେ ଆର୍ଦ୍ରା ନକ୍ଷତ୍ର ପୂର୍ବବର୍ତ୍ତୀ ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟଙ୍କର ପ୍ରଥମ 3 ଦିନର ରହଣିକୁ ବସୁନ୍ଧରାର ରଜସ୍ୱଳା ଦିବସ ବୋଲି ଗ୍ରହଣ କରାଯାଇଛି। ସେଥିପାଇଁ ମିଥୁନ ସଂକ୍ରାନ୍ତି ରଜ ସଂକ୍ରାନ୍ତି ନାମରେ ପ୍ରସିଦ୍ଧି ଲାଭ କରିଛି। ଉପାଦକୁ ନେଇ ମିଥୁନ ରାଶିଚକ୍ର ସୃଷ୍ଟି ହୋଇଛି। ମିଥୁନ ସଂକ୍ରାନ୍ତିର ପ୍ରାୟ 7-8 ଦିନ ପରେ ସୂର୍ଯ୍ୟ ମୃଗଶିରାରୁ ଆର୍ଦ୍ରା ନକ୍ଷତ୍ରକୁ ଆସନ୍ତି ଓ ଏଠାରେ ହାରାହାରି 13-14 ଦିନ ରହନ୍ତି। ଏହି ସମୟରେ ଭୂପୃଷ୍ଠରେ ବୃଷ୍ଟିପାତ ହେବା ଫଳରେ ଭୂମି ଶସ୍ୟଗର୍ଭା ହେବା ପାଇଁ ଉପଯୁକ୍ତ ହୋଇଥାଏ। ସମ୍ଭବତଃ ସେହି କାରଣରୁ ଆମ ସାମାଜିକ ଜୀବନରେ ଆର୍ଦ୍ରା ନକ୍ଷତ୍ର ପୂର୍ବବର୍ତ୍ତୀ ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟଙ୍କର ପ୍ରଥମ 3 ଦିନର ରହଣିକୁ ବସୁନ୍ଧରାର ରଜସ୍ୱଳା ଦିବସ ବୋଲି ଗ୍ରହଣ କରାଯାଇଛି। ସେଥିପାଇଁ ମିଥୁନ ସଂକ୍ରାନ୍ତି ରଜ ସଂକ୍ରାନ୍ତି ନାମରେ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଶା ସମେତ ଭାରତୀୟ ସଭ୍ୟତାର ଭିତ୍ତିଭୂମି କୃଷି ହୋଇଥିବାରୁ ଏହାର ଲୋକଜୀବନରେ କୃଷିଭିତ୍ତିକ ନାନା ପର୍ବୋତ୍ସବ ପାଳନ କରାଯାଇଥାଏ। ରଜ ଉତ୍ସବ ଏହି କୃଷିଭିତ୍ତିକ ପରମ୍ପରାର ଅନ୍ୟତମ ପ୍ରଧାନ ପର୍ବ। ପୁନର୍ବସୁ ନକ୍ଷତ୍ରରେ ସୂର୍ଯ୍ୟଙ୍କର ଉତ୍ତରାୟଣ ବା ଦେବଯାନର ସମାପ୍ତି ଘଟି ଦକ୍ଷିଣାୟନ ବା ପିତୃଯାନର ଆରମ୍ଭ ହୋଇଥାଏ। ଏହି ସମୟରେ ମୌସୁମୀ ପ୍ରବାହ ଅନୁକୂଳ ହୋଇଥିବାରୁ ଭାରତୀୟ ମନୁଷ୍ୟ ଆମୋଦ ତ୍ୟାଗ କରି କୃଷିକର୍ମରେ ତତ୍ପର ହୁଅନ୍ତି। ରଜ ସଂକ୍ରାନ୍ତି ଏହି ବର୍ଷାଗମନର ପ୍ରାରମ୍ଭିକ କାଳ ହୋଇଥିବାରୁ ଏହାକୁ ଏଠାରେ ପୃଥିବୀର ମାତୃତ୍ୱପଣର ଉତ୍ସବ ଭାବରେ ପାଳନ କରାଯାଇଥାଏ। ଉତ୍କଳୀୟ ପରମ୍ପରାରେ ଏହା 3 ଦିନ ବ୍ୟାପୀ ପାଳିତ ହୁଏ। ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ସଂକ୍ରାନ୍ତି ଦିନ ରଜ ଓ ପରବର୍ତ୍ତୀ ଦିନ ଭୂମିଦାହ ବା ଭୂମି ଦହନ ପାଳିତ ହେବା ପରେ ଚତୁର୍ଥ ଦିନ ବସୁମତୀ ସ୍ନାନ ହୋଇ ରଜ ପାଳନ ଶେଷ ହୁଏ। ଏହି ସମୟରେ ପୃଥିବୀ ରଜସ୍ୱଳା ହୋଇଥିବାର କଳ୍ପିତ ହୋଇଥିବାରୁ ଏହି ଦିନଗୁଡ଼ିକରେ ଭୂମିକର୍ଷଣ ବା ହଳ ନ କରିବା ପାଇଁ ଧର୍ମଶାସ୍ତ୍ରୀୟ ନିର୍ଦ୍ଦେଶ ରହିଛି। ପଣ୍ଡିତ ସର୍ବସ୍ୱରେ ଉକ୍ତ ଅଛି, ବୃଷାନ୍ତେ ମିଥୁନ ସ୍ୟାଦ୍ୟୌ ତନ୍ମଧ୍ୟେପି ଦିନତ୍ରୟମ୍ ରଜସ୍ୱଳା ସ୍ୟାତ୍ ପୃଥିବୀ କୃଷିକର୍ମଣି ଗର୍ହିତା। ପୃଥିବୀ ବନ୍ଧ୍ୟାଭୂମି ନୁହେଁ, ଅଥର୍ବବେଦର ପୃଥିବୀ ସୂକ୍ତସ୍ଥ ମନ୍ତ୍ରରାଜିରେ ତାହାକୁ ମାତାର ସମ୍ମାନ ମିଳିଛି। ତେଣୁ ପୁତ୍ର ପ୍ରସବିନୀ ତଥା ପାଳନକାରିଣୀ କ୍ଷମାମୟୀ ନାରୀର ସକଳ ସମ୍ମାନରେ ଆମ ପରମ୍ପରା ପୃଥିବୀକୁ ସମ୍ମାନିତ କରିଆସିଥିବାରୁ ରଜପର୍ବ ପାଳନ ବେଳେ ଭୂମିକର୍ଷଣ କରାଯାଇନଥାଏ। ପରାଶର ସଂହିତା ଅନୁସାରେ ରଜବତୀ ନାରୀ ପ୍ରଥମ ଦିନ ଚାଣ୍ଡାଳୀ, ଦ୍ୱିତୀୟ ଦିନ ବ୍ରହ୍ମଘାତିନୀ, ତୃତୀୟ ଦିନ ରଜକୀ ହୋଇଥିବାରୁ ସେ ସ୍ୱାମୀର ରମଣ ଅଯୋଗ୍ୟା ହୋଇଥାଏ। ପଞ୍ଚମ ଦିନରେ ସ୍ତ୍ରୀ ସମ୍ଭୋଗର ଧର୍ମଶାସ୍ତ୍ରୀୟ ନିର୍ଦ୍ଦେଶ ଥିବାରୁ ଧରାସ୍ନାନ ପରେ ହିଁ ଭୂମିକର୍ଷଣ କରାଯାଏ। ନାରୀ ରଜସ୍ୱଳା ନହେଲେ ତାହାର ସନ୍ତାନ ଉତ୍ପାଦିକା ଶକ୍ତି ପ୍ରକାଶ ପାଏ ନାହିଁ। ସେ ଦୃଷ୍ଟିରୁ ପୃଥିବୀର ରଜସ୍ୱଳା ଉତ୍ସବ ପାଳନ ତାହାର ଶସ୍ୟ ଉତ୍ପାଦିକା ଶକ୍ତି ପ୍ରତି ଆମ ସାଂସ୍କୃତିକ ପରମ୍ପରାର ଏକ ବିଶେଷ ସମ୍ମାନ ପ୍ରଦର୍ଶନ ଅଟେ। ପୃଥିବୀର ରଜସ୍ୱଳା ପର୍ବ ପାଳନ ଅବସରରେ ଝିଅ ଓ ବୋହୂମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ନାନା ବିଧିବିଧାନ ପାଳିତ ହୋଇଥାଏ। ଏଥିରୁ କୁମାରୀ କନ୍ୟାମାନେ ରଜସ୍ୱଳା ନାରୀର କର୍ତ୍ତବ୍ୟ ସମ୍ପର୍କରେ ଶିକ୍ଷା ଲାଭ କରନ୍ତି। ରଜ ସଂକ୍ରାନ୍ତି ଆସିବା ପୂର୍ବରୁ ଘରଦ୍ୱାର ଲିପାପୋଛା କରାଯାଇଥାଏ ଓ ଅନ୍ୟାନ୍ୟ ସଜବାଜ ହୁଏ। ଏହି ସମୟରେ କୁମାରୀ କନ୍ୟାମାନେ ଭୂମିରେ ପାଦ ପକାନ୍ତି ନାହିଁ। ପାଦ ତଳେ ଚପଲ ବା ଅନ୍ୟ କିଛି ବ୍ୟବହାର କରି ଭୂମିକୁ ସ୍ପର୍ଶ ନ କରି ଚାଲନ୍ତି। ସେହିପରି ଏହି ତିନି ଦିନ ନାରୀମାନେ ପରିବା କାଟିବା କିମ୍ବା ବଟାବଟି କର୍ମ କରିନଥାନ୍ତି। ସ୍ଥଳ ବିଶେଷରେ ରନ୍ଧନ କାର୍ଯ୍ୟରୁ ମଧ୍ୟ ଏମାନେ ଅବ୍ୟାହତି ନିଅନ୍ତି। ଏହି ସମୟରେ ନାନା ପିଠାପଣା ତିଆରି ହୋଇ ଦେବତାଙ୍କୁ ଭୋଗ କରାଯାଇ ପରସ୍ପରକୁ ବଣ୍ଟନ କରାଯାଇଥାଏ। ରଜରେ ନାରୀମାନେ ନୂଆ ନୂଆ ଶାଢ଼ୀ ପରିଧାନ କରି ସାଇ ପଡ଼ିଶା ବୁଲି ବାହାରନ୍ତି। ଏହା ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି କରିଥାଏ। ଏହି ସମୟରେ ସେମାନଙ୍କ ମଧ୍ୟରେ ଅନୁଷ୍ଠିତ ଦୋଳି ଓ କଉଡ଼ି ଭଳି ଖେଳ ବେଶ୍ ଆମୋଦକର ହୁଏ। ପ୍ରାୟ ପ୍ରତ୍ୟେକଙ୍କ ଘରେ ଦୋଳି ପଡ଼ିଥାଏ। ପୁଣି ଗ୍ରାମ ବା ନଗରର ପ୍ରତ୍ୟେକ ସାଇ ବା ପଡ଼ାରେ ଦଳ ଦଳ ହୋଇ ମହିଳାଗଣ କଉଡ଼ି ଖେଳରେ ମସଗୁଲ ହୋଇଥାନ୍ତି। କେତେକ ଗ୍ରାମରେ ସାମୂହିକ ଭାବରେ କୌଣସି ତୋଟା ବା ବଡ଼ ଗଛ ମୂଳେ ଦୋଳି ଖେଳର ଆୟୋଜନ ହୁଏ। କୁମାରୀ କନ୍ୟା ଓ ନୂଆ ବୋହୂମାନେ ଏହି ଦୋଳି ଖେଳରେ ଅଂଶଗ୍ରହଣ କରିଥାନ୍ତି। ଓଡ଼ିଶାର ଲୋକଜୀବନରେ ତଥା ଲୋକ ସାହିତ୍ୟରେ ରଜଦୋଳି ଖେଳ ଓ ଏହି ଖେଳରେ ବ୍ୟବହୃତ ଗୀତର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ଦୋଳି ଗୀତଗୁଡ଼ିକ ଆକାରରେ ଛୋଟ ଛୋଟ। ଏହା ପଶ୍ଚିମ ଓଡ଼ିଶାର ବାଙ୍ଗ୍ରୀ, ସଜନୀ ଓ ବୋରିଆ ପ୍ରଭୃତି ଗୀତର ସମଗୋତ୍ରୀୟ। ପ୍ରାୟ

0: ଏହା ତ୍ରିଚରଣମୂଳକ ପଦର ଦ୍ୱିତୀୟ ପାଦରେ ଜେ ବା ଲୋ ବ୍ୟବହାର ହୋଇଥାଏ। ପୁଣି ତୃତୀୟ ପାଦରେ ବେଳେବେଳେ ସଜନୀରେ ସମ୍ବୋଧନମୂଳକ ପଦ ବ୍ୟବହୃତ ହୋଇଥିଲେ ହେଁ ଏହା ବାଧ୍ୟତାମୂଳକ ନୁହେଁ। ଦୋଳିରାଣୀମାନେ ଆପଣା ଗାୟନ ଶୈଳୀରେ ଗାନ କରି କେତେବେଳେ ତାହା ବ୍ୟବହାର କରନ୍ତି ତ କେତେବେଳେ କରନ୍ତି ନାହିଁ। ରଜଦୋଳି ଗୀତର ଉଦାହରଣ ହେଉଛି ଦୋଳିମୁଣ୍ଡ କଟକଟ ଭାଇନା ମୁଣ୍ଡରେ ସୁନା ମୁକୁଟ ଯେ ଭାଉଜ ପିନ୍ଧିବେ ପାଟ ସଜନୀରେ ନଈରେ ଚକା ପଥର ମାଡ଼ଗାଳି ଖାଇ ଦିହ ପଥର ଯେ ସହିବି ନାହିଁ ଏଥର ସଜନୀରେ ପ୍ରଭୃତି। ଏପରି ରାଶି ରାଶି ରଜଦୋଳି ଗୀତିକାରୁ ଏହାର ଜନପ୍ରିୟତା ଓ ବ୍ୟାପକତା ଅନୁମିତ ହୁଏ। ଏହି ଗୀତଗୁଡ଼ିକରେ କୁମାରୀ କନ୍ୟା ତଥା ନବବଧୂର ମନସ୍ତାତ୍ତ୍ୱିକ ଚିତ୍ର ସହିତ ବାପଘରର ଆନନ୍ଦ ଓ ଶାଶୁଘରର ଗଞ୍ଜଣା ପ୍ରଭୃତି ପାରିବାରିକ ଏବଂ ସାମାଜିକ ଜୀବନର ଚିତ୍ର ଖୁବ୍ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି। ଏଥିରେ ସରଳ ପଲ୍ଲୀ ଲଳନାର ନିଷ୍କପଟ କରୁଣ ଅଭିବ୍ୟକ୍ତି ଶ୍ରୋତା ବା ପାଠକର ମନଲୋଚନକୁ ଆବେଗପ୍ରବଣ ତଥା ଆର୍ଦ୍ର କରିଥାଏ। ରଜ ସଂକ୍ରାନ୍ତିକୁ ଏକ ପର୍ବ ଭାବରେ ପାଳନ କରାଯାଏ, କାରଣ ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତିକୁ ପର୍ବ ଦିବସ ଭାବରେ ଭାରତୀୟ ପୁରାଣ ତଥା ସ୍ମୃତିଶାସ୍ତ୍ରରେ ଗ୍ରହଣ କରାଯାଇଛି। ଓଡ଼ିଶାର ଏହା ଏକ ମୌଳିକ ପର୍ବ ହୋଇଥିବାରୁ ଏହାକୁ ଓଡ଼ିଆମାନଙ୍କର ଜାତୀୟ ପର୍ବ ଭାବରେ ଗ୍ରହଣ କରାଯାଇଛି। ତୁଳନାତ୍ମକ ଭାବରେ ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମାଞ୍ଚଳରେ ଏହାର ପ୍ରାଧାନ୍ୟ ସାମାନ୍ୟ ନ୍ୟୁନ ଥିଲେ ମଧ୍ୟ ସମ୍ମାନର ସହ ପାଳିତ ହୋଇଆସୁଛି। ଏହି ପର୍ବ ପାଳନରେ କେବଳ ଧାର୍ମିକ ବିଶ୍ୱାସ ନୁହେଁ, ଏଥିସହିତ ଏହାର ସାମାଜିକ, ବୃତ୍ତିଗତ ଏବଂ ବୈଜ୍ଞାନିକ ଆବଶ୍ୟକତାକୁ ମଧ୍ୟ ଅନୁଭବ କରିହୁଏ।
1: ଆମ ପରମ୍ପରାରେ ରଜ ସଂକ୍ରାନ୍ତିର ମହତ୍ତ୍ୱ ଏହି ଶୀର୍ଷକ ଓଡ଼ିଆ ଆଲୋଚନା ଶୁଣୁଥିଲେ। ଆଲୋଚନା କରିଥିଲେ ଡକ୍ଟର ଦାଶରଥୀ ଆଚାର୍ଯ୍ୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସସ୍ମିତା ପଣ୍ଡା, ଗୀତ ରଚନା କରିଛନ୍ତି ବଳରାମ ହୋତା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ପ୍ରଶାନ୍ତ କୁମାର ସାମନ୍ତରାୟ। ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

0: আচ্ছা দাসবাবু, আপনার ঘরটা
1: 1917
2: ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ର, ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍। ଏଥର ଡକ୍ଟର
3: ବାସୁଦେବ ପ୍ରଧାନଙ୍କ ରଚନାରେ ଗାଇଛନ୍ତି ବିଜୟ କୁମାର ନାୟକ।

0: ଗୁଟେ ବଛର୍ତି ଗୁଟେ ଜମିଥି ଦୁଇ ପ୍ରକାର ଫସଲ ହେଇପାରିଲେ ଗୁଟେ ସମିଆତି ତାକେ ଦୁଇ ବଛର ଫସଲ କହେସନ୍। ଯେନ୍ତାକି ଧାନ ସଙ୍ଗେ ମୁଗ, ମକା ସାଙ୍ଗେ ସୋରିଷ, ମୁଡ଼ିଆ ସଙ୍ଗେ କୁଲଥ, ଏନ୍ତା କରି କଲେ କାଁ ହେସି, ରୋଗ ପୋକ ବି କମ୍ ହେସି ଆର୍ ଜମି ଯେନ୍ ଉର୍ବରତା କମିଥିସି ହେଟା ଆର୍ ଗୁଟେ ଫସଲ ଥି ସେ ପାଇଯାଏସି। ଇଟା ଆମେ ଜାଣିଲୁ ଏକ ଫସଲି ଚାଷ ଆର୍ ଦୋ ଫସଲି ଚାଷ। ଏବେ ଜାନ୍ମା ବଛର ବଛର ଧରି ଯେନ୍ ଫସଲ ହେସି ବୋଲେ ଆଖୁ, ଅଦା, ନେପିଅର ଘାସ, ଇଟା ବହୁ ଫସଲି ଚାଷ ବୋଲେ ଗୁଟେ ବଛର ଥି ଗୁଟେ ଜମିଥି ଦୁଇନୁ ଅଧିକ ପ୍ରକାର ଫସଲ କରିହେସି। ଧାନ ସାଙ୍ଗେ ଆଲୁ ରାଶି, ଧାନ ସାଙ୍ଗେ ଗହମ ମୁଗ, ଧାନ ସାଙ୍ଗେ ସୋରିଷ, ଧାନ ସାଙ୍ଗେ ବିଲାତି, ଧାନ ସାଙ୍ଗେ ବାଇଗନ ଭେଣି, ଇନେ କାଁ ହେସି ମାଟର ଉର୍ବରତା ନେଇ କମେନା ଆର୍ ବଢ଼ସି। ଆର୍ ବହୁ ଫସଲି ଚାଷ ନେ କାଁ ହେସି, ଗୁଟେ ବଛର ଥି ଗୁଟେ ଫସଲ କାଟଲୁ ବୋଲେ ଆର୍ ଗୁଟେ ଫସଲ ବୁନା ହେଇଥିସି ନା, ଆର୍ ଗୁଟେ ଫସଲ କାଟଲୁ ବୋଲେ ଆର୍ ଗୁଟେ ଫସଲ ବୁନା ହେଇଥିସି ନା, ନେହେଲେ ତାର ତଲି ପଡ଼ସି ବୋଲେ ଜମି କାଁ ହେସି କେବେ ବି ଖାଲି ନେଇ ପଡ଼େ। ମକା, ଆଲୁ, ପିଆଜ, ଭେଣି ଏମିତି କରି କର୍ମା ବୋଲେ କାଁ ହେସି ଆମକେ ଯେନ୍ ଗୁଟେ ଲାଭ ମିଲ୍ସି ହେନୁ ଆମକେ ତିନ ଚାର ପ୍ରକାର ଲାଭ ବି ମିଲିପାରସି ଆର୍ ଆମର ଜମି ଠିକ ହି ପାସେ କାମେ ବି ଲାଗ୍ସି। ହେଥିର୍ ଲାଗି ଆମେ କାଁ କର୍ମା ସବୁବେଳେ ଗୁଟେ ଜିନିଷ୍କେ ଧ୍ୟାନ ଦମା। ଖରିଫ ଋତୁରେ ତ ଖରିଫ ଚାଷ କର୍ମା, ରବି ଋତୁରେ ତ ରବି ଚାଷ କର୍ମା ଏକା, ତାର ସଙ୍ଗେ ସଙ୍ଗେ କେନ୍ତା କରି କରି ଆମେ ମିଶ୍ରିତ ଚାଷ କରିପାର୍ମା, କେନ୍ତା କରି କରି ଆମେ ଗୁଟେ ଜମିଥି ଗୁଟେ ଚାଷ ପରେ ଆର୍ ଗୁଟେ ଚାଷ କରିପାର୍ମା ହେ ଦିଗ ପ୍ରତି ଧ୍ୟାନ ଦମା। ଇଟା ହେଲେ ଦୁଇଟା ଜିନିଷ ହେସି, ଗୁଟେ ଆମର ଜମିର ଭୌତିକ ଗୁଣ ନେଇ କମେନା ଆର୍ ଆମର ଜମି ବି ପଡ଼ିଆ ନେଇ ପଡ଼େନା। ମିଶାବିରା ଚାଷ କଲେ କାଁ ହବା, ଆମକେ ଚାଷ ନୁ ଯେନ୍ ଲାଭ ମିଳୁଥିଲା ତାନୁ ବି ଅଧିକ ଲାଭ ମିଳିପାରବା।
1: ଚାଷର କଥା ଶୁଣୁଥିଲେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୁତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସେଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଶୁଣୁଥିଲେ ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେକ

0: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ଏହି ବିରତି ପରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ୱାଓ,
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
9: ବନିଗଲା ବଜେଟ୍?
8: ହଁ, 5000 ବଞ୍ଚିଗଲା।
9: ତ ନୂଆ ଶାଢ଼ୀ ନେଇଯିବା?
8: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
9: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
8: ଦେଖେଇ ହଉଛି ଏବେ, ଯାଅ ଭାଇ।
10: RBI କହେ,
11: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
12: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ କରିକି UPI କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
13: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
14: ସହଜ ଅଟେ ପ୍ରତିଦିନ ନେଣ ଦେଣ।

ସମୟର ଆହ୍ୱାନରେ ନାରୀ ନିଜକୁ ସଶକ୍ତ କରିପାରିଛି, ତା ଜୀବନର ରୋଷେଇ ପୃଷ୍ଠାରେ ଯୋଡ଼ି ଦେଇପାରିଛି ଉପାର୍ଜନର ଅନନ୍ୟ ଏକ ପୃଷ୍ଠା। ଏହା ନିଶ୍ଚୟ ପ୍ରଶଂସନୀୟ, ନିଶ୍ଚୟ ଅଭିନନ୍ଦନୀୟ। ସ୍ୱାଗତ ଆପଣଙ୍କୁ ଶକ୍ତି ରୂପାର ଅନ୍ୟ ଏକ ଭାଗକୁ। ଆଜି ଆପଣଙ୍କ ପାଖେ ଉପସ୍ଥାପିକା ଦୀପ୍ତିମୁନ। ନମସ୍କାର, ନମସ୍ତେ, ଝୁଆର। ସହଯୋଗର ଅନେକ ହାତ ଥିଲେ ବି ନାରୀକୁ ନିଜର ପରିଚୟ ତିଆରିବାକୁ ନିଜେ ହିଁ ଚେଷ୍ଟା କରିବାକୁ ପଡ଼େ। ନିଜକୁ

পাখি উপস্থাপিকা দীপ্তিমন, নমস্কার, নমস্তে, জোয়ার। ସହଯୋଗର ଅନେକ ହାତ ଥିଲେ ବି ନାରୀକୁ ନିଜର ପରିଚୟ ତିଆରିବାକୁ ନିଜେ ହିଁ ଚେଷ୍ଟା କରିବାକୁ ପଡ଼େ। ନିଜକୁ ସାବ୍ୟସ୍ତ କରିବା ପାଇଁ ନିଜସ୍ୱ ପ୍ରୟାସ ହିଁ ଗୁରୁତ୍ୱପୂର୍ଣ୍ଣ। ନିଜ ଭିତରେ ଖୁନ୍ଦି ହୋଇ ରହିଥିବା କଳା ସବୁକୁ ନିଜେ ସାମ୍ନାକୁ ଯଦି ସେ ନ ଆଣୁଛି ତେବେ ତାହା ବିକଶିତ ହେବା ବି ଅସମ୍ଭବ। ତେଣୁ ଯଦି କେବେ ଆପଣଙ୍କୁ ନିଜ କଥା ମନେ ପଡ଼ିଯାଏ ତେବେ ନିଜ ସହ ନିଜେ ନିଶ୍ଚୟ ଥରେ ବସନ୍ତୁ। ମନ ଭିତରେ ସାଇତି ରଖିଥିବା ସ୍ୱପ୍ନ ସବୁକୁ ପୁଣି ଥରେ ନୂଆ କରି ଲେଖନ୍ତୁ। ନିଜର ଇଚ୍ଛା ମୁତାବକ ସେଥିରେ ରଙ୍ଗ ଭରି ତାକୁ ସାକାର କରିବା ପାଇଁ ଗୋଟିଏ ପାଦ ଆଗକୁ ବଢ଼ାନ୍ତୁ। ତାପରେ ଦେଖିବେ ଆପଣଙ୍କ ସହ ଅନେକ ପାଦ ଆଗକୁ ବଢ଼ିପାରିବେ। ଯେହେତୁ ସମୟ ଚାଲିଯାଏ ଆଉ ଅନେକ ଇଚ୍ଛା, ଅନେକ ସ୍ୱପ୍ନ ବାକି ରହିଯାଏ, ଏ ସଂସାରରୁ ଅଧୁରା ହୋଇ କାହିଁକି ଯିବା ଯେ? ପୂର୍ଣ୍ଣତଃ ସାଉଁଟି ନେବା ଇଚ୍ଛାମାନଙ୍କୁ ହୁଏତ ହୋଇପାରେ, ଏଥିରେ ଅନ୍ୟମାନଙ୍କର ମଙ୍ଗଳ ମଧ୍ୟ ସାମିଲ ହୋଇଯିବ। ଗୀତ ଆମକୁ ଆନନ୍ଦ ଦିଏ, ମନକୁ ଚଳଚଞ୍ଚଳ କରାଏ, ପରିବର୍ତ୍ତନ ପାଇଁ ପ୍ରୋତ୍ସାହିତ କରେ। ସେମିତି ବି ତ ବର୍ତ୍ତମାନର ନାରୀ ପରିବର୍ତ୍ତନକୁ ଧାରଣ କରିସାରିଛି। ଯେତେ ସବୁ ପ୍ରତିକୂଳ ପରିସ୍ଥିତି, ବାଧାବିଘ୍ନ, ସମସ୍ୟା ସବୁକୁ ତା ଅଣ୍ଟାରେ ଖୁଞ୍ଚି ନିଜ ସାମର୍ଥ୍ୟକୁ ପ୍ରମାଣିତ କରୁଛି। ଏହା କରିବା ଦ୍ୱାରା ତାକୁ ଆତ୍ମସନ୍ତୋଷ ତଥା ଆନନ୍ଦ ମିଳୁଛି ଏବଂ ସ୍ୱାଭିମାନ ସହିତ ସେ ବଞ୍ଚିପାରୁଛି। ଯେହେତୁ ନାରୀ ପରିବର୍ତ୍ତନକୁ ଧାରଣ କରିଛି, ସେମିତି ତ ପରିବର୍ତ୍ତନ ପରିସ୍ଥିତିରେ ଆସେ, ଆସେ ଜୀବନରେ ବି। ପ୍ରକୃତିରେ ପରିବର୍ତ୍ତନ ଦେଖାଦିଏ, ଋତୁ ବଦଳେ ଏବଂ ସେହି ଋତୁ ଅନ୍ୟ ଋତୁରେ ପୁଣି ପରିବର୍ତ୍ତିତ ହୁଏ ଏବଂ ତାର ପ୍ରଭାବ ଆମ ଶରୀରରେ ପଡ଼େ। ଯେହେତୁ ଆମେ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ପ୍ରକୃତି ନିଜ ଢଙ୍ଗରେ ଯେପରି ବଦଳୁଥାଏ ଆମକୁ ବି ତାନୁସାରେ ବଦଳିବାକୁ ପଡ଼େ। ତା ସହିତ ବଦଳିପାରିବାର ମନ୍ତ୍ର ହିଁ ତ ଆମକୁ ସୁସ୍ଥ ଓ ସୁରକ୍ଷିତ ରଖେ। ତେବେ ଯେବେ ଯେବେ ସୁସ୍ଥ ରହିବାର ବିଷୟଟି ସାମ୍ନାକୁ ଆସେ ଆମକୁ ଡାକ୍ତରଙ୍କ କଥା ନିଶ୍ଚୟ ମନେ ପଡ଼େ। ଯେହେତୁ ଆପଣ ଡାକ୍ତରଙ୍କୁ ମନେ ପକେଇଲେଣି, ତେବେ ତାଙ୍କ ସହିତ କିଛି ସମୟ ବସିବା, ପ୍ରଶ୍ନ ବାଢ଼ିବା ଏବଂ ଉତ୍ତର ପାଇବା। ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡାକ୍ତର ଅଭିରାମ ଠାକୁର, ଭବାନୀପାଟଣା, କଳାହାଣ୍ଡିରୁ।

0: ଡାକ୍ତର ଠାକୁର, ଆପଣଙ୍କୁ ଆକାଶବାଣୀ ଷ୍ଟୁଡିଓ ପରିସରକୁ ସ୍ୱାଗତ। ନମସ୍କାର।
1: ଧନ୍ୟବାଦ ମ୍ୟାଡ଼ମ।
0: ଆଜି ଆମେ ବିଷୟ ରଖିଛୁ ଆୟୁର୍ବେଦ ପରମ୍ପରାରେ ଅଦ୍ରବ୍ୟ ଚିକିତ୍ସା ଦ୍ୱାରା ସ୍ୱାସ୍ଥ୍ୟ ରକ୍ଷା। ତେବେ ଅଦ୍ରବ୍ୟ ଚିକିତ୍ସା କହିଲେ ଆମେ ତାକୁ କିପରି ବୁଝିବୁ ବା ତାହା କ'ଣ?
1: ଆୟୁର୍ବେଦ ଏକ ଚିକିତ୍ସା ଶାସ୍ତ୍ର ନ କହିକି ଗୋଟେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ, ଜୀବନ ବିଜ୍ଞାନ କହିଲେ ଅତିରିକ୍ତ ହେବ ନାହିଁ। ଆୟୁର୍ବେଦରେ ମୁଖ୍ୟତଃ ଚରକ, ସୁଶ୍ରୁତ, ବାଘଭଟ୍ଟଙ୍କୁ ତିନି ଜଣ ବଡ଼ ଆଚାର୍ଯ୍ୟ ଭାବରେ ସ୍ୱୀକାର କରାଯାଏ। ତ ଆଚାର୍ଯ୍ୟ ଚରକ ତାଙ୍କର ଚିକିତ୍ସା ସ୍ଥାନରେ ପ୍ରଥମରୁ ଆରମ୍ଭରୁ କହୁଛନ୍ତି ଯେ ଚିକିତ୍ସା ଦୁଇ ପ୍ରକାର, ଗୋଟେ ହେଲା ଦ୍ରବ୍ୟ ଚିକିତ୍ସା, ଆଉ ଗୋଟେ ହେଲା ଅଦ୍ରବ୍ୟ ଚିକିତ୍ସା।
0: ଆଜ୍ଞା।
1: ତ ଶରୀର ସ୍ୱସ୍ଥ ରହିବା ପାଇଁ କେବଳ ମେଡ଼ିସିନ ଗୋଟେ ସମାଧାନର ରାସ୍ତା ନୁହେଁ। ତ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ସବୁବେଳେ ସୁସ୍ଥ ରହିବା ସହିତ ରୋଗ ଚିକିତ୍ସା ଦୁଇଟାକୁ ପ୍ରାଧାନ୍ୟ ଦିଏ, ଆଉ ମୂଳତଃ ରୋଗ ଚିକିତ୍ସା ଅପେକ୍ଷା ସୁସ୍ଥ ରହିବାକୁ ଅଧିକ ପ୍ରାଧାନ୍ୟ ଦିଏ। ସେଥିପାଇଁ ଦ୍ରବ୍ୟ ଚିକିତ୍ସା ଅପେକ୍ଷା ଅଦ୍ରବ୍ୟ ଚିକିତ୍ସା ବହୁତ ଇମ୍ପୋର୍ଟାଣ୍ଟ, ଆଉ ତା ଉପରେ ଆୟୁର୍ବେଦରେ ବହୁତ ଜାଗାରେ ଅଧିକ ପ୍ରାଧାନ୍ୟ ଦିଆହେଇଛି, ତାର ବିଶେଷ ବର୍ଣ୍ଣନା କରାହେଇଛି। ତ ଆକୁ ଆମର ଯୋଗ ଦିବସ ଅଛି, ଯୋଗ ମଧ୍ୟ ସେହି ଅଦ୍ରବ୍ୟ ଚିକିତ୍ସା ଭିତରୁ ଗୋଟେ। ତ ସେଥିପାଇଁ ଆଜି ଆମେ ସେ ବିଷୟରେ ଟିକେ ଅଧିକ ଆଲୋକପାତ କରିବା, ଆଉ ତାର ଅନ୍ୟାନ୍ୟ ପାର୍ଶ୍ୱ ଯେତିକି ଆପଣଙ୍କର ବ୍ୟାୟାମ ହେଲା, ଯୋଗ ହେଲା, ଠିକ୍ ସମୟରେ ଉଠିବା, ଠିକ୍ ସମୟରେ ଖାଇବା, ତାକୁ ଆମେ ଦିନଚର୍ଯ୍ୟା ଋତୁଚର୍ଯ୍ୟା ଆୟୁର୍ବେଦରେ କହୁଛୁ, ଉପବାସ ଠିକ୍ରେ କରିବା, ଧ୍ୟାନ କରିବା ଠିକ୍ରେ, ଏସବୁ ଜିନିଷ ଯେଉଁଟା ବିନା ମେଡ଼ିସିନର ଆମର ଜୀବନଚର୍ଯ୍ୟା ଭିତରେ ଆସୁଛି, ସବୁ ସେହି ଅଦ୍ରବ୍ୟ ଚିକିତ୍ସା ଭିତରେ ଇନକ୍ଲୁଡେଡ଼ ହୁଏ।
0: ତେବେ ଡାକ୍ତର ଆଜ୍ଞା, ଏହାଦ୍ୱାରା କିପରି ସ୍ୱାସ୍ଥ୍ୟ ରକ୍ଷା କରାଯାଇପାରିବ?
1: ତ ମୁଁ ଯେମିତି କହିଲି, ଆୟୁର୍ବେଦ ରୋଗ ଚିକିତ୍ସା ଅପେକ୍ଷା ସୁସ୍ଥ ରହିବାକୁ ଅଧିକ ଗୁରୁତ୍ୱ ଦିଏ। ତ ଆଚାର୍ଯ୍ୟ ସୁଶ୍ରୁତ କହୁଛନ୍ତି, ସମଦୋଷ ସମାଗ୍ନିଶ୍ଚ ସମଧାତୁ ମଳକ୍ରିୟ ପ୍ରସନ୍ନାତ୍ ଆତ୍ମେନ୍ଦ୍ରିୟ ମନଃ ସ୍ୱାସ୍ଥ୍ୟ ଇତ୍ୟାଭିଧିହତେ। ତ ସ୍ୱସ୍ଥ ରହିବା ପାଇଁ ଯେଉଁଟା ଆମେ କହୁଛୁ ଗୋଟେ ବାଲାନ୍ସ, ସବୁଥିର ଭିତରେ ଗୋଟେ ବାଲାନ୍ସ ମେଣ୍ଟେନ୍ କରିବାଟା, ଦୋଷମାନଙ୍କ ଭିତରେ ସମାନତା ରହିବ,

0: ଧାତୁ ହେଲା ଆମର ସାତଟା ଧାତୁ ଅଛି ରସ ରକ୍ତ ମାଂସ ସେମାନଙ୍କ ଭିତରେ ସମାନିତ ରହିବ ତ ଆଉ ତା ସହିତ ମାନସିକ ସ୍ଥିତି ସାମାନ୍ୟ ରହିବ ତାହେଲେ ଯାଇକି ଆମେ ତାକୁ ଗୋଟେ ସୁସ୍ଥ ବ୍ୟକ୍ତି କହିବା ତ ଏଇ ଦୃଷ୍ଟିରୁ ବିଚାର କଲେ ଆମେ ଏଇ ଦୋଷମାନଙ୍କର ବିଷମତା ହେଲେ ଆୟୁର୍ବେଦ ଅନୁସାରେ ରୋଗ ହୁଏ ତ ତାକୁ ଯଦି ଆମେ ସମସ୍ତରେ ହିଁ ଆଗ୍ରହ ରଖିବା ତାହେଲେ ରୋଗ ହେବାର ହିଁ ପରିସ୍ଥିତି ଉତ୍ପନ୍ନ ହେବ ନାହିଁ ଆଉ ସେଗୁଡ଼ାକୁ ଠିକ୍ରେ ରଖିବା ପାଇଁ ଆୟୁର୍ବେଦରେ ମୁଖ୍ୟତଃ ଦିନଚର୍ଯ୍ୟା ଋତୁଚର୍ଯ୍ୟା ଆସନ ପ୍ରାଣାୟାମ ଯୋଗର ବିଶେଷ ବର୍ଣ୍ଣନା ରହିଛି ଆଉ ୟାର ଜୀବନରେ ପ୍ରୟୋଗ ଦ୍ୱାରା ପ୍ରଥମରୁ ହିଁ ଆମେ ନିଜ ଶରୀରକୁ ସୁସ୍ଥ ରଖିପାରିବା ତ ଯେତେବେଳେ ମେଡ଼ିକାଲ ସାଇନ୍ସ ଫାଷ୍ଟ ଆରମ୍ଭ ହେଲା ସେତେବେଳେ ଆମେ ବିଚାର କରୁଥିଲୁ ଯେ ମଣିଷକୁ ଖାଲି ଠିକ୍ ଖାନା ଯଦି ଦେଇଦେବା ଭିଟାମିନ୍ ଦେଇଦେବା ମିନେରାଲ୍ସ ଦେଇଦେବା ପ୍ରୋଟିନ୍ସ ଦେଇଦେବା ତାହେଲେ ଗୋଟେ ମଣିଷ ସୁସ୍ଥ ରହିଯିବ କିନ୍ତୁ ଧୀରେ ଧୀରେ ମେଡ଼ିକାଲ ସାଇନ୍ସର ବି ବର୍ତ୍ତମାନ ବିକାଶ ହେଉଛି ନୂଆ ନୂଆ ରିସର୍ଚ୍ଚ ହେଉଛି ଆଉ ଆମର ଯେଉଁ ଭାରତୀୟ ପରମ୍ପରାର ଯେଉଁ ଏତେ ଶହଶହ ବର୍ଷର ଯେଉଁ ଇତିହାସ ରହିଛି ଶାସ୍ତ୍ରର ରହିଛି ବର୍ଣ୍ଣନା ହେଇଛି ସେମାନେ ବି ସେହି ସମୟରେ ବହୁତ କ୍ଲିଅର୍ ଥିଲେ ଯେ ଖାଲି ଖାନା ଖାଇଲେ କିମ୍ବା ଭଲ ଖାନା ଖାଇଲେ ଦେହ ସୁସ୍ଥ ରହେ ସେଇଟା ଭୁଲ ଧାରଣା ତାହେଲେ ତ ରୋଗୀ ଧନୀ ଲୋକଙ୍କୁ କୌଣସି ରୋଗ ହୁଅନ୍ତାନି ତ କେବଳ ସେଇଟା ନୁହଁ ତା ସହିତ ରେଗୁଲାର ଏକ୍ସରସାଇଜ୍ କରିବା ଆସନ କରିବା ୱାକ୍ କରିବା ଖୁସିରେ ରହିବା ଏସବୁ ଜିନିଷ ଛୋଟ ଛୋଟ ଜିନିଷ ମଧ୍ୟ ଆମର ଶରୀରର ଇଏ ପାଇଁ ବହୁତ ଉପାଦେୟ ଅଟେ
1: ତ ଏମିତି କହିପାରିବା କି ଜଣେ ଖୁସି ଥିଲେ ସୁସ୍ଥ ରହିପାରିବ
0: ନିଶ୍ଚୟ ନିଶ୍ଚୟ ଖୁସି ରହିବାଟା ଦେହ ପାଇଁ ବହୁତ ଜରୁରୀ କାରଣ ଏହାଦ୍ୱାରା ବଡ଼ିରେ ଆମର ଗୋଟେ ହାଇପୋଥାଲାମ ପିଚୁଟାରୀ ଆକ୍ସିସ୍ ଅଛି ତ ଆମେ ଯେଉଁଥିରେ ମୋଷ୍ଟଲି ଯେଉଁଟା ମାନେ ଶରୀରର ମ୍ୟାକ୍ସିମମ୍ ଇମ୍ପୋର୍ଟାଣ୍ଟ ହରମୋନ୍ସ ଗୁଡ଼ାକୁ ସେ ରେଗୁଲେସନ୍ କରେ ଆଉ ପିଚୁଟାରୀ ଗ୍ଲାଣ୍ଡଟା ରେଗୁଲେଟ୍ ହୁଏ ହାଇପୋଥାଲାମସ୍ ଦ୍ୱାରା ହାଇପୋଥାଲାମସ୍ଟା ଆପଣଙ୍କ ରେଗୁଲେଟ୍ ହୁଏ ମୋଷ୍ଟଲି ସାଇକୋଲୋଜିକାଲ କଣ୍ଡିସନ୍ ଅନୁସାରେ ତ ଆପଣ ଯଦି ଖୁସି ରହିଲେ ବଡ଼ିରେ ଭଲ ହରମୋନ୍ସ ଗୁଡ଼ା ରିଲିଜ୍ ହେବ ଆଉ ଷ୍ଟ୍ରେସ୍ରେ ରହିଲେ ଅଧିକ ଟେନସନ୍ ନେଲେ ଦୁଃଖ କଲେ ଶୋକ କଲେ ତାର ଅପୋଜିଟ୍ ନେଗେଟିଭ୍ ହରମୋନ୍ସ ଗୁଡ଼ା ନେଗେଟିଭ୍ କେମିକାଲ୍ସ ଗୁଡ଼ା ବଡ଼ିରେ ରିଲିଜ୍ ହୁଏ
1: ଆଜ୍ଞା
0: ଯେଉଁଗୁଡ଼ାକୁ ରୋଗର କାରଣ ହୋଇଥାଏ ତ ଆଜିକାଲି ଆମେ ଦେଖୁଥିବା ଯେ ଲୋକଙ୍କ ପାଖରେ ପଇସା ଅଛି ଖାନାପିନାରେ କୌଣସି ଅସୁବିଧା ପୂର୍ବ ଅପେକ୍ଷା ବହୁତ କମିଯାଇଛି କିନ୍ତୁ ଆମେ ଯେଉଁ ୱାର୍କ ପ୍ରେସର ୱାର୍କଲୋଡ଼ରେ ରହୁଛୁ ଫିଜିକାଲ ଏକ୍ସରସାଇଜ୍ କମ୍ କରିଦେଇଛୁ ସାଇକୋଲୋଜିକାଲ ଷ୍ଟ୍ରେସ୍ ବହୁତ ନେଉଛୁ ଖୁସିରେ କେହି ରହୁନୁ ପାରିବାରିକ ବ୍ୟବସ୍ଥା ଯେଉଁ ପରିବର୍ତ୍ତନ ହୋଇଯାଇଛି ସେଇଟା ରୋଗର ସବୁଠୁ ବଡ଼ କାରଣ ତ ସେଥିପାଇଁ ଆଜିର ପରିସ୍ଥିତିରେ ଅଦ୍ରବ୍ୟ ଚିକିତ୍ସାର ଇମ୍ପୋର୍ଟାନ୍ସ ଆହୁରି ବଢ଼ିଯାଇଛି ଯୋଗର ଇମ୍ପୋର୍ଟାନ୍ସ ଆହୁରି ବଢ଼ିଯାଇଛି ସେଥିପାଇଁ ସରକାର ବି ଆଉ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ତାକୁ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ କରିକି ଆଜି ପୁଣି ଲୋକଙ୍କୁ ମନେ ପକାଇବା ପାଇଁ ଯୋଗ ଦିବସର ପରିଚାଳନା ଯୋଗ ଦିବସ କରିବା ପାଇଁ ଯୋଗ ଦିବସ ପାଇଁ ନୁହଁ ଯୋଗକୁ ଜୀବନରେ ଆଦୃତ କରିବା ପାଇଁ ଆମକୁ ନିହାତି ଭାବରେ ପ୍ରଚେଷ୍ଟା କରିବାକୁ ପଡ଼ିବ ତ ସେଥିପାଇଁ ଯୋଗ ଏକ୍ସରସାଇଜ୍ ଫୁଡ଼୍ ଆଉ ସାଇକୋଲୋଜିକାଲ ସ୍ପିରିଚୁଆଲ ହେଲ୍ଥ ପାଇଁ ଆମର ଯେଉଁ ପୁରାଣ ପଦ୍ଧତି ଥିଲା ପୂଜାପାଠ କରିବା ଘରକୁ ସଫା ସୁତରା ରଖିବା ଏଇ ଛୋଟ ଛୋଟ ଜିନିଷ ମଧ୍ୟ ଆମର ସ୍ୱାସ୍ଥ୍ୟରେ ବହୁତ ବଡ଼ ରୋଲ୍ ପ୍ଲେ କରିଥାଏ ତ ଆମେ ସେଥିପାଇଁ ସେଗୁଡ଼ାକ ନିହାତି ଭାବରେ ବୁଝିବା ଆବଶ୍ୟକ
1: ତେବେ ଡାକ୍ତର ଠାକୁର ଅଦ୍ରବ୍ୟ ଚିକିତ୍ସାର ପ୍ରୟୋଗ କେତେବେଳେ କରାଯାଏ
0: ତ ଆୟୁର୍ବେଦରେ ମୁଁ ଯେମିତି କହିଲି ଦୁଇଟା ଜିନିଷକୁ ଆମେ ଅଧିକ ଗୁରୁତ୍ୱ ଦେଉ ଚିକିତ୍ସା ସମୟରେ ସେଇଟା ହେଲା ଅଗ୍ନି ଆଉ ଅଗ୍ନିର ବିଷମତା ଦ୍ୱାରା ଶରୀରରେ ସୃଷ୍ଟି ହୁଏ ଆମ ତ ଆମ ଦ୍ୱାରା ହିଁ ମ୍ୟାକ୍ସିମମ୍ ରୋଗ ତିଆରି ହୁଏ ତ ସେଥିପାଇଁ ଚିକିତ୍ସା ସୂତ୍ର ଜ୍ୱରର ପ୍ରଥମ ଚିକିତ୍ସା ସୂତ୍ର ହେଲା ଉପବାସ ଲଙ୍ଘନ
1: ଆଜ୍ଞା
0: କମ୍ ଖାନା ଖାଇବା ଅଳ୍ପ ଆହାର କରିବା ଲଘୁ ଆହାର କରିବା ସେଭଳିଆ ସୁଶ୍ରୁତି ବି ଯେତେବେଳେ ଅଲସର ଟ୍ରିଟମେଣ୍ଟ ପ୍ରାରମ୍ଭ କରିଛନ୍ତି ତାର ଫାଷ୍ଟ ଲାଇନ୍ ଅଫ୍ ଟ୍ରିଟମେଣ୍ଟ ହେଲା ଉପବାସ
1: ଆଜ୍ଞା
0: ତ ଖାନାରେ ରେଗୁଲେସନ୍ ଫାଷ୍ଟ ଜରୁରୀ ମନରେ ରେଗୁଲେସନ୍ ଫାଷ୍ଟ ଜରୁରୀ ତାପରେ ଯାଇକି ମେଡ଼ିସିନ୍ ତ ସେଥିପାଇଁ ଆଜିକାଲି ଆପଣମାନେ ବହୁତ ଆର୍ଟିକଲ୍ସ ଗୁଡ଼ା ବି ପଢ଼ୁଥିବେ କିଛି ଜିନିଷ ଗୁଡ଼ାକ ଆମେ ଇନ୍ଫ୍ଲାମେଟୋରୀ ଫୁଡ୍ସ କହୁଛନ୍ତି ତ ସେ ଯାହା ବି ହେଉ ଆୟୁର୍ବେଦରେ ତାକୁ ପିତ୍ତବର୍ଦ୍ଧକ ଆହାର କୁହାଯାଏ ଯେଉଁଟାକୁ ପିତ୍ତକୁ ଦୂଷିତ କରିଥାଏ ତ ଆମେ ଯଦି ଅଧିକ କ୍ରୋଧ କରିବା ଟେନସନ୍ରେ ରହିବା ତାହେଲେ ବି ଏସିଡ଼ିକ୍ ସିକ୍ରେସନ୍ ବଢ଼ିଯାଏ ଲୋକମାନଙ୍କୁ ହାଇପର୍ ଏସିଡ୍ ହୁଏ ଏସିଡ଼୍ ହେଇଯାଉଛି ବୋଲସନ୍ ଯେନ୍ଟା ତ ସେଭଳିଆ ଆମେ ଯଦି ଅଧିକ ଫାଷ୍ଟଫୁଡ଼୍ ଖାଇବା ରାଗ ଅଧିକ ଖାଇବା ବାହାରକୁ ଯାଇକି ଅଧିକ ରୁକ୍ଷ ଜିନିଷ ଯେଉଁଟା ହେଲା ମିକ୍ସଚର୍ ହେଲା କିମ୍ବା ଯେଉଁଟା ଆପଣଙ୍କର ମାନେ ଇରିଟେଟିଂ କରେ ଯେଉଁଟା ମସଲ୍ସ ମାନେ ଷ୍ଟୋମାକ୍ର ଲାଇନ୍କୁ ଆମର ଆମାଶୟର ଯେଉଁ ସାଇଡ଼୍ ଲାଇନିଂ ଅଛି ସେଗୁଡ଼ାକୁ ସେ ଇରିଟେଟ୍ କରିକି ସେଠି ଅଧିକ ଏସିଡ଼ିକ୍ ସିକ୍ରେସନ୍ କରାଏ ତ ସେଗୁଡ଼ା ବହୁତ କ୍ଷତିକାରକ ତ ଅଧିକ ଏସିଡ଼ିକ୍ ସିକ୍ରେସନ୍ ହେଲେ ସେ ଅନୁସାରେ ଆପଣଙ୍କୁ ଯେତିକି ଦରକାର ଆପଣ ଯେଭଳିଆ ଖାନା ଖାଇବେ ଶରୀର ସେଭଳିଆ ତାକୁ ପାଚନ କରିବାର ସିଷ୍ଟମ୍ ଅଛି ଆମର ଆପଣ ଯଦି ମାଂସ ଅଧିକ ଖାଇଲେ ଗରିଷ୍ଠ ଆହାର ଖାଇଲେ ଅଧିକ ସିକ୍ରେସନ୍ କରାଏ ତ ବଡ଼ିକୁ ଅଧିକ ଷ୍ଟ୍ରେସ୍ ପଡ଼ିଯିବ ସେ ଅଧିକ ଏସିଡ଼ିକ୍ ସିକ୍ରେସନ୍ କରିବ ତାକୁ ଅଧିକ ଇଏ କରିବ ତ ଶରୀରରେ ଆଧୁନିକ ଭାଷାରେ ଆମେ ମୋଷ୍ଟଲି କାର୍ବୋହାଇଡ୍ରେଟ୍ ପ୍ରୋଟିନ୍ସ ଆଉ ଫ୍ୟାଟ୍ ନେଉଛୁ କାର୍ବୋହାଇଡ୍ରେଟ୍ ଟିକେ ଲାଇଟ୍ ଫ୍ୟାଟ୍ ଆଉ ପ୍ରୋଟିନ୍ ଏ ଦୁଇଟା ହେଲେ ଟିକେ ହେଭି ଜିନିଷ ତ ଏମାନେ ଶରୀର ପାଇଁ ସବୁ ଉପାଦେୟ କାର୍ବୋହାଇଡ୍ରେଟ୍ ବି ଦରକାର ଫ୍ୟାଟ୍ ବି ଦରକାର ପ୍ରୋଟିନ୍ ବି ଦରକାର କିନ୍ତୁ ଆପଣ କେଉଁ ପ୍ରକାର ପରିଶ୍ରମ କରୁଛନ୍ତି କେଉଁ ପ୍ରକାର କାମ କରୁଛନ୍ତି ଆପଣଙ୍କୁ କେଉଁ ପ୍ରକାର

0: ପ୍ରକାର ଶରୀର ଅଛି ଆଉ ଶରୀର ଦରକାର ସେ ଅନୁସାରେ ଆମେ ଆହାର ବିହାର କରିବା। ତା ସହିତ ଋତୁ କେଉଁ ପ୍ରକାର ଅଛି, ସମୟ କେଉଁ ପ୍ରକାର ଅଛି, ପରିବେଶ କେଉଁ ପ୍ରକାର ଅଛି, ଆଉ ଆପଣଙ୍କର ଶାରୀରିକ କଣ୍ଡିସନ କ'ଣ, ଛୋଟ ଅଛନ୍ତି, ୟଙ୍ଗ ଏଜ୍ ଅଛି, ଓଲ୍ଡ ଏଜ୍ ଅଛି, ତ ସବୁ ମାନେ ପରିବେଶକୁ ନେଇକି ଆମର ଖାନାପିନା ହେବା ଦରକାର। ତ ଆମେ ପ୍ରୋଟିନ୍ ବି ଖାଇବା ଠିକ୍ ଅଛି, କିନ୍ତୁ କେତେବେଳେ ଖାଇବା, ଯେତେବେଳେ ଆପଣ ଶରୀର ଟିକେ ଆକ୍ଟିଭ୍ ଅଛି ଦିନବେଳେ ଖାଇବା, ରାତିରେ ଶୋଇବା ସମୟ ସେ ସମୟ ଶରୀରକୁ ଟିକେ ରେଷ୍ଟ ଦରକାର, ଷ୍ଟୋମାକକୁ ବି ଟିକେ ରେଷ୍ଟ ଦରକାର। ତ ରାତିରେ ଅଳ୍ପ ଆହାର କରିବା, ଶୀତ ଦିନରେ ହଜମ ଟିକେ ଶୀଘ୍ର ହୁଏ, ଶୀତ ଦିନରେ ଆମେ ଗରିଷ୍ଠ ଆହାର କରିପାରିବା, କିନ୍ତୁ ବର୍ଷା ଦିନରେ ହେଲା, ଖରା ଦିନରେ ହେଲା, ସେ ସମୟରେ ବଡି ଟିକେ ଷ୍ଟ୍ରେସ୍ରେ ଥାଏ, ଡିହାଇଡ୍ରେସନ୍ ରିହାଇଡ୍ରେଟେଡ୍ ଷ୍ଟେଟ୍ରେ ଥାଏ। ତ ସେହି ସମୟରେ ଆମେ ଅଧିକ ଗରିଷ୍ଠ ଜିନିଷ, ଖଟା ଜିନିଷ, ରାଗ ଜିନିଷ, ମସଲା ଜିନିଷ, ତେଲ ଜିନିଷ ଆମେ ଟିକେ କମ୍ କରିବା। ତ ସବୁ ପରିବେଶ ନେଇକି ଆମକୁ ଆହାର ବିହାର ବିଧି କରିବାକୁ ପଡ଼ିବ। ତ ଏଇଟା ମେଡିସିନ୍ ନୁହଁ, କିନ୍ତୁ ମେଡିସିନ୍ରୁ ବି ବଡ଼। ଚରକ କହୁଛନ୍ତି ଆହାର ହେଲା ମହୌଷଧି, ଔଷଧରୁ ବି ବଡ଼ ହେଲା ଆହାର। ତ ଆମେ ଆହାର ଯଦି ଠିକ୍ କରିବା ତାହେଲେ ମେଡିସିନ୍ ଖାଇବା ପର୍ଯ୍ୟନ୍ତ ହିଁ ଯିବ ନାହିଁ। ସେଥିପାଇଁ ଅଦ୍ରବ୍ୟ ଚିକିତ୍ସାରେ ଯେଉଁ ଯେଉଁ କୁହାଯାଇଛି ଆମେ ତାକୁ ନିହାତି ଭାବରେ ଫ୍ରୁଟଫୁଲି ଲାଇଫ୍ରେ ୟୁଜ୍ କରିପାରିବା।
1: ମାନେ କୁହାଯାଇପାରେ ଯେ ଆମ ଶରୀର ମାନେ ମାନେ ସହଜ ଖାଦ୍ୟ ଖୋଜେ।
0: ହଁ, ଶରୀରରେ ଏକାଦଶ ଇନ୍ଦ୍ରିୟ ରହିଛି ହେଲା, ତ ଆଉ ସବୁଠୁ ମନ ବଡ଼ ହେଲା ମନ, ମାନେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ଉଭୟେନ୍ଦ୍ରିୟ ହେଲା ମନ। ମନଟା ଆପଣଙ୍କର ବହୁତ ଚଞ୍ଚଳ, ତ ଯିଏ ମନକୁ କଣ୍ଟ୍ରୋଲ କରେ, ଯେଉଁଟାକି ସବୁଠୁ କଠିନ ଜିନିଷ ଜୀବନର, ତ ସିଏ ଅଧିକ ଖୁସିରେ ରୁହେ। ତ ଆମ ଯୋଗୀମାନେ ଯେତିକି ମାନେ ଆମର ଭାରତୀୟ ପରମ୍ପରାରେ ଯେଉଁ ସାଧନା କରନ୍ତି, ସେମାନେ ମନକୁ ଯେତିକି ସ୍ଥିର ରଖିପାରିବେ ତାର ପ୍ରଚେଷ୍ଟା କରନ୍ତି, କିମ୍ବା ଭଗବାନଙ୍କ ପାଦରେ ହେଲା ଗୋଟେ ପଏଣ୍ଟରେ ସେମାନେ କନ୍ସେନ୍ଟ୍ରେଟ୍ କରିବା ପାଇଁ, ଯେଉଁ ଯୋଗର ବି ମୂଳ ହେଲା ସେଇ ଯେ ମନକୁ ସ୍ଥିର କରିବା, ସ୍ଥିରମ ଚିତ୍ତମ ଆସନମ। ତ ସେଥିପାଇଁ ତ ଆପଣ ଆମକୁ କ'ଣ ଭଲ ଲାଗିବ, ଯେଉଁଟା ସୁନ୍ଦର ଦେଖିବାକୁ ସୁନ୍ଦର, ଯେଉଁଟା ଖାଇବାକୁ ସୁନ୍ଦର, ଯେଉଁଟା ପାଟିକୁ ସୁନ୍ଦର, ଯେଉଁ ଜୁହାକୁ ସୁନ୍ଦର, ଆମକୁ ତାକୁ ଭଲ ଲାଗେ, ଆମେ ଅଧିକ ଖାଇଦେଉ। କିନ୍ତୁ ଅତି ସର୍ବତ୍ର ଗର୍ହିତ ଠିକ୍ ଅଛି, ମିଠା ଅଧିକ ଟିକେ ଭଲ ଲାଗିଲା ଟିକେ ଖାଇଦେବେ, ରାଗ ଟିକେ ମିକ୍ସଚର ଟିକେ ଭଲ ଲାଗିଲା ଟିକେ ଖାଇଦେଲେ ଭଲ, କିନ୍ତୁ ପରିମାଣରୁ ଯଦି ଅଧିକ ଖାଇବା, ସବୁଦିନ ଖାଲି ରୁଚିକର ଆହାର ଖାଇବା ଆଉ ଦେହ ପାଇଁ ଯେଉଁଟା ଭଲ ନୁହଁ ସେଇଟା ଖାଇବାନି, କରଲାକୁ ଛାଡ଼ିଦେବା, ଭଲ ଜିନିଷକୁ ଛାଡ଼ିଦେବା ଆଉ ଅନ୍ୟ ଜିନିଷ ସବୁବେଳେ ଖାଇବା, ତାହେଲେ ରୋଗୀ ହେଇଯିବା।
1: ମାନେ ଯେଉଁ ଖାଦ୍ୟ ଆମକୁ ବେଶୀ ଆକର୍ଷଣ କରୁଛି ବା ଆକର୍ଷିତ କରୁଛି ସେପରି ଖାଦ୍ୟ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ଖରାପ ନିଶ୍ଚୟ।
0: ଡେଫିନେଟଲି ଆଜିକାଲି କମ୍ପାନୀମାନେ ଜାଣିକି ହିଁ ସେଇ ଜିନିଷ ୟୁଜ୍ କରୁଛନ୍ତି, ବିକଜ୍ ଏଇଟା ହେଲା ବିଜନେସ୍ ପ୍ଲାନ୍, ତାଙ୍କର ମାର୍କେଟିଂ ଅଧିକ ହେବାର ଅଛି। ଆପଣଙ୍କର ଦେହ ଭଲ ରହିବ କି ଖରାପ ରହିବ ତାଙ୍କ ଚିନ୍ତା ନାହିଁ। ତ ଏମିତି କେମିକାଲ୍ସ ଅଛି ଯେଉଁଟାକି ଅଟୋମେଟିକାଲି ଆପଣଙ୍କର ଟେଷ୍ଟ ବର୍ଡ୍ସକୁ ଅଧିକ ସାଟିସ୍ଫାଏ କରେ ହେଲା, ଚାଇନା ମସଲା କ'ଣ କ'ଣ ସବୁ ଆଜିକାଲି ସବୁ ନୂଆ ନୂଆ ଜିନିଷ ମାର୍କେଟରେ ଆସୁଛି, ସେମାନେ ୟୁଜ୍ କରୁଛନ୍ତି, ଯେଉଁଟାକି ଆପଣଙ୍କୁ ଅଧିକ ସ୍ୱାଦକର ଲାଗେ, ଦରକାର ପଡ଼ିଲେ ଆପଣ ସେଠି ଏଡିକ୍ଟ ହେଇଯାଆନ୍ତି। କିନ୍ତୁ ଏମିତି ବହୁତ ଜିନିଷ ଯେଉଁଟା ପ୍ରୋସେସ୍ଡ ଫୁଡ଼୍ ହେଲା, ପ୍ୟାକ୍ଡ ହେଇକି ଫୁଡ଼୍ ରହୁଛି, ପ୍ରିଜର୍ଭେଟିଭ୍ ଦେଇକି ଖାନା ରହୁଛି, ସେଗୁଡ଼ା ସବୁ ଆମକୁ ରୁଚିକର ଲାଗେ କିନ୍ତୁ ଦେହ ପାଇଁ ବହୁତ କ୍ଷତିକର,
1: ଆଉ ଆମେ ତାର ଭାବରେ ପଡ଼ିଯାଇଥାଉ।
0: ହଁ, ନିଶ୍ଚୟ ଭାବରେ
1: ଆମେ ଖାଇବାର ଅଛି ଆଉ ସେଇ ଖାଦ୍ୟ ହିଁ ଭଲ ଲାଗିବ।
0: କିଛି ଲୋକଙ୍କୁ ଆଡଭର୍ଟାଇଜ୍ ଭଲ ଲାଗେ ଦେଖିବା ପାଇଁ ଖାଆନ୍ତି, କିଛି ଲୋକଙ୍କୁ ପାଟିରେ ଭଲ ଲାଗେ ସେଥିପାଇଁ ଖାଆନ୍ତି, ଉଭୟ ଦ୍ୱାରା ଆମେ ତାଙ୍କର ଏଡିକ୍ଟେଡ୍ ଏଡିକ୍ସନରେ ପଡ଼ିଯାଉ।
1: ତେବେ ଡାକ୍ତର ଆଜ୍ଞା, ସ୍ତ୍ରୀମାନଙ୍କ ପାଇଁ ଅଦ୍ରବ୍ୟ ଚିକିତ୍ସା କେତେ ଉପାଦେୟ କହିବେ?
0: ଆଚାର୍ଯ୍ୟ ସାରଙ୍ଗଧର ଜଣେ ବଡ଼ ଋଷି ଆୟୁର୍ବେଦରେ, ତ ସାରଙ୍ଗଧର କହୁଛନ୍ତି ମାଆମାନଙ୍କର ସ୍ୱାସ୍ଥ୍ୟର ସବୁଠୁ ବଡ଼ କାରଣ ହେଲା ଶୋକ, ମାନେ ଯେଉଁଟାକି ମାନସିକ ଚିନ୍ତାକୁ ଏମ୍ପ୍ଲୟ କରେ, ଶୋକ କେବଳ ନୁହଁ ମାନେ ସାଇକୋଲୋଜିକାଲ ଇମ୍ପାକ୍ଟ। ଆଉ ମୁଁ ଯେତିକି ଦେଖେ ଭାରତୀୟ ପରିସ୍ଥିତିରେ ଏଇଟା ବହୁତ ସତ, ମାଆମାନେ ଯଦି ଖୁସିରେ ରହିଲେ ତାଙ୍କର ଦେହ ଭଲ ରହିବ। ମାଆମାନେ ଯଦି ଖୁସିରେ ଯଦି ନ ରହିଲେ କେବେ ବି ଦେହ ଭଲ ରହିବ ନାହିଁ। ତ ସେଥିପାଇଁ ଫାଷ୍ଟ ହେଲା ମାନସିକ, ସେଥିପାଇଁ ମୁଁ ଯେଉଁ କହୁଥିଲି ଯୋଗ, ନିୟମ, ପ୍ରାଣାୟମ, ତ ବହୁତ ସୁନ୍ଦର ଜିନିଷ ଭାରତୀୟ ପରମ୍ପରାରେ ଆମର ଯେଉଁ ପୂଜାପାଠର ପରମ୍ପରା ଥିଲା ସେଇଟା ଗୋଟେ କମ୍ପ୍ଲିଟ୍ ପରମ୍ପରା ଥିଲା। ଆପଣ ସକାଳୁ ଉଠୁଥିଲେ ଭଗବାନଙ୍କୁ ପୂଜା କରିବା ନାଁରେ ଆପଣଙ୍କ ଦେହ ଭଲ ରହୁଥିଲା, ପୂଜା ଫୁଲ ତୋଳିବା ନାଁରେ ସୂର୍ଯ୍ୟ ଉଦୟ ହେବା ସମୟରେ ବାହାରେ ବୁଲୁଥିଲେ ଭିଟାମିନ୍ ଡି ଆପଣଙ୍କୁ ମିଳୁଥିଲା, ପୂଜାପାଠ ନା ଘରକୁ ସଫାସୁତର ରଖୁଥିଲେ, ଇନଫେକ୍ସନ୍ ହେଉନଥିଲା, ପୂଜାପାଠ ସହିତ ଯମ, ନିୟମ, ପ୍ରାଣାୟମ ସବୁ ଇନକ୍ଲୁଡ଼ ହେଇକି ଥିଲା। ଆପଣ ଅଟୋମେଟିକାଲି ଆସନ କରୁଥିଲେ, ଭଗବାନଙ୍କୁ ପ୍ରଣିପାତ କରୁଥିଲେ, ସେଇଟା ବି ଶଶାଙ୍କ ଆସନ ଯେଉଁଟାକି ଆପଣଙ୍କର ବୋନ୍ ହେଲ୍ଥକୁ, ଜଏଣ୍ଟ ହେଲ୍ଥକୁ ବହୁତ ଭଲ ରଖେ। ତ ଆସନ, ପ୍ରାଣାୟମ, ଶୌଚ ସବୁ ସାଇଣ୍ଟିଫିକାଲି ଆମର ପରମ୍ପରାରେ ଇନକ୍ଲୁଡେଡ଼ ଥିଲା। ତ ଯେଉଁ ମାଆମାନେ ଆଜିକାଲି ସୂର୍ଯ୍ୟୋଦୟ ପରେ ଉଠିବାର ଅଭ୍ୟାସ ଆରମ୍ଭ କରିଦେଲେଣି, ତ ସେମାନେ ଏଇ ଜିନିଷ ବୁଝିବା ଦରକାର ଯେ ଭାରତୀୟ ପରମ୍ପରା ଶହଶହ ବର୍ଷର ଅନୁଭୂତି ଦ୍ୱାରା ତିଆରି ହୋଇଛି, ତାକୁ ଆମେ ନିହାତି ଭାବରେ ଆଡ଼ପ୍ଟ କରିବା, ଯାହାଦ୍ୱାରା କି ଅଟୋମେଟିକାଲି ରହିବ। ଆଜିକାଲି ମାଆମାନଙ୍କର ସ୍ୱାସ୍ଥ୍ୟକୁ ଦେଖିବାକୁ ଗଲେ ଦୁଇଟା ଜିନିଷ, ଗୋଟେ ହେଲା ହର୍ମୋନାଲ୍ ଇମ୍ବାଲାନ୍ସ, ତ ଏଇ ଯେଉଁ ଫାଷ୍ଟରୁ ଯେଉଁ ମୁଁ କହିଲି ମାନେ ସାଇକୋଲୋଜିକାଲ ଷ୍ଟେଟ୍, ସେଇଟା ଲିଡ୍ କରେ ଆପଣଙ୍କର ହର୍ମୋନାଲ୍ ଇମ୍ବାଲାନ୍ସ ଆଡ଼କୁ। ଆଉ ମୋଷ୍ଟଲି ପ୍ରୋଜେଷ୍ଟ୍ରନ୍ ଆଉ ଟେଷ୍ଟୋଷ୍ଟେରୋନ୍ ଯେଉଁଟା ଦୁଇଟା ସେକ୍ସ ହର୍ମୋନ୍ସ ଫିମେଲ୍ସ ବଡ଼ିରେ ସେକ୍ରେଟ୍ ହୁଏ, ସେ ବଡ଼ିର ମ୍ୟାକ୍ସିମମ୍ ମେଟାବୋଲିଜମ୍କୁ ଗାଇଡ଼୍ କରେ, ବୋନ୍ ହେଲ୍ଥରୁ ଆରମ୍ଭ

0: କରିକି ଆପଣଙ୍କ ମସ୍କୁଲାର ହେଲ୍ଥରୁ ଆରମ୍ଭ କରିକି ସବୁ ଜିନିଷକୁ, ତାର ଯଦି ଇମ୍ବାଲାନ୍ସ ହେଲା ଆପଣଙ୍କର ଯାହା ତ ମେନ୍ସଟ୍ରାଲ୍ ହେଲ୍ଥ ଗଡ଼ବଡ଼ ହେବ, ତା ସହିତ ଅନ୍ୟ ରୋଗ ବି ବହୁତ ହୁଏ। ତ ସେଥିପାଇଁ ମୋଷ୍ଟଲି ମେନାପୋଜ୍ ପରେ, ମାନେ ମାଆମାନଙ୍କର ମାସିକ ବନ୍ଦ ହେଲା ପରେ, ବହୁତ ଗୁଡ଼ିଏ ହାଡ଼ ରୋଗ, ମାଂସପେଶୀ ରୋଗ ହୁଏ, କାରଣ ସେ ସମୟରେ କ୍ୟାଲସିୟମ୍ ମେଟାବଲିଜମ୍ ଡିଷ୍ଟର୍ବ ହୋଇଯାଏ। ତ ସେଥିପାଇଁ ସେହି ସମୟରେ ଠିକ୍ ଭାବରେ ଆହାର ବିହାର କରିବା, ସୂର୍ଯ୍ୟ କିରଣରେ ଏକ୍ସପୋଜ୍ ହେବା, ଆସନ ପ୍ରାଣାୟାମ କରିବା ମାଆମାନଙ୍କ ପାଇଁ ବହୁତ ଉପାଦେୟ। ତା ସହିତ ଟାଇମିଂ ମେଣ୍ଟେନାନ୍ସ, ବଡ଼ିରେ ଗୋଟେ ହର୍ମୋନାଲ ମାନେ ଗୋଟେ ସାଇକେଲ ଅଛି, ଆମେ ସୂର୍ଯ୍ୟ ଯେମିତି ସକାଳୁ ଉଦୟ ହୋଇକି ଅସ୍ତ ହେଉଛନ୍ତି, ଆମେ ଯଦି ସେହି ଅନୁସାରେ ବଡ଼ିର ହର୍ମୋନାଲ ସିକ୍ରେସନ୍ ବି ଆରମ୍ଭ ହୁଏ, ବନ୍ଦ ହୁଏ, କମ୍ ହୁଏ, ବଢ଼େ ଗରମ ଅନୁସାରେ, ଶୀତ ଅନୁସାରେ, ତ ସେ ଅନୁସାରେ ଆମେ ଯଦି ଆଡ଼ଜଷ୍ଟ କରିକି ଠିକ୍ ସମୟରେ ଖାନା ଖାଇବା, ଏବେ ମାଆମାନେ ସକାଳେ ଖାଇବେ 10-12 ବେଳେ, ସକାଳେ ହେଲା ବେଳକୁ 12-14 ଘଣ୍ଟା ଖାଲି ପେଟରେ ରହୁଛନ୍ତି। ତ ଉପବାସ ଠିକ୍ ଭାବରେ କରିପାରିଲେ ଦେହ ପାଇଁ ବହୁତ ଭଲ, କିନ୍ତୁ ଆପଣ ଯଦି ବଡ଼ିକୁ ନୋଇଙ୍ଗଲି ତାକୁ ଜାଣିକି ତାକୁ ମାନେ ଇମ୍ପ୍ରପର୍ ୱେରେ ଦେଉଛନ୍ତି, ଆଜି 8 ବେଳେ ଖାଇଲେ, କାଲି 10 ବେଳେ ଖାଇଲେ, ପରଦିନ 12 ବେଳେ ଖାଇଲେ, ୟା ଦ୍ୱାରା ବଡ଼ିର ଯେଉଁ ବଡ଼ିରେ ଶରୀର ଭିତରେ ଗୋଟେ ଯେଉଁ ମାନେ କ୍ଲକ୍ ଅଛି, ଘଣ୍ଟାଟେ ଅଛି ଯେ ଆପଣଙ୍କୁ ଚିହ୍ନିଛି ଯେ ଆପଣ କେତେବେଳେ ଉଠନ୍ତି, ଆପଣ ସେ ଅନୁସାରେ ସେ ଯେଉଁ ହର୍ମୋନ୍ ସିକ୍ରେସନ୍ କରେ ସେଇଟା ଡିଷ୍ଟର୍ବ ହୋଇଯାଏ। ତ ମାଆମାନଙ୍କର ବି ଆମର ଯେଉଁମାନେ ଅଫିସରେ କରୁଛନ୍ତି ତାଙ୍କର ଯେମିତି ଅଫିସରେ ଗୋଟେ ଟାଇମ୍ ଟେବୁଲ୍ ଅଛି, ଆମେ ଘରେ ବି ଗୋଟେ ଅଫିସରେ ଟାଇମ୍ ଟେବୁଲ୍ ମେଣ୍ଟେନ୍ କରିବା ନିହାତି ଦରକାର। 8 ବେଳେ ପୂଜା କରିବେ, 10 ବେଳେ ଖାଇବେ, ଅଧିକ ସମୟ ଖାଲି ପେଟରେ ରହିବେ ନାହିଁ, ମାନେ ଯେଉଁ ଛୋଟ ଛୋଟ ଜିନିଷ ବି ନିହାତି ଦରକାର। ତା ସହିତ ପ୍ରୋଟିନ୍ ଫ୍ୟାଟ୍, ମୁଁ ଯାହା କହିଲି ପ୍ରୋଟିନ୍ ଫ୍ୟାଟ୍ଟା ଅଧିକ ଖାଇବା ଦରକାର ନାହିଁ, କିନ୍ତୁ ବାଲାନ୍ସ ନିହାତି ଭାବରେ ଦରକାର। ତ ମାଆମାନେ ସେଇଟା ନେଗ୍ଲେକ୍ଟ କରନ୍ତି, ଫିମେଲ୍ ବଡ଼ି ପାଇଁ ଟିକେ କ୍ୟାଲସିୟମ୍ ଟିକେ ଦରକାର, ଆଇରନ୍ ଟିକେ ଦରକାର। ତ ଘରର ଏକ ଶାଗ ହେଲା, ପନିପରିବା ହେଲା, କ୍ଷୀର ହେଲା, ଯେଉଁମାନେ ମାଛ ମାଂସ କହୁଛନ୍ତି, ଅଣ୍ଡା ହେଲା, ଟିକେ ନିହାତି ଭାବରେ ଖାଇବେ, ନହେଲେ ଅନ୍ୟ ହେଲ୍ଥ ଗୁଡ଼ା ଠିକ୍ରେ ମେଣ୍ଟେନ୍ ରହିବ ନାହିଁ। ତ ଆମେ ଠିକ୍ରେ ଯଦି ଆହାର ବିହାର କଲେ, ଖୁସିରେ ରହିଲେ, ଏକ୍ସରସାଇଜ୍ କଲେ, ଏଇ 3 ଜିନିଷକୁ ଆମେ ଯଦି ବୁଝିଗଲେ ବି ମାଆମାନେ ଆରାମରେ ରହିବେ, ଯେଉଁଠି ପାଇଁ ମେଡିସିନ୍ର କିଛି ଆବଶ୍ୟକତା ନାହିଁ।
1: ତେବେ ମାନସିକ ସ୍ୱାସ୍ଥ୍ୟ ପାଇଁ ଅଦ୍ରବ୍ୟ ଚିକିତ୍ସାର କ'ଣ ଭୂମିକା ରହିଛି ବୋଲି ଆପଣ କହିବେ?
0: ଏ ବିଷୟରେ ଅଷ୍ଟାଙ୍ଗ ହୃଦୟରେ ଗୋଟେ ବଢ଼ିଆ ଶ୍ଲୋକଟେ ଅଛି, ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି। ନରୋହିତାହାର ବିହାର ସେବି ସମୀକ୍ଷକାରୀ ବିଶେଷ ସଶକ୍ତ ଦାତା ସମ ସତ୍ୟପର କ୍ଷମାଭାନ ଆପ୍ତୋପସେବି ଚ ଭବତ୍ୟ ରୋଗ। ଏ 2 ଲାଇନ୍ ଆପଣଙ୍କୁ ସ୍ୱାସ୍ଥ୍ୟ ରଖିବା ପାଇଁ ମାନେ ସବୁ ଜିନିଷକୁ ଇନକ୍ଲୁଡ଼ କରିଦିଏ। ଓକେ, ତ ହିତାହାର ବିହାର କଥା ମୁଁ କହିଲି, ଭଲ ଖାନା ଖାଇବାଟା ଠିକ୍ରେ ଇଏ କରିବା। ସମୀକ୍ଷକାରୀ, ଆପଣ ସବୁବେଳେ ସମୀକ୍ଷା କରିବା ଦରକାର। ଯୋଗରେ ବି କୁହାଯାଏ ଯେ ଆମେ ଯେଉଁ କାମ କରୁଛୁ, ଯେଉଁ ଖାନା ଖାଇଲୁ, ତ ସବୁଦିନ ତାକୁ କହନ୍ତି ସତ୍ସଙ୍ଗ କହନ୍ତି, ତାକୁ ସ୍ୱସମୀକ୍ଷା କହନ୍ତି କିଛି ଲୋକ।
1: ନିଜର କାର୍ଯ୍ୟକଳାପକୁ ତର୍ଜମା କରିବା ଉଚିତ।
0: ନିଶ୍ଚୟ ନିଶ୍ଚୟ, ଶୋଇବା ପୂର୍ବରୁ ଥରେ ଆମେ 5 ଟାଇମ୍ ଦେବା ଯେ ଆଜି ଆମେ କ'ଣ କାମ କଲୁ, କାହାକୁ କଷ୍ଟ ଦେଲୁ କି, କାହାକୁ କଟୁବଚନ କିଛି କହିଲୁ କି, ଠିକ୍ରେ ଖାନା ଖାଇଲୁ କି ନାହିଁ, ଆମେ ଯେଉଁଟା ପ୍ଲାନ୍ କରିଥିଲୁ ସେଇଟା ଠିକ୍ରେ ହେଲା କି ନାହିଁ। ତ ଫିଜିକାଲି ବି, ସାଇକୋଲୋଜିକାଲି, ମେଣ୍ଟାଲି, ସ୍ପିରିଚୁଆଲି ସବୁ ଦୃଷ୍ଟିରୁ ଥିରେ ସମୀକ୍ଷା କରିଦେଲେ ଆପଣ ଠିକ୍ରେ ଆସିଯିବେ। ଓକେ, ବିଷୟ ସଶକ୍ତ, ମୁଁ ଯେଉଁ କହିଲି ଇନ୍ଦ୍ରିୟ ସଶକ୍ତ, ଇନ୍ଦ୍ରିୟ ଉପରେ ଭଗବାନ ଆମକୁ ଗୋଟେ ବିବେକ ଦେଇଛନ୍ତି। ଚୋର ବି ଜାଣେ ଯେ ସେ ଚୋରି କରୁଛି, ଖରାପ କାମ କରୁଛି, ଏମିତି ନୁହଁ ଯେ ସେ ଜାଣିନି। ତ ଆମେ ଜାଣିଛୁ ଆମେ କ'ଣ ଭୁଲ କରିଛୁ, ହଁ, ତ ସେଥିପାଇଁ ଆମେ ତାକୁ ଯଦି ଠିକ୍ରେ ବିବେକର କଥା ଶୁଣିବା, ଇନ୍ଦ୍ରିୟ ସଶକ୍ତ ହେବା ନାହିଁ, ତାହେଲେ ବହୁତ ଗୁଡ଼ିଏ ରୋଗ ଭଲ ହୋଇଯିବ। ଓକେ, ମୁଁ ଆପଣଙ୍କୁ ଆହାରର ଏକ୍ଜାମ୍ପଲ୍ ଦେଲି, ବାକି ସବୁ ଇନ୍ଦ୍ରିୟ ସେମିତି କଲେ ଆମେ ସେ କାନର, ଆଜିକାଲି ଆମକୁ ସବୁ ଆପଣ ଜାଣିଥିବେ ଏବେ ଇୟର୍ବଡ଼୍ ୟୁଜ୍ କରିବାଟା ବହୁତ କମନ୍ ଜିନିଷ ହୋଇଗଲାଣି। ତ ଘଣ୍ଟା ଘଣ୍ଟା ୟୁଜ୍ କରିବା ଦ୍ୱାରା ମଝିରେ ବଡ଼ ବଡ଼ ସିଙ୍ଗର୍ମାନଙ୍କର କାନର ପ୍ରୋବ୍ଲେମ୍ ବର୍ତ୍ତମାନ ବାହାରୁଛି। ତ ଆୟୁର୍ବେଦ କହୁଛି ଅତିଯୋଗ, ଅଯୋଗ ଆଉ ବିଷମ ଯୋଗ, 3 ଯାକ ରୋଗର କାରଣ। ଅତି ବ୍ୟବହାର କଲେ ବି ଖରାପ, କଥା ଯଦି କିଛି ବି ଶୁଣିବେ ନାହିଁ, ଘର ଭିତରେ ବନ୍ଦ ରହିବେ, ତାହେଲେ ବି ଅସମାଜ ହେଇକି ଆପଣଙ୍କ ସାଇକୋଲୋଜିକାଲ ପ୍ରୋବ୍ଲେମ୍ ଆରମ୍ଭ ହେବ, ଅଧିକ ବକର ବକର ହେଲେ ବି ଆରମ୍ଭ ହେବ। ତ ଆମେ ସେଥିପାଇଁ ଏଗୁଡ଼ା ଜିନିଷ, ଆଧୁନିକ ଯନ୍ତ୍ରପାତି ଟେକ୍ନୋଲୋଜି ବହୁତ ଭଲ, କିନ୍ତୁ ତାକୁ ଯଦି ଠିକ୍ ଭାବରେ ଆମ ପାଇଁ ୟୁଜ୍ କରିବା, ତାହେଲେ ତା'ର ଫାଇଦା ଆମେ ନେଇପାରିବା। ତାପରେ ବିଶେଷ ସଶକ୍ତ ଦାତା ସମ ସତ୍ୟପର କ୍ଷମାବାନ। ତ କଳାହାଣ୍ଡିରେ କୁହାଯାଏ ଦେବାଠାରୁ ପୁଇନ୍ ନାହିଁ ଆଉ ମାଗବା ଠାରୁ ହିନ୍ ନାହିଁ। ଓକେ, ତ ଆପଣମାନେ ନିଜେ ଫିଲ୍ କରିଥିବେ, ଆପଣମାନେ ଆମେ ଯେତେବେଳେ କାହାକେ 5 ବି ଦେସୁଁ, ଆମକୁ ବହୁତ ଖୁସି ଅନୁଭବ ହୁଏ, ଆଉ ସେଇ ଖୁସିଟା ଆପଣଙ୍କୁ 1000 ଗ୍ରାମ ପ୍ରୋଟିନ୍ରୁ ଅଧିକ ପାୱାର ଦିଏ, ଇମ୍ୟୁନିଟିକୁ ଠିକ୍ ରଖିବା ପାଇଁ, ହେଲ୍ଥକୁ ଠିକ୍ ରଖିବା ପାଇଁ, ଭଲ ହର୍ମୋନ୍ ସିକ୍ରେସନ୍ କରିବା ପାଇଁ। ସେଥିପାଇଁ ମୁଁ ଯେଉଁ କହୁଥିଲି ମାଆମାନେ ଯେଉଁ ଘରକୁ ସମସ୍ତଙ୍କୁ ଖୁସିରେ ଖୁଆଇ ପିଏଇ ଭଲକି ରଖନ୍ତି, ସେଥିପାଇଁ ସେମାନେ ଆଗରୁ ମେଲ୍ମାନଙ୍କ ଅପେକ୍ଷା ଅଧିକ ଖୁସିରେ ରହୁଥିଲେ, ଅଧିକ ସ୍ୱାସ୍ଥ୍ୟ ରହୁଥିଲେ। ତ ଆମେ ଯେଉଁ ସିଷ୍ଟମ୍ଟା ଡିଷ୍ଟର୍ବ କରିଦେଇଛୁ, ତାହାଦ୍ୱାରା ମାଆମାନଙ୍କର ଅଧିକ ଦେହ ଖରାପ ହେଉଛି। ତ ଆଜି ପାଖରେ ପୁଅ ନାହିଁ, ପାଖରେ ହଜବେଣ୍ଡ ନାହାନ୍ତି, ସମସ୍ତେ ନିଜ ଡ୍ୟୁଟିରେ ରହିଲେ, ସାଙ୍ଗରେ ବସିକି ଥରେ ଖାଇବି ପାରିଲେ ନାହିଁ,

0: ସାଙ୍ଗରେ ବସେଇକି ରୋଷେଇ ବି କରିପାରିଲେ ନାହିଁ, ତ ସବୁ ଜିନିଷରେ ଆମର ଡିଷ୍ଟର୍ବାନ୍ସ ହେଉଛି। ସତ୍ୟ ପର କ୍ଷମାବାନ, ଏଇଟା ଆସିଲା ସାଇକୋଲୋଜିକାଲ ପାର୍ଟଟାକୁ। ଓକେ, ଆପଣ ଯଦି ଗୋଟେ ମିଛ ଲୁଚାଇବାକୁ ଚାହୁଁଛନ୍ତି ତା ପାଇଁ 100ଟା ମିଛ କହିବାକୁ ପଡ଼େ, ତାଦ୍ୱାରା ଆପଣଙ୍କୁ କେତେ ଷ୍ଟ୍ରେସ୍ ନେବାକୁ ପଡ଼େ ଚିନ୍ତା କରନ୍ତୁ। ତ ଯେତେବେଳେ ଥରେ ଯଦି କାହାକୁ ଭୁଲ ହେଇଛି କ୍ଷମା ମାଗିଦେଲେ, ନିଜେ ଭୁଲ କଲେ କ୍ଷମା ମାଗିନେବେ, ଆଉ ଅନ୍ୟ ଜଣେ ଯଦି ଆପଣଙ୍କୁ କିଏ ଅପକରିଛି ତାକୁ କ୍ଷମା ଦେଇଦେବେ, ସରିଲା ସେଇଠି। ତ ସେଥିପାଇଁ ବାଗଭଟ୍ଟ କହୁଛନ୍ତି ଯେ ସତ୍ୟପର ହେଲା ଆଉ ଯେଉଁ କ୍ଷମାବାନ ହେଲା, ଦୁଇଟା ଯାକ ମାନେ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତ ୟାଦ୍ୱାରା ଆପଣଙ୍କ ମେଣ୍ଟାଲ ଷ୍ଟ୍ରେସ୍ କହିଲା ଛାଡ, ମୁଁ ତାକୁ ଛାଡ଼ିଦେଲି, କ୍ଷମା କରିଦେଲି, ଆଉ ତା ବିଷୟରେ ଚିନ୍ତା କରିବେନି, ନହେଲେ ଭାବିତ ୟାକୁ ଯଦି ଦେଖେ ପାନେ ଦେବି। ତାକୁ ପାନେ ଦେବା ପାଇଁ ଆପଣ ମାସଟେ ପ୍ରୋଗ୍ରାମ କରିବେ, ତାକୁ କୌଣସି କନ୍ସିକ୍ୱେନ୍ସ ତିଆରି କରିକି ତାକୁ ଦଣ୍ଡ ଦେବା ପାଇଁ କରି କେତେ ଷ୍ଟ୍ରେସ୍ ନେଲେ ଆପଣ, କ୍ଷତି ତାର ହେଲା ନା ଆପଣଙ୍କର ହେଲା,
1: ମାନେ ବହୁତ ବୋଝକୁ ମୁଣ୍ଡେଇବାକୁ।
0: ହଁ, ତ ସେଥିପାଇଁ ମାନସିକ ସ୍ୱାସ୍ଥ୍ୟ ପାଇଁ ମିଛ 100ଟା ନ କହିକି ଥରେ କହିଦେ ଆଜ୍ଞା ମୋର ଭୁଲ ହେଇଗଲା, ସତ କଥା କହିଦେଲେ ମାନିଗଲି, ସରିଲା, ଆପଣ ବି ଶାନ୍ତିରେ ରହିଲେ, ସେ ଯାହା କରିବ କରିବ, ସରିଲା। କିଏ ଗୋଟେ ଭୁଲ କରିଦେଲା ଆପଣ କ୍ଷମା ଦେଇଦେଲେ, ସରିଲା, ଆପଣ ତା ବିଷୟରେ ଚିନ୍ତା କଲେନି। କିନ୍ତୁ ଏଇ ଦୁଇଟା ଜିନିଷ ଯଦି ଆପଣ କଣ୍ଟିନ୍ୟୁ କରିବେ ତାଦ୍ୱାରା ସାଇକୋଲୋଜିକାଲ ଷ୍ଟ୍ରେସ୍ ତିଆରି ହେବ। ତାପରେ ହେଲା ବହୁତ ଇମ୍ପୋର୍ଟାଣ୍ଟ ଜିନିଷ, ଆଜିକାଲି ୟଙ୍ଗ ଜେନେରେସନ୍ ପାଇଁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଆପ୍ତପସେବୀ ଚ ଅବହତ୍ୟ ରୋଗ। ଆପ୍ତପସେବୀ, ଆପ୍ତ ମାନେ ହେଲା ଗୁରୁଜନ। ତ ଆଜିକାଲି ୟଙ୍ଗ ଜେନେରେସନ୍ ଭାବନ୍ତି ଯେ ଆମେ ସବୁ ଜିନିଷ ଜାଣିଗଲୁଣି, ମୋବାଇଲରେ ଅଛି, ଜ୍ଞାନ ଅଛି, ବହିରେ ଅଛି, ସବୁ ଜାଣିଛୁ। କିନ୍ତୁ ବଡ଼ ଲୋକ ଜୀବନର ସବୁଠୁ ବଡ଼ ଜ୍ଞାନ ହେଲା ଏକ୍ସପିରିଏନ୍ସର ଜ୍ଞାନ। ଆପଣ 100ଟା ବହି ପଢ଼ିଥାନ୍ତୁ, ଆପଣ ଯେତେବେଳେ ନିଜେ ଠୋକର ନ ଖାଇବେ ଜୀବନରେ ଶିଖିପାରିବେ ନାହିଁ। ଆଉ ସେଇଟା କିଏ ଶିଖିଥାଏ? ବାପା ମା, ଗୁରୁଜନ, ଗୁରୁ, ପୁରୁଣା ବହି, ହଁ, ଏମାନେ ହେଲେ ଆପଣଙ୍କୁ ଶିଖେଇବା ଲୋକ। ତ ଯିଏ ବଡ଼ ଲୋକଙ୍କ କଥା ଶିଖେ, ବଡ଼ ଲୋକଙ୍କୁ ସମ୍ମାନ ଦିଏ, ବଡ଼ ଲୋକଙ୍କ କଥା ତାଙ୍କର ଆଡ଼ଭାଇସ୍ ନେଇକି ଚାଲେ, ସେ ସବୁବେଳେ ଖୁସିରେ ରୁହେ। ତ ସେଥିପାଇଁ ବଡ଼ମାନଙ୍କୁ ସମ୍ମାନ ଦେବାଟା ଆମର ପରମ୍ପରାର ଗୋଟେ ପାର୍ଟ। ସକାଳୁ ଉଠିକି ମୁଣ୍ଡିଆ ମାରିବାଟା ପଶ୍ଚିମ ସଭ୍ୟତାରେ ବହୁତ ଲୋକଙ୍କୁ ଆଜିକାଲି ଖରାପ ଲାଗୁଛି ପାଦ ଛୁଇଁବା ପାଇଁ, କିନ୍ତୁ ଏଇଟା ଆମର ପରମ୍ପରା। ସେଇଟା ଆମେ କ'ଣ ପାଇଁ ଯେ ଗୁରୁମାନେ ହେଲା ସେମାନଙ୍କର ପାଖରେ ହେଭିନେସ୍ ଅଛି, କାରଣ ସେମାନେ ଜାଣିଛନ୍ତି, ତାଙ୍କର ଏକ୍ସପିରିଏନ୍ସ ଅଛି, ଜ୍ଞାନରେ ବି ସେମାନେ ଗୁରୁ, ଏକ୍ସପିରିଏନ୍ସରେ ବି ସେମାନେ ଗୁରୁ। ତ ଥିଓରିଟିକାଲ ନଲେଜରୁ ପ୍ରାକ୍ଟିକାଲ ନଲେଜ ଲାଇଫରେ ବହୁତ ଇମ୍ପୋର୍ଟାଣ୍ଟ। ତ ଯେଉଁମାନଙ୍କ ପାଖରେ ପ୍ରାକ୍ଟିକାଲ ନଲେଜ ଅଛି, ସେ ବହିରେ ଏକ୍ସପିରିଏନ୍ସ ସେୟାରିଙ୍ଗ ହେଉ କିମ୍ବା ଆପଣଙ୍କ, ଠିକ୍ ଅଛି ମୁଁ କହୁନି, ଇଣ୍ଟରନେଟ୍ ଜମାନା ଆମେ ତା'ର ବ୍ୟବହାର କରିବା ଦରକାର, ଇଣ୍ଟରନେଟ୍ରେ ବି ବହୁତ ଜ୍ଞାନ ଅଛି, ତାକୁ ବି ଆମେ ପଜିଟିଭଲି ୟୁଜ୍ କରିବା ଦରକାର। କିନ୍ତୁ ବାପା ମା, ଗୁରୁଜନ, ବଡ଼ ଭାଇ, ସାଙ୍ଗ ଯେଉଁମାନେ ଆପଣଙ୍କୁ ଚାଲିବା ପାଇଁ ପଜିଟିଭ୍ ଆଡ଼ଭାଇସ୍ ଦେଉଛନ୍ତି, ସେମାନଙ୍କର ଆଡ଼ଭାଇସ୍ ନେଲେ ଆପଣ ମାନସିକ ଭାବରେ, ଶାରୀରିକ ଭାବରେ, ସ୍ପିରିଚୁଆଲ ଭାବରେ ଆପଣ ନିହାତି ଭାବରେ ଖୁସିରେ ରହିପାରିବେ। ଆଉ ଏଇଟା ହିଁ ସୁସ୍ଥ ହେବାର ସୂତ୍ର। କେବଳ ମେଡିସିନ୍ ଖାଇଲେ, ମଲ୍ଟିଭିଟାମିନ୍ ଖାଇଲେ, ଲକ୍ଷ ଲକ୍ଷ ଟଙ୍କାର ଆଡ଼ଭର୍ଟାଇଜ୍ ଦେଖିକି ଆପଣ ପ୍ରୋଟିନ୍ ପାଉଡ଼ର ଖାଇଲେ କେବେ ହେଲ୍ଦି ରହିପାରିବେ ନାହିଁ। ଆପଣ ଯଦି ଏକ୍ସରସାଇଜ୍ ଠିକ୍ରେ କରୁନାହାନ୍ତି, ଦେହ ପାଇଁ ଟିକେ ସମୟ କାଢ଼ୁନାହାନ୍ତି, ସମୀକ୍ଷା କରୁନାହାନ୍ତି ଆପଣ ଯେ ମୁଁ ଭଲ ଖାଉଛି କି ଖରାପ ଖାଉଛି, ମୁଁ ଭଲ କଥା କହୁଛି କି ଖରାପ କଥା କହୁଛି, ମୁଁ କାହାକି ଗାଳି ଦେଉଛି କି ମୁଁ ଖୁସିରେ ଅଛି, ମୁଁ ଇରିଟେଟ୍ ହେଇକି ମୋ ମାଇଣ୍ଡଟା ରହୁଛି ନା କାମରେ ଅଛି, ଆଉ କ'ଣ ପାଇଁ ହେଲା, ତାର ସମାଧାନ କ'ଣ କଲେ, ଏତିକି କଲେ ଆପଣ ନିହାତି ଭାବରେ ଖୁସି ରହିବେ, ଯେଉଁଥିରେ ଡାକ୍ତରର ବି କିଛି ସାହାଯ୍ୟ ଅଧିକ ଦରକାର ପଡ଼ିବନି।
1: ମାନେ ନିଶ୍ଚୟ ଆମର ବଡ଼ମାନେ ଅଭିଜ୍ଞତା ରଖିଥାନ୍ତି ଆଉ ସେମାନେ ସାରା ଜୀବନ ମାଜି ହିଁ ଆସିଥାନ୍ତି, ଆଉ ସେ ଅଭିଜ୍ଞତା ତାଙ୍କ ପାଖରେ ହିଁ ଥାଏ, ଆଉ ତାଙ୍କଠୁ ଶିଖିବା ନିହାତି ଆବଶ୍ୟକ। ଡାକ୍ତର ଠାକୁର, ଆଜି ଆପଣ ଆୟୁର୍ବେଦ ପରମ୍ପରାରେ ଅଦ୍ରବ୍ୟ ଚିକିତ୍ସା ଦ୍ୱାରା ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଅନେକ କଥା କହିଲେ, ସେଥିପାଇଁ ଆପଣଙ୍କୁ ଢେର ଧନ୍ୟବାଦ। ଯଦି ସୁଯୋଗ ମିଳେ ଆମେ ଆପଣଙ୍କ ସହିତ ଏମିତି ହିଁ ଆଉ ଥରେ ବସିବାକୁ ଚାହିଁବୁ। ନମସ୍କାର,
0: ଧନ୍ୟବାଦ ମ୍ୟାଡ଼ମ୍। ଆଜି ଯେ ଆମେ କଥା ହେଲୁ, ସେ ଭିତରୁ କିଛି ଯଦି ଆପଣମାନେ ଜୀବନରେ ଆଦୃତ କରିବେ, ତାହେଲେ ଆମର ବି ଦେଶ ପାଇଁ, ଆପଣମାନଙ୍କ ପାଇଁ ସ୍ୱାସ୍ଥ୍ୟ ବହୁତ ବଡ଼ ସ୍ୱାସ୍ଥ୍ୟ ସେବା ହେବ। ସେଥିପାଇଁ ସମସ୍ତଙ୍କୁ ଶୁଣିଥିବା ଧନ୍ୟବାଦ।

ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ଡାକ୍ତର ଅଭିରାମ ଠାକୁର, ଭବାନୀପାଟଣା, କଳାହାଣ୍ଡିରୁ। ନିଜ ଶରୀର ବିଷୟରେ ଜାଣିବା ଓ ବୁଝିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ପୁଣି ସଜାଗ ହୋଇ ଅନ୍ୟମାନଙ୍କୁ ସତର୍କ କରିବା ହେଉଛି ସାମାଜିକ ଦାୟିତ୍ୱ। ଦାୟିତ୍ୱଟି ବହନ କଲାବେଳେ ମନରେ ସ୍ୱତଃ ଆସେ, କାଳେ କେତେବେଳେ ମୋ ଉପରେ ଦୋଷ ଲଦି ଦିଆଯିବନି ତ? ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଯଦି ପଡ଼ିବ ତେବେ କ'ଣ କରିବି? ହେଲେ ଏମିତି ଚିନ୍ତାଧାରା ତ ଆମକୁ ପଛଘୁଞ୍ଚା ଦେବା ହିଁ ଶିଖାଇବ, ସହଜରେ ହାର ମାନିବା ପାଇଁ ବାଧ୍ୟ କରିଦେବ। ତେଣୁ ଦାୟିତ୍ୱ ବହନ କରିବା ବି ଜରୁରୀ, ଜରୁରୀ ଏଇଥିପାଇଁ ଯେ ଅନେକ ଅଭିଜ୍ଞତା ସାଉଁଟି ହେବ, ଯାହା ଜୀବନକୁ ସହଜ କରିବ ଏବଂ ତା ମାଧ୍ୟମରେ ଅନ୍ୟମାନଙ୍କର ଜୀବନ ବି ସୁଧୁରିବ। ଯେହେତୁ ନୀତିଗତ ଭାବରେ ଜୀବନ ଜିଇଁବା ବି ତ ପ୍ରକୃତି,

ପ୍ରକୃତି ପରି ହେବା ହିଁ ଆମର ଜୀବନର ଏକମାତ୍ର ଗତି ଏବଂ ସ୍ଥିତି। ତେଣୁ ଆମେ ଦାୟିତ୍ୱ ନିଶ୍ଚୟ ବହନ କରିବା। ପ୍ରକୃତିକୁ ଜାଣିବା, ବୁଝିବା ଓ ତା ଅନୁସାରେ ଠିକ୍ ସେହିପରି ହୋଇଯିବା ହିଁ ଆମର ସ୍ୱଭାବ ହେବା ଉଚିତ। ଯେମିତି ଆପଣ ଶକ୍ତି ରୂପାକୁ ଶୁଣି ଆତ୍ମସ୍ଥ କରି ତାର ଭଲମନ୍ଦକୁ ଲେଖି ଟାଇପ୍ କରି ପଠାଇଦେବା ସ୍ୱତଃ ଆପଣଙ୍କର ସ୍ୱଭାବରେ ସାମିଲ ହୋଇଯିବା ଉଚିତ। ତେବେ ଆଜିର କାର୍ଯ୍ୟକ୍ରମକୁ ନେଇ ଆପଣ ନିଶ୍ଚୟ କଲମ ଦେବେ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001 ଜିଲ୍ଲା କଳାହାଣ୍ଡି ଏବଂ ଆମ ହ୍ୱାଟ୍ସଆପ୍ ନମ୍ବରଟି 8895994143। ଏଥର ଏଠୁ ଆମର ଉଠିବାର ବେଳ। ତେବେ ରହୁଛୁ, ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ହସୁଥାନ୍ତୁ। ଦୀପ୍ତିମୁନ୍, ନମସ୍କାର। ନମସ୍ତେ। ଜୁହାର।

0: ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆସନ୍ତା 19 ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରେ ଇରାନୀୟକୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି, ଲେବାନନ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ, ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି, ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ

ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି। ଏଥିସହିତ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି। ଭାରତ ତ୍ରୟୋଦଶ ଥର ପାଇଁ G7 ଶିଖର ଗୋଷ୍ଠୀ ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତ ପୋଷଣ କରିବେ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଏକ ଦୃଢ଼ ଅର୍ଥନୀତି ସମ୍ପନ୍ନ ଏବଂ ବିକାଶଶୀଳ ରାଷ୍ଟ୍ର ଭାବେ G7 ସମ୍ମିଳନୀରେ ଭାରତର ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ। ଶ୍ରୀ ଯାଦବ କହିଛନ୍ତି, ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ, ସ୍ୱାବଲମ୍ବୀ ଏବଂ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଆଧାରରେ ବିଶ୍ୱବ୍ୟାପୀ ଯୋଗ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଭାରତୀୟ ମିଶନ ଦ୍ୱାରା ପ୍ରାୟ 2500 ସ୍ଥାନରେ ଯୋଗ ଦିବସ ଆୟୋଜନ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ପ୍ରଥମ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165 ପହଞ୍ଚିଛି। ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ର ପାଇଁ 1,40,000 କୋଟିରୁ ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଭିତ୍ତିଭୂମି ବିକାଶ, ସାର୍ବଜନୀନ ସେବାର ଉନ୍ନତି, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି, ସରକାର ଗତ 12 ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି, ଆୟକର ଏବଂ ଜିଏସ୍ଟି ସଂସ୍କାର, ଉଜ୍ଜଳା ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ ତଥା ସଶକ୍ତ କରିପାରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରହିଛି ଏବଂ ଏଲ୍ ନିନୋ ପରିସ୍ଥିତି ସତ୍ତ୍ୱେ ଖାଦ୍ୟର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ମାଇଣ୍ଡ ମାଇନ୍ ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ମୌସୁମୀ ବର୍ଷା ହେବା ନେଇ ଆଶା କରାଯାଉଛି। ତେବେ ଖରିଫ୍ ଋତୁ ଫସଲ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ଆଗାମୀ ରବି ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ସାର ଯୋଗାଣ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ

0: ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 23314444 23314481 ଏବଂ 23717106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ବିଜୟୀ ହୋଇଛି। ମେକ୍ସିକୋର ମୋଣ୍ଟେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ପୂର୍ବରୁ ଗତକାଲିର ମ୍ୟାଚ୍ରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି। ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଛି। ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍ ଏବଂ କାବୋଭର୍ଦ୍ଦେ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣାଞ୍ଚଳ ଓ ମହାରାଷ୍ଟ୍ରର ବହୁ ଅଞ୍ଚଳରେ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଥିବା ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଆଭିଏଣ୍ଟରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds talks with his Slovak counterpart Robert Fico in Bratislava today. 52nd G7 summit set to begin in French city of Evian this evening. Prime Minister Modi to participate in outreach sessions tomorrow. India welcomes peace deal between Iran and the United States, says it will help restore peace and stability in the region. Sensex jumps over 1,100 points as global crude oil prices tumble up to over 4% amid US-Iran peace deal. Union Finance Minister Nirmala Sitharaman assures adequate buffer stock of food grains in the country despite El Nino conditions. United Kingdom announces social media ban for children under 16. And in FIFA World Cup 2026, Spain to take on Cabo Verde in Group H clash at Atlanta Stadium in the United States this evening. Prime Minister Narendra Modi is currently holding talks with his Slovak counterpart Robert Fico in Bratislava, the capital of Slovakia. Both the leaders met at the Bratislava Castle for their bilateral engagement. Earlier, Prime Minister Modi was accorded a guard of honour in presence of his Slovak counterpart. Mr. Modi said this visit provides an opportunity to deepen India-Slovakia relations and explore new avenues of cooperation between the two countries. Details from our correspondent.
2: Prime Minister Narendra Modi will attend a lunch hosted by Slovak Prime Minister Fico in a short while. Both Prime Ministers will lay a wreath at the tomb of the unknown soldier. Sri Narendra Modi will also attend an onboard cruise meeting with selected Slovak business leaders alongside the Slovak Prime Minister. Smithy M. Palluruthi, Akashvani News from Bratislava.
1: This is the first ever visit by an Indian Prime Minister to Slovakia since its independence in 1993. The visit reaffirms India's commitment towards strengthening its bilateral relationship with Slovakia in various sectors, including trade, investment, and automobile and railway manufacturing. Upon his arrival in Bratislava, Mr. Modi was given a warm welcome and accorded traditional Slovak hospitality. The French city of Evian is all set to host the 52nd G7 summit beginning today. The meeting is getting underway with a significant positive development as the US and Iran have finalized a deal to end their 107-day war and reopened the Strait of Hormuz, the narrow waterway used to ferry one

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରୁ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁଜରାଟସ୍ଥିତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ

ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,15,36,537 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 90% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁଠାରୁ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଦୃଢ଼ କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତି ସଭାର ଆୟୋଜନ କରାଯାଉଛି। ତିନିଦିନିଆ ରଜ ମହୋତ୍ସବର ତୃତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା' ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା, ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ

ମହାନ୍ତି ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ କରିବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ୍ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମା' କେ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି neet.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ಆಕಾಶವಾಣಿ
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଇଲେକ୍ରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗଦର ଟୁ। ଏହି କଥାଚିତ୍ରରୁ ଶୁଣନ୍ତୁ ଗାଇଛନ୍ତି ବିଶାଲ ମିଶ୍ର, ନୀତି ମୋହନ, ସାହିଲ ଅଖ୍ତର ଓ ସେହନାଜ ଅଖ୍ତର। ଗୀତ ରଚନା କରିଛନ୍ତି ସୟିଦ କ୍ୱାତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

ଏଥର ଶୁଣନ୍ତୁ ହେଡ଼୍ ଷ୍ଟୋରି ଟୁ କଥାଚିତ୍ରରୁ ତନଭୀର ଫାଜିଙ୍କର ଗୀତ ରଚନା ଏବଂ ରସିଦ ଖାନଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କେକେ।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଅପରାହ୍ନ 3ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସାହିତ୍ୟ ପତ୍ରପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟୟନ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ୍ ମାସର 15 ତାରିଖ ସୋମବାର। ଆପଣ ସେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଆମ ସମସ୍ତଙ୍କ ପ୍ରିୟ ସାହିତ୍ୟ ପତ୍ରପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟାୟନ କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତା ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ସାହିତ୍ୟ ସମ୍ପର୍କରେ ଢେର ସାରା ଆଲୋଚନା କରିବା ସହ କେବେ କେବେ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୋଇଥିବା ଜଣେ ବରିଷ୍ଠ ସାହିତ୍ୟକାରଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସାହିତ୍ୟାୟନ କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆଁ ଗୀତ ସବୁ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ରଜ। ରଜ ପର୍ବ ଓଡ଼ିଶାର ସବୁଠାରୁ ଲୋକପ୍ରିୟ, ରଙ୍ଗୀନ ଏବଂ ଲୋକପ୍ରିୟ ପର୍ବମାନଙ୍କ ମଧ୍ୟରୁ ଗୋଟିଏ। ଏହା ନାରୀତ୍ୱ, ପ୍ରକୃତି ଏବଂ ମାତୃଭୂମି ପ୍ରତି ସମ୍ମାନର ପ୍ରତୀକ। ପ୍ରତିବର୍ଷ ଜୁନ୍ ମାସର ମଧ୍ୟଭାଗରେ ଏହି ପର୍ବ ପାଳନ କରାଯାଏ। ରଜ ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ଓଡ଼ିଆ ସଂସ୍କୃତି, କୃଷି ପରମ୍ପରା ଏବଂ ନାରୀ ସମ୍ମାନର ଏକ ଅନନ୍ୟ ଉଦାହରଣ। ଏହି ପର୍ବରେ ପ୍ରକୃତି ଏବଂ ନାରୀର ସୃଜନଶୀଳ ଶକ୍ତିକୁ ସମ୍ମାନ ଦିଆଯାଏ। ରଜ ଶବ୍ଦଟି ସଂସ୍କୃତ ରସବଳ ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଋତୁମତୀ ନାରୀ। ଲୋକବିଶ୍ୱାସ ଅନୁସାରେ ଏହି 3 ଦିନ ମାତୃଧରିତ୍ରୀ ବା ଭୂମିଦେବୀ ଋତୁମତୀ ହୋଇଥାନ୍ତି। ସେଥିପାଇଁ ଏହି ସମୟରେ ଜମିକୁ ଚାଷ କରାଯାଏ ନାହିଁ, ଖୋଳାଯାଏ ନାହିଁ କିମ୍ବା କୌଣସି କୃଷି କାର୍ଯ୍ୟ କରାଯାଏ ନାହିଁ। ଏହା ମାତୃଭୂମିକୁ ବିଶ୍ରାମ ଦେବାର ପ୍ରତୀକ। ରଜ ପର୍ବ ବର୍ଷା ଋତୁର ଆଗମନ ଏବଂ କୃଷି ଋତୁର ଆରମ୍ଭକୁ ମଧ୍ୟ ସୂଚନା ଦିଏ। ଅନେକ ଲୋକ ପହିଲି ରଜ ଏବଂ ରଜ ପର୍ବକୁ ଏକା ବୋଲି ଭାବନ୍ତି, କିନ୍ତୁ ଏହାରେ ପାର୍ଥକ୍ୟ ରହିଛି। ପହିଲି ରଜ ହେଉଛି ରଜ ପର୍ବର ପ୍ରଥମ ଦିନ। ଏହି ଦିନରୁ ଉତ୍ସବର ଆରମ୍ଭ ହୋଇଥାଏ। ନୂଆ ପୋଷାକ ପିନ୍ଧିବା, ଦୋଳି ଖେଳିବା, ପିଠା ଖାଇବା ଏବଂ ଆନନ୍ଦ ଉତ୍ସବ କରିବାର ଆରମ୍ଭ ହୋଇଥାଏ। ରଜ ପର୍ବ ହେଉଛି ସମଗ୍ର ଉତ୍ସବ, ଯାହା ସାଧାରଣତଃ 4 ଦିନ ଧରି ପାଳନ କରାଯାଏ। ସଜବାଜ ବା ପ୍ରସ୍ତୁତି ଦିବସ, ପହିଲି ରଜ, ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି, ବାସି ରଜ, ତାପରେ ବସୁମତୀ ସ୍ଥାନ ବା ସମାପନ ଦିବସ। ରଜ ପର୍ବ ଆସିବା ପୂର୍ବରୁ ଘରଦ୍ୱାର ସଫା କରାଯାଇଥାଏ। ଗ୍ରାମ ଏବଂ ସହର ସବୁଠାରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥାଏ। ଝିଅ ଏବଂ ମହିଳାମାନେ ନୂଆ ବସ୍ତ୍ର ପିନ୍ଧନ୍ତି, ହାତରେ ଅଳତା ଏବଂ ମେହେନ୍ଦି ଲଗାନ୍ତି, ଦୋଳି ଖେଳନ୍ତି ଏବଂ ରଜଗୀତ ଗାଆନ୍ତି। ପୋଡ଼ପିଠା, ଚକୁଳି ପିଠା, ମଣ୍ଡା ପିଠା, କାକରା ପିଠା ଇତ୍ୟାଦି ସୁସ୍ୱାଦ୍ୟ

ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଲଡ଼ୁ ତାସ୍ କବାଡ଼ି ଭଳି ଖେଳ ଖେଳାଯାଏ। କୃଷିକାର୍ଯ୍ୟ ବନ୍ଦ ରହିଥାଏ ଏବଂ ଜମିକୁ ବିଶ୍ରାମ ଦିଆଯାଏ। ରଜର ଶେଷ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଏହି ଦିନ ଭୂମି ଦେବୀଙ୍କୁ ପ୍ରତୀକ ସ୍ୱରୂପ ଶିଳପୁଆକୁ ହଳଦୀ ସିନ୍ଦୁର ଫୁଲ ଦେଇ ସ୍ନାନ କରାଯାଏ ଏବଂ ପୂଜା କରାଯାଏ। ଏହା ମାତୃଭୂମି ପ୍ରତି କୃତଜ୍ଞତାର ପ୍ରକାଶ। ରଜ ପର୍ବ ଓଡ଼ିଆ ଜାତିର ଗୌରବମୟ ସାଂସ୍କୃତିକ ପରମ୍ପରା। ଏହା ନାରୀ ସମ୍ମାନ, ପ୍ରକୃତି ପ୍ରତି ଶ୍ରଦ୍ଧା ଏବଂ କୃଷି ସଂସ୍କୃତିର ଏକ ଅନନ୍ୟ ମିଳନ। ଆଧୁନିକ ଯୁଗରେ ମଧ୍ୟ ଏହି ପର୍ବ ଓଡ଼ିଆମାନଙ୍କୁ ନିଜ ସଂସ୍କୃତି ଏବଂ ପରମ୍ପରା ସହ ଯୋଡ଼ି ରଖିଛି। ରଜ ପର୍ବ ଆମକୁ ଶିଖାଏ ଯେ ନାରୀ ଏବଂ ପ୍ରକୃତି ଉଭୟ ସୃଷ୍ଟିର ମୂଳ ଶକ୍ତି, ତେଣୁ ସେମାନଙ୍କୁ ସମ୍ମାନ ଏବଂ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ। ତେବେ ରଜ ପର୍ବ ଓଡ଼ିଶାର ଏକ ଅନନ୍ୟ ସାଂସ୍କୃତିକ ପର୍ବ, ଯାହା କେବଳ ଏକ ଉତ୍ସବ ନୁହେଁ ବରଂ ଓଡ଼ିଆ ଜାତିର ପରମ୍ପରା, ଆନନ୍ଦ ଏବଂ ସାମାଜିକ ଏକତାର ପ୍ରତୀକ। ଏକ ସମୟ ଥିଲା ଯେତେବେଳେ ରଜ ଆସିଲେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ସୃଷ୍ଟି ହେଉଥିଲା। ବରଗଛ କିମ୍ବା ଆମ୍ବ ଗଛରେ ଦୋଳି ବନ୍ଧା ଯାଉଥିଲା। ଝିଅମାନେ ରଜ ଗୀତ ଗାଉଥିଲେ। ଘରେ ଘରେ ପୋଡ଼ପିଠାର ସୁଗନ୍ଧ ବାସୁଥିଲା ଏବଂ ସମଗ୍ର ପରିବେଶ ଆନନ୍ଦମୟ ହୋଇ ଉଠୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ ରଜ ପର୍ବ ପୂର୍ବଭଳି ଉତ୍ସାହ ଏବଂ ଆଡ଼ମ୍ବରରେ ପାଳିତ ହେଉନାହିଁ। ପୂର୍ବରୁ ରଜ ପର୍ବ ଥିଲା ଲୋକଙ୍କର ମିଳନର ପର୍ବ। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଉତ୍ସବ ପାଳନ କରୁଥିଲେ। ଗାଁର ଝିଅମାନେ ଏକାଠି ହୋଇ ଦୋଳି ଖେଳୁଥିଲେ, ରଜଦୋଳି ଗୀତ ଗାଉଥିଲେ ଏବଂ ବିଭିନ୍ନ ପାରମ୍ପରିକ ଖେଳରେ ଭାଗ ନେଉଥିଲେ। ଆଜିକାଲି ସେହି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳୁଛି। ଗାଁଗୁଡ଼ିକରେ ମଧ୍ୟ ରଜର ପୁରୁଣା ଚମକ ଧୀରେ ଧୀରେ ମଳିନ ହେବାକୁ ଯାଉଛି। ଏହାର ପ୍ରମୁଖ କାରଣ ହେଉଛି ଆଧୁନିକ ଜୀବନଶୈଳୀ। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଲୋକମାନେ ନିଜର କାର୍ଯ୍ୟବ୍ୟସ୍ତ ଜୀବନରେ ଏତେ ମଗ୍ନ ଯେ ପର୍ବପର୍ବାଣି ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡ଼ିଛି। ଯୁବପିଢ଼ି ମୋବାଇଲ ଫୋନ୍, ଇଣ୍ଟରନେଟ୍ ଏବଂ ସୋସିଆଲ ମିଡ଼ିଆରେ ଅଧିକ ସମୟ ବ୍ୟତୀତ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରଜ ପର୍ବର ଐତିହ୍ୟ ଏବଂ ମହତ୍ତ୍ୱ ସମ୍ପର୍କରେ ସଠିକ୍ ଭାବରେ ଜାଣିନାହାନ୍ତି। ଫଳସ୍ୱରୂପ ଏହି ପରମ୍ପରା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଅନ୍ୟ ଏକ କାରଣ ହେଉଛି ସହରୀକରଣ। ପୂର୍ବରୁ ଘର ଚାରିପାଖରେ ବଡ଼ ବଡ଼ ଗଛ ଥିଲା ଯେଉଁଠାରେ ଦୋଳି ବନ୍ଧା ଯାଉଥିଲା। ଏବେ ସହରରେ ବହୁତଳ କୋଠା ଏବଂ ଜନଗହଳି ମଧ୍ୟରେ ସେପରି ପରିବେଶ ଆଉ ନାହିଁ, ତେଣୁ ଦୋଳି ଖେଳିବା ଏବଂ ସାମୂହିକ ଭାବରେ ରଜ ପାଳନ କରିବାର ସୁଯୋଗ କମିଯାଇଛି। ଶିକ୍ଷା ଏବଂ ଚାକିରି ପାଇଁ ଅନେକ ଲୋକ ନିଜ ଗାଁ ଛାଡ଼ି ଅନ୍ୟ ସହର କିମ୍ବା ରାଜ୍ୟକୁ ଚାଲିଯାଉଛନ୍ତି, ତେଣୁ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ରଜ ପାଳନ କରିବା ସମ୍ଭବ ହେଉନାହିଁ। ଏହା ମଧ୍ୟ ରଜ ପର୍ବର ଉତ୍ସାହ କମିଯିବାର ଏକ ବଡ଼ କାରଣ। ତଥାପି ରଜ ପର୍ବ ସମ୍ପୂର୍ଣ୍ଣ ଭାବରେ ତାହାର ଗୁରୁତ୍ୱ ହରାଇ ନାହିଁ। ଅନେକ ସ୍ଥାନରେ ଆଜି ମଧ୍ୟ ରଜ ମହୋତ୍ସବ, ରଜଗୀତ ପ୍ରତିଯୋଗିତା, ପିଠା ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ଅନେକ ଯୁବକ ଯୁବତୀ ରଜର ପରମ୍ପରାକୁ ପ୍ରଚାର କରୁଛନ୍ତି। ଏହା ଆମ ସଂସ୍କୃତିକୁ ବଞ୍ଚାଇ ରଖିବାର ଏକ ସକାରାତ୍ମକ ପଦକ୍ଷେପ। ଶେଷରେ କୁହାଯାଇପାରେ ଯେ ରଜ ପର୍ବ ପୂର୍ବ ଭଳି ଧୁମ୍ଧାମ୍ରେ ପାଳନ ହେଉନଥିଲେ ମଧ୍ୟ ଏହା ଓଡ଼ିଆ ଜାତିର ପରିଚୟ ଏବଂ ଗୌରବର ଏକ ଅମୂଲ୍ୟ ଅଂଶ। ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ଏହି ମହାନ ପରମ୍ପରାକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବା ଏବଂ ଏହାର ସାଂସ୍କୃତିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା। ଯଦି ଆମେ ନିଜ ସଂସ୍କୃତିକୁ ସମ୍ମାନ କରିବା, ତେବେ ରଜ ପର୍ବ ପୁରୁଣା ଗୌରବ ପୁଣି ଫେରିଆସିବ। ଏହି ପବିତ୍ର ରଜ ପର୍ବ ଅବସରରେ ଆପଣ ସମସ୍ତଙ୍କୁ ଆମର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଏହି ଆନନ୍ଦମୟ ପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ନୂତନ ଉତ୍ସାହ ଆଣୁ। ରଜର ଦୋଳି ପରି ଆପଣଙ୍କ ଜୀବନ ସଦା ଆନନ୍ଦରେ ଦୋଳାୟମାନ ରହୁ। ସମସ୍ତଙ୍କୁ ରଜର ଅନେକ ଅନେକ ଶୁଭେଚ୍ଛା।

ସାହିତ୍ୟ ମଣିଷର ଜୀବନ ସହ ଅତ୍ୟନ୍ତ ନିବିଡ଼ ଭାବରେ ଜଡ଼ିତ। ସାହିତ୍ୟ କେବଳ ଶବ୍ଦର ସମାହାର ନୁହେଁ, ଏହା ହେଉଛି ସମାଜର ଚିନ୍ତାଧାରା, ସଂସ୍କୃତି, ଭାବନା, ଇତିହାସ, ସମୟ ଏବଂ ମାନବୀୟ ଅନୁଭୂତିର ଜୀବନ୍ତ ପ୍ରତିଫଳନ। ଏହା କେବଳ କଳ୍ପନା ଏବଂ ଶବ୍ଦର ସୃଷ୍ଟି ନୁହେଁ, ବରଂ ସମାଜର ବିକାଶ, ପରିବର୍ତ୍ତନ ଏବଂ ସମୟର ଗତିପଥକୁ ନିଜ ଭିତରେ ଧାରଣ କରିଥାଏ। ସମାଜର ପରିବର୍ତ୍ତନ ସହ ସାହିତ୍ୟ ମଧ୍ୟ ନିରନ୍ତର ଭାବରେ ନୂତନ ଦିଗକୁ ଅଗ୍ରସର ହୋଇ ଚାଲିଛି। ସମୟର ସ୍ରୋତରେ ନୂଆ ଚିନ୍ତାଧାରା, ନୂଆ ବିଷୟବସ୍ତୁ ଏବଂ ନୂଆ ସୃଜନଶୀଳତା ସାହିତ୍ୟକୁ ଅଧିକ ସମୃଦ୍ଧ କରୁଛି। ଓଡ଼ିଆ ସାହିତ୍ୟ ଭାରତର ଏକ ସମୃଦ୍ଧ ଏବଂ ଗୌରବମୟ ସାହିତ୍ୟ ପରମ୍ପରାର ଅଂଶ। ଆଦି କବିଙ୍କ ସମୟରୁ ଆରମ୍ଭ କରି ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ଅନେକ କବି, ଗଳ୍ପକାର, ଉପନ୍ୟାସିକ ଏବଂ ସାହିତ୍ୟିକ ନିଜର ସୃଜନଶୀଳତା ମାଧ୍ୟମରେ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ଆଜିର ସମୟରେ ମଧ୍ୟ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିରନ୍ତର ଭାବରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ, କବିତା ପାଠ, ଆଲୋଚନାଚକ୍ର, ସମ୍ମାନ ପ୍ରଦାନ ଉତ୍ସବ, ଭାଷା ସଂରକ୍ଷଣ ଏବଂ ପ୍ରଚାର ସମ୍ବନ୍ଧୀୟ ପଦକ୍ଷେପ ଦେଖିବାକୁ ମିଳୁଛି। ଏହାସହ

ନୂଆ ପିଢ଼ିର ଲେଖକ ଏବଂ ସୃଜନଶୀଳ ପ୍ରତିଭାମାନେ ନିଜର ଲେଖନୀ ମାଧ୍ୟମରେ ସାହିତ୍ୟ ଜଗତକୁ ନୂତନ ଦିଗ ଦେଉଛନ୍ତି। ହଁ ଶ୍ରୋତାବନ୍ଧୁ, ଚଳିତ 2026 ମସିହା ମେ ଏବଂ ଜୁନ୍ ମାସରେ ଓଡ଼ିଆ ସାହିତ୍ୟ ଜଗତରେ କିଛି ଉଲ୍ଲେଖନୀୟ ଘଟଣା, ସାହିତ୍ୟିକ କାର୍ଯ୍ୟକଳାପ ଏବଂ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଜିର ଏହି ପରିବେଷଣରେ ଆମେ ନଜର ପକାଇବା ସେହିଭଳି କିଛି ପ୍ରମୁଖ ସାହିତ୍ୟ ସମ୍ବାଦ ଉପରେ, ଯାହା ଓଡ଼ିଆ ଭାଷା ଏବଂ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଛି। ତେବେ ଆସନ୍ତୁ ଜାଣିବା ଓଡ଼ିଆ ସାହିତ୍ୟ ଜଗତର ପ୍ରମୁଖ ସାମ୍ପ୍ରତିକ ଖବର ଏବଂ ଆରମ୍ଭ କରିବା ଆଜିର ଏହି ବିଶେଷ ସାହିତ୍ୟ ପରିବେଷଣ ଏହି ସାହିତ୍ୟୟନ କାର୍ଯ୍ୟକ୍ରମରେ। ଓଡ଼ିଆ ସାହିତ୍ୟର ଏକ ମୁଖ୍ୟ ଅଂଶ ହେଉଛି କବିତା, ଯାହା ମାନବ ମନର ଭାବ, ଅନୁଭୂତି ଏବଂ ସାମାଜିକ ବାସ୍ତବତାକୁ ସୁନ୍ଦର ଭାବରେ ପ୍ରକାଶ କରିଥାଏ। ଏହି ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ପକ୍ଷରୁ ଗ୍ରାମଲୋକ ଓଡ଼ିଆ କବିତା ପାଠ ଏବଂ ଆଲୋଚନା ଶୀର୍ଷକ ଏକ ବିଷୟ କାର୍ଯ୍ୟକ୍ରମ ଚଳିତ 2026 ମସିହା ମେ ମାସରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ କବିତା ମାଧ୍ୟମରେ ଗ୍ରାମୀଣ ଜୀବନ, ଲୋକସଂସ୍କୃତି ଏବଂ ସମାଜର ବିଭିନ୍ନ ପାର୍ଶ୍ୱକୁ ଆଲୋଚନା କରିବା। ଗ୍ରାମୀଣ ଜୀବନ ସହ ଜଡ଼ିତ ଅନେକ ଅନୁଭୂତି, ପରମ୍ପରା, ଆଚାର ବିଚାର ଏବଂ ମାନବୀୟ ମୂଲ୍ୟବୋଧ କବିତା ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପିତ ହୋଇଥିଲା। ବିଭିନ୍ନ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ ଏବଂ ସେଥିରେ ଗ୍ରାମୀଣ ସମାଜର ବାସ୍ତବ ଚିତ୍ର ପ୍ରତିଫଳିତ ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ କେବଳ କବିତା ପାଠ ନୁହେଁ, ବରଂ ଏହାକୁ କେନ୍ଦ୍ର କରି ବିସ୍ତୃତ ସାହିତ୍ୟିକ ଆଲୋଚନା ମଧ୍ୟ ହୋଇଥିଲା। ଆଲୋଚନାରେ ଅଂଶଗ୍ରହଣ କରିଥିବା ସାହିତ୍ୟିକ, କବି ଏବଂ ଗବେଷକମାନେ ଓଡ଼ିଆ କବିତାର ବର୍ତ୍ତମାନ ସ୍ଥିତି ଏବଂ ଗ୍ରାମୀଣ ଜୀବନର ଉପସ୍ଥାପନ ସହ ସାହିତ୍ୟର ସାମାଜିକ ଭୂମିକା ବିଷୟରେ ନିଜର ମତ ରଖିଥିଲେ। ସେମାନେ ମତ ପ୍ରକାଶ କରିଥିଲେ ଯେ ଗ୍ରାମ ଏବଂ ମାଟି ସହ ଜଡ଼ିତ ସାହିତ୍ୟ ଆମ ସଂସ୍କୃତିକୁ ଆହୁରି ସମୃଦ୍ଧ କରିଥାଏ। ଏହିପରି କାର୍ଯ୍ୟକ୍ରମ ସମକାଳୀନ ଓଡ଼ିଆ କବି ଏବଂ ପାଠକମାନଙ୍କୁ ଏକ ମଞ୍ଚରେ ଏକତ୍ର କରିବାର ବହୁତ ସହାୟକ ହୋଇଥାଏ। ଏହା ମାଧ୍ୟମରେ ନୂତନ ଲେଖକ ଏବଂ କବିମାନେ ପ୍ରେରଣା ପାଇବା ସହିତ ପାଠକମାନେ ନୂଆ ଚିନ୍ତାଧାରା ସହ ପରିଚିତ ହୋଇପାରନ୍ତି। ସାହିତ୍ୟ ଏବଂ ସମାଜ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ସୃଷ୍ଟି କରିବାରେ ଏହି ପଦକ୍ଷେପର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଗ୍ରାମଲୋକ ଓଡ଼ିଆ କବିତା ପାଠ ଏବଂ ଆଲୋଚନା, ଏହି କାର୍ଯ୍ୟକ୍ରମ ଓଡ଼ିଆ ସାହିତ୍ୟର ବିକାଶ ଏବଂ ଗ୍ରାମୀଣ ସାହିତ୍ୟିକ ଚେତନାର ପ୍ରସାର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଅଟେ। ଏହା ଆଗାମୀ ଦିନରେ ଓଡ଼ିଆ ଭାଷା ଏବଂ ସାହିତ୍ୟର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତେବେ ଶ୍ରୋତାବନ୍ଧୁ, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ପୁରୁଷମାନଙ୍କ ଅବଦାନରେ ସୀମିତ ନଥିଲା, ବରଂ ମହିଳାମାନେ ମଧ୍ୟ ଏଥିରେ ସମାନ ଭାବରେ ଯୋଗଦାନ କରିଥିଲେ। ବିଶେଷ କରି ଓଡ଼ିଶାର ଅନେକ ସାହସୀ ମହିଳା ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜର ଅମୂଲ୍ୟ ଅବଦାନ ରଖିଥିଲେ। ସେମାନଙ୍କର ତ୍ୟାଗ, ସଂଘର୍ଷ ଓ ଦେଶପ୍ରେମ ଆଜି ମଧ୍ୟ ଆମ ପାଇଁ ପ୍ରେରଣାର ଉତ୍ସ ଅଟେ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ମହିଳା ସ୍ୱାଧୀନତା ସଂଗ୍ରାମୀ ଏବଂ ଗାନ୍ଧୀବାଦ ସମ୍ପର୍କିତ ଏକ ସାହିତ୍ୟ ଏବଂ ଇତିହାସ ଭିତ୍ତିକ ସେମିନାର ଆୟୋଜିତ ହୋଇଥିଲା। ହଁ ଶ୍ରୋତାବନ୍ଧୁ, ଏହି ସେମିନାରରେ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭୂମିକା ଏବଂ ସେମାନଙ୍କର ସଂଘର୍ଷ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେମାନେ କିପରି ଦେଶର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ଏବଂ ନିଜର ସାହସ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା ସମାଜକୁ ପ୍ରେରିତ କରିଥିଲେ ତାହା ଉପସ୍ଥାପିତ କରାଯାଇଥିଲା। ସେମାନଙ୍କର ଜୀବନ ଏବଂ ତ୍ୟାଗ ଭାରତର ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଭାବରେ ରହିଛି। ସେମିନାରର ଅନ୍ୟତମ ପ୍ରମୁଖ ବିଷୟ ଥିଲା ଗାନ୍ଧୀବାଦୀ ଚିନ୍ତାଧାରା ଏବଂ ତାହାର ସାହିତ୍ୟିକ ପ୍ରଭାବ। ଗାନ୍ଧିଜୀଙ୍କ ସତ୍ୟ, ଅହିଂସା, ସାମାଜିକ ସମାନତା ଏବଂ ସ୍ୱାବଲମ୍ବନର ନୀତି କିପରି ଓଡ଼ିଆ ସାହିତ୍ୟ ଉପରେ ପ୍ରଭାବ ପକାଇଛି ତାହା ଆଲୋଚନା କରାଯାଇଥିଲା। ଅନେକ ଓଡ଼ିଆ ଲେଖକ ଓ କବି ନିଜ ରଚନାରେ ଗାନ୍ଧୀବାଦୀ ଚିନ୍ତାଧାରାକୁ ସ୍ଥାନ ଦେଇ ସମାଜରେ ସଚେତନତା ସୃଷ୍ଟି କରିଥିଲେ। ଏହି ଆଲୋଚନା ମାଧ୍ୟମରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଓଡ଼ିଆ ସାହିତ୍ୟ ଆମ ସମାଜର ଇତିହାସ ଏବଂ ସ୍ମୃତିକୁ ସଂରକ୍ଷଣ କରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ସାହିତ୍ୟ କେବଳ କଳ୍ପନାର ଜଗତ ନୁହେଁ, ଏହା ସମାଜର ଅତୀତ ମୂଲ୍ୟବୋଧ ଏବଂ ସଂସ୍କୃତିର ଏକ ଜୀବନ୍ତ ଦସ୍ତାବିଜ ଭାବରେ କାର୍ଯ୍ୟ କରେ। ଲେଖକମାନେ ନିଜର ରଚନା ମାଧ୍ୟମରେ ସମାଜର ବିଭିନ୍ନ ଘଟଣା ଏବଂ ଇତିହାସକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ କରନ୍ତି। ଓଡ଼ିଆ ମହିଳା ସ୍ୱାଧୀନତା ସଂଗ୍ରାମୀ ଏବଂ ଗାନ୍ଧୀବାଦ ଉପରେ ଆୟୋଜିତ ଏହି ସେମିନାର ଇତିହାସ, ସାହିତ୍ୟ ଏବଂ ସମାଜ

ତେବେ ଶ୍ରୋତା ବନ୍ଧୁ, ଓଡ଼ିଆ ସାହିତ୍ୟ ତାହାର ସମୃଦ୍ଧ ପରମ୍ପରା, ଉଚ୍ଚ ଭାବଧାରା ଏବଂ ସୃଜନଶୀଳତା ପାଇଁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅନେକ ସାହିତ୍ୟିକ ଏବଂ କବି ନିଜର ଅସାଧାରଣ ସୃଜନଶୀଳତା ମାଧ୍ୟମରେ ଓଡ଼ିଆ ଭାଷାକୁ ସମୃଦ୍ଧ କରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ କବି ଗିରିଜା କୁମାର ବଳିଆର ସିଂହଙ୍କ ସାହିତ୍ୟିକ ଅବଦାନ ବିଶେଷ ଉଲ୍ଲେଖନୀୟ। ସମ୍ପ୍ରତି ସାହିତ୍ୟ ଏକାଡେମୀର ଘୋଷଣାରେ ତାଙ୍କର କାବ୍ୟକୃତି ପଦପୁରାଣ ପାଇଁ ସେ ସ୍ୱୀକୃତି ଲାଭ କରି ଜାତୀୟ ସ୍ତରରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ହଁ ଶ୍ରୋତା ବନ୍ଧୁ, ପଦପୁରାଣ ଏକ ଗୁରୁତ୍ୱପୂର୍ଣ୍ଣ କାବ୍ୟକୃତି ଯେଉଁଥିରେ ଜୀବନ, ସମାଜ ଏବଂ ମାନବୀୟ ଅନୁଭୂତିର ବିଭିନ୍ନ ଦିଗକୁ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି। କବି ନିଜର ଭାଷା ଏବଂ ଚିନ୍ତାଧାରା ମାଧ୍ୟମରେ ପାଠକଙ୍କ ମନରେ ଗଭୀର ପ୍ରଭାବ ସୃଷ୍ଟି କରିଛନ୍ତି। ତାଙ୍କ କବିତାରେ ସମାଜର ବାସ୍ତବତା, ମାନବୀୟ ସମ୍ପର୍କ, ଜୀବନର ଗଭୀର ଦର୍ଶନ ପ୍ରତିଫଳିତ ହୋଇଥାଏ। ସାହିତ୍ୟ ଏକାଡେମୀର ଏହି ସ୍ୱୀକୃତି କେବଳ କବିଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏହା ଓଡ଼ିଆ ସାହିତ୍ୟ ପାଇଁ ଏକ ଗୌରବର ବିଷୟ। ଏହା ଓଡ଼ିଆ ଭାଷା ଏବଂ ସାହିତ୍ୟର ସମୃଦ୍ଧିକୁ ଜାତୀୟ ସ୍ତରରେ ପୁଣି ଥରେ ପ୍ରତିଷ୍ଠିତ କରିପାରିଛି। ଏହି ସମ୍ମାନ ପରେ ସାହିତ୍ୟ ଜଗତରେ ଏହାକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଥିଲା ଏବଂ 2026 ମସିହାର ସାହିତ୍ୟିକ ମଣ୍ଡଳୀରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ହୋଇ ରହିଛି। ଏହି ସ୍ୱୀକୃତି ଯୁବକବି ଏବଂ ଲେଖକମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣା। ଏହା ସେମାନଙ୍କୁ ଉତ୍ସାହିତ କରିଥାଏ ଯେ ନିଜର ସୃଜନଶୀଳ ପ୍ରତିଭା ଏବଂ କଠିନ ପରିଶ୍ରମ ଦ୍ୱାରା ସାହିତ୍ୟ କ୍ଷେତ୍ରରେ ସଫଳତା ହାସଲ କରାଯାଇପାରେ। ସାହିତ୍ୟର ଉନ୍ନତି ପାଇଁ ଏପରି ସମ୍ମାନ ଏବଂ ସ୍ୱୀକୃତି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗିରିଜା କୁମାର ବଳିଆର ସିଂହଙ୍କ ପଦପୂରଣ ପାଇଁ ମିଳିଥିବା ସାହିତ୍ୟ ଏକାଡେମୀ ସ୍ୱୀକୃତି ଓଡ଼ିଆ ସାହିତ୍ୟର ଗୌରବକୁ ଆହୁରି ବୃଦ୍ଧି କରିଛି ଏବଂ ଏହା ଆଗାମୀ ଦିନରେ ଅନେକ ସାହିତ୍ୟ ପ୍ରେମୀ ଏବଂ ଲେଖକଙ୍କୁ ପ୍ରେରିତ ମଧ୍ୟ କରିବ।

0: ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବିନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା, ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।
1: ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲିକ୍ରେ ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।

0: ଏଥର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଥମେ ଚଳିତ ଅଧିବେଶନର ଆଜି ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି ଏବଂ ଜିଲ୍ଲା ହାଲଚାଲ କ୍ରମରେ 7:25 ରାୟଗଡ଼ା ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଦୋହରିଲିକରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ଗୀତ ଗଜଲର କାର୍ଯ୍ୟକ୍ରମ, ଏହି କ୍ରମରେ ଶୁଣିବେ କେତୋଟି ଗୀତ ଶିଳ୍ପୀ ସୋନୁ ନିଗମ। 8:15 ପ୍ରଚାର କରିବୁ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ, ଶିଳ୍ପୀମାନେ ହେଲେ ଧୀରେନ୍ଦ୍ର କୁମାର ନାୟକ ଓ ପଦ୍ମିନୀ ବୈଠାରୁ। 8:30 ସ୍ପୋର୍ଟସ୍ ସ୍କାନ୍, 9:15 ସ୍ପଟ୍ ଲାଇଟ୍, 9:30 ପବ୍ଲିକ୍ ସ୍ପିକ୍ କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। 10:00 ଶୁଣିବେ ନାଟକ ପିଣ୍ଡଦାନ, ରଚନା ପଞ୍ଚାନନ ମିଶ୍ର, ପ୍ରଯୋଜନା ମାନଭଞ୍ଜନ ହୋତା, ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ 10:30। 11:10 କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲିକରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମରେ ଆସନ୍ତାକାଲି ମଙ୍ଗଳବାର 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ପ୍ରଫୁଲ୍ଲ କର, ଇନ୍ଦ୍ରାଣୀ ମିଶ୍ର, ଅକ୍ଷୟ ମହାନ୍ତି, ଶଙ୍କର ପ୍ରସାଦ ଦତ୍ତ ଓ ନନ୍ଦିତା ଦାସ। କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ 6:30। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ। 7:25 ଓଡ଼ିଆରେ ଆଲୋଚନା, ଲୋକ ଜୀବନରେ ବିଶ୍ୱାସର ଭୂମିକା, ଆଲୋଚନା କରିବେ ଡକ୍ଟର ଅଜିତ କୁମାର ବେହେରା। ଚାଷର କଥା 7:40। 7:45 ସଙ୍ଗୀତ ଲହରୀ କେତୋଟି ଆଧୁନିକ ଗୀତ, ଶିଳ୍ପୀ ଶାନ୍ତିରାଜ ଖୋସଲା। ଗୀତ ଗୀତାଞ୍ଜଳି 8:30 ଏହି କ୍ରମରେ ଶୁଣିବେ କେତୋଟି ଭକ୍ତି ଗୀତ, ଶିଳ୍ପୀ ପ୍ରଶାନ୍ତ ପାଢ଼ୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବଳେଶ୍ୱର ସଙ୍ଗୀତାତ୍ମକ ପରିବେଷଣ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ସ୍ୟାନ୍ତନୁ କୁମାର ରଥ। 9:00 ହିନ୍ଦୀ କଥାଚିତ୍ରର ଗୀତ, 9:30 ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା 10:10। 12:00 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ମୀନା ମହାପାତ୍ର, ମନୋଜ ଦାସ, ଗୀତାରାଣୀ ଦାସ ଓ ବିଭୁଧେନ୍ଦ୍ର ଦାସ। ଗାଁମାର କଥା 12:30, ଚାଷର କଥା 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ 1:20। ହିନ୍ଦୀ କଥାଚିତ୍ରର ଗୀତ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲିକରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ 5:00। ଯୁବବାଣୀ 5:30 ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତରେ କୁମାରା ଗୀତ ପ୍ରଚାର କରିବୁ 6:30 ପରିବେଷଣ କରିବେ କୈଳାସ ଚନ୍ଦ୍ର ନାୟକ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ 7:25 ରିଲେକରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ଶୁଣିବେ 7:30। ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ 8:00। 8:15 ହିନ୍ଦୀ ଭକ୍ତି ଗୀତ, ଶିଳ୍ପୀମାନେ ହେଲେ ନରେଶ ରେନା, ଉମେଶ ପତି ଏବଂ ଦିଲୀପ ଚୋପ୍ରା। ସ୍ପୋର୍ଟସ୍ କାନ୍ 8:30, ସ୍ପଟ୍ଲାଇଟ୍ 9:15 ଏବଂ ମନି ଟକ୍ ଆଣ୍ଡ ମନ୍ଥନ୍ 9:30। କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଅନୁରୋଧରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ 10:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ 10:30। 11:10 କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲିକରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀ ପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆକାଶବାଣୀ ଭବାନୀ ପାଟଣା। ହଁ ଶ୍ରୋତା ବନ୍ଧୁ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ସଚେତନ ହେବା, ଅଂଶୁଘାତର ସୁରକ୍ଷା ପାଇବା, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତି ଲସି, ଗୋଳଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଜମାରୁ ଭୁଲନ୍ତୁ ନାହିଁ। ଗୃହପାଳିତ ପଶୁ ଏବଂ ପ୍ରାଣୀମାନଙ୍କୁ ଛାଇରେ ରଖନ୍ତୁ, ସେମାନଙ୍କୁ ପାଣି ପିଇବା ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଯୁବବର୍ଗଙ୍କ ସଶକ୍ତିକରଣ, ଦକ୍ଷତା ବିକାଶ ଏବଂ ରୋଜଗାର ସୃଜନ ଉପରେ ବିଶେଷ ଧ୍ୟାନ ଦେଇ ଆସିଛନ୍ତି। ଯେମିତିକି ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ପିଏମ୍ ମୁଦ୍ରା ଯୋଜନା ଭଳି ଅନେକ ଯୋଜନା ମାଧ୍ୟମରେ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରାଯାଇଛି। ଯୁବବର୍ଗଙ୍କ ପାଇଁ କେନ୍ଦ୍ର ସରକାର ପ୍ରମୁଖ ଭାବରେ ଅନେକ ଅବଦାନ ଦେଇଛନ୍ତି। ଯେମିତି ଆମେ କହୁଥିଲେ ଟିକେ ଆଗରୁ ସ୍କିଲ ଇଣ୍ଡିଆ ମିଶନ କୋଟି କୋଟି ଯୁବକଙ୍କୁ ବୈଷୟିକ ତଥା ବୃତ୍ତିଗତ ପ୍ରଶିକ୍ଷଣ ପ୍ରଦାନ ଭିତରେ ତା ମାଧ୍ୟମରେ କରାଯାଉ। ଆପଣ ଜାଣିଛନ୍ତି ପିଏମ୍ ମୁଦ୍ରା ଯୋଜନାରେ ଆପଣଙ୍କର ଉଦ୍ୟମୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯାଉଛି। ସେଥିରୁ ଋଣ ନେଇକରି ଅନେକ ଉପକୃତ ହୋଇଛନ୍ତି, ସେମାନେ ନିଜର ଶିଳ୍ପ ଦୋକାନ ବ୍ୟବସାୟ ସେମାନେ ପ୍ରତିଷ୍ଠା କରିଛନ୍ତି। ସେମିତି ଷ୍ଟାର୍ଟଅପ୍ ଇଣ୍ଡିଆ କଥା ଆପଣ ଜାଣିଥିବେ, ନୂତନ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ପାଇଁକି ଯେଉଁ ନବସୃଜନ ବୋଲି ଆମେ କହୁଥାଏ ପାଇଁ ସ୍ୱତନ୍ତ୍ର ପାଣ୍ଠି ଏବଂ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଆପଣ ଜାଣିଥିବେ ଆଉ ଗୋଟେ କଥା, ନ୍ୟାସନାଲ ଏଜୁକେସନ ପଲିସି NEP 20 କଥା ଆପଣ ବାରମ୍ବାର ଶୁଣୁଥିଲେ, ଓଡ଼ିଶାରେ ଏପର୍ଯ୍ୟନ୍ତ ଲାଗୁ ହେଇନଥିଲା, ଏଇ ବର୍ଷଠାରୁ ଲାଗୁ ହେଇଛି। ବୃତ୍ତିଗତ ଏବଂ ରୋଜଗାର ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉଛି। ଆଗରୁ ପିଲାମାନେ ପାଠ ପଢ଼ୁଥିଲେ କିନ୍ତୁ ସେମାନଙ୍କର ଡିଗ୍ରୀ ମିଳୁଥିଲା, କିନ୍ତୁ ତାଙ୍କ ପାଖରେ ଯେଉଁ ବୃତ୍ତିଗତ ଜ୍ଞାନ ତାଙ୍କର କମ୍ ରହୁଥିଲା, ସେଥିଲାଗି ସେମାନଙ୍କର କାମକୁ ଯୋଗ୍ୟ ହେଇପାରୁନଥିଲେ। ଶୁଣିଥିବେ ଖେଲୋ ଇଣ୍ଡିଆ କ୍ରୀଡ଼ା କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ରୋଜଗାର ମେଳା ମାଧ୍ୟମରେ ସରକାରୀ ସ୍ତରରେ ନିଯୁକ୍ତି ପତ୍ର ବଣ୍ଟନକୁ ତାକୁ ଏକଦମ ସରଳୀକୃତ କରିଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା ତ ଆମେ ସମସ୍ତେ ଶୁଣି ଆସିଛେ, ବର୍ତ୍ତମାନ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଏବଂ ସେଥିରେ ଆମେ UPI ମାଧ୍ୟମରେ ଆମେ ପେମେଣ୍ଟ କରୁଛେ, ସେଇଟା ଯୁବକମାନଙ୍କୁ କିଭଳି ଭାବରେ ସାହାଯ୍ୟ କରୁଛି ସେଇଟା ଜାଣିବାର ଆବଶ୍ୟକତା ଅଛି। ଡିଜିଟାଲ ଇଣ୍ଡିଆ ମାଧ୍ୟମରେ IT ସେକ୍ଟର ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ମାତ୍ରାରେ ଆମେ ସୁଯୋଗ ସୃଷ୍ଟି କରାଯାଇଛି। ଗୋଟେ କଥା ନିଶ୍ଚିତ ଭାବରେ ଏଠି କହିବୁ, ଭାରତ ବିଶ୍ୱର ସବୁଠୁ ଅଧିକ ଯୁବକ ଯୁବତୀମାନଙ୍କର ରାଷ୍ଟ୍ର। ଏଇ ଯୋଉ ବିଶାଳ ଯୁବ ପିଢ଼ି ଭାରତକୁ ଏକ ବଡ଼ ଅର୍ଥନୈତିକ ଏବଂ ସାମାଜିକ ଶକ୍ତିରେ ପରିଣତ କରିବାକୁ ସାମର୍ଥ୍ୟ ରଖନ୍ତି। ଆମର ବିଶ୍ୱର ସର୍ବାଧିକ ଯୁବପିଢ଼ି କଥା ମୁଁ ଯୋଉ କହୁଥିଲି, ଗୋଟେ ବଡ଼ ଭାଗ ହେଉଛି 25 ବର୍ଷରୁ କମ୍ ବୟସର ଯୁବକ ଯୁବତୀ, ଆଉ ଗୋଟିଏ ହେଉଛି ଅନ୍ୟାନ୍ୟ ବିକଶିତ ରାଷ୍ଟ୍ର ଗୁଡ଼ିକ ଅଛି, ଯେମିତିକି ଜାପାନ କୁହାଯାଇପାରେ, ଚୀନ, ଯୋଉଗୁଡା ସବୁ ବିକଶିତ ରାଷ୍ଟ୍ର କଥା ଆମେ କହୁଛେ, ତାଙ୍କ ତୁଳନାରେ ଭାରତରେ କାର୍ଯ୍ୟକ୍ଷମ ଜନସଂଖ୍ୟା, କାର୍ଯ୍ୟକ୍ଷମ ମାନେ ହେଉଛି ଯୋଉମାନେ ୱାର୍କିଂ ଏଜ୍ ପପୁଲେସନ, ଯୋଉମାନେ କାମକୁ ଯାଉଛନ୍ତି, ସେମାନଙ୍କର ସଂଖ୍ୟା ସର୍ବାଧିକ ଏବଂ ସେମାନେ ଦୀର୍ଘ ସମୟ ଧରିକି ମଧ୍ୟ କାମ କରିପାରିବେ। ଆପଣଙ୍କର ଯୋଉ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଯୁବକ ଯୁବତୀମାନଙ୍କର, କୁଶଳୀ ଯୁବକ ଯୁବତୀମାନଙ୍କର ବହୁତ ଚାହିଦା ରହିଛି। ସେଥିଲାଗି ଅନେକ ଦେଶରେ ଶ୍ରମିକ ଏବଂ କର୍ମଚାରୀଙ୍କର ଅଭାବ ଦେଖାଯାଉଥିଲା ବେଳେ ତାଙ୍କର ଜନସଂଖ୍ୟା ବହୁତ କମ୍, ତାଙ୍କର ବୃଦ୍ଧଙ୍କ ସଂଖ୍ୟା ବେଶୀ, ତେଣୁ ସେଥିପାଇଁ ଆମର ଭାରତୀୟ ଯୁବପିଢ଼ିଙ୍କର ସମଗ୍ର ବିଶ୍ୱକୁ କୁଶଳୀ ଶ୍ରମଶକ୍ତି ଯୋଗାଉଛନ୍ତି ଏବଂ ଆମେ ମଧ୍ୟ ସେଥିରୁ ରୋଜଗାର ବି କରୁଛେ। ଆମ ଭାରତକୁ ରେମିଟାନ୍ସ ବା ବୈଦେଶିକ ମୁଦ୍ରା ଆମ ଦେଶକୁ ଆସୁଛି, ଯେମିତି ଆମେ ରପ୍ତାନୀ କଲେ ଆସେ, ସେଭଳି ଭାବରେ ଯୁବବର୍ଗ ଭାରତକୁ ବହୁତ ମାତ୍ରାରେ ସମୃଦ୍ଧ କରୁଛନ୍ତି। ଏଇ ଯୋଉ ଭାରତର ଏଇ ବିଶାଳ ଯୁବ ଜନସଂଖ୍ୟାକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଆମେ କହୁଥାଇ ସେଇଟା ହେଉଛି ଡେମୋଗ୍ରାଫିକ ଡିଭିଡେଣ୍ଡ ନା ଆପଣ ଶୁଣୁଥିବେ ସବୁବେଳେ, ସେଇ କଥା ଆମେ କହୁଛେ, ଏଇଟା ଗୋଟେ ସୁଯୋଗ। ଭାରତର ଜନସଂଖ୍ୟା କଥା ଆମେ କହିବା, ଯଦି 65% ଯୁବ ପିଢ଼ି ଆମ ଦେଶରେ ଅଛନ୍ତି, ତାଙ୍କ ସଂଖ୍ୟା ହେଉଛି ପ୍ରାୟ 35 ବର୍ଷରୁ କମ୍ ମାନଙ୍କୁ ଆମେ ଯଦି କହିବା, ତାହେଲେ ଛୋଟ ଛୁଆ ଜନ୍ମ ହେଇଥିବା ଛୁଆଠାରୁ 35 ବର୍ଷ ଯାଏ ସେମାନଙ୍କର ସଂଖ୍ୟା ପ୍ରାୟ 91 କୋଟି, ମାନେ ସମଗ୍ର ଜନସଂଖ୍ୟାର 65%। ସେଭଳି ଭାବରେ 25 ବର୍ଷରୁ କମ୍ ବୟସର ହେଉଛନ୍ତି 50%, ତାଙ୍କ ସଂଖ୍ୟା 70 କୋଟି। ଏଇ ଯୋଉ ଆମର ହେଉଥିବ କୁହାଯିବ ଯେ ଏଇ ଯୋଉ ହାରାହାରି ବୟସ ଯଦି ଆମେ ଦେଖିବା ଯୁବକମାନଙ୍କର ବହୁତ କମ୍, ଆମର ଯେମିତିକି ଚୀନରେ ଆମେରିକାରେ ପ୍ରାୟ 38 ବର୍ଷ ହାରାହାରି ବୟସ ହେଇଥିଲା ବେଳେ ଭାରତୀୟମାନଙ୍କର ହାରାହାରି ବୟସ ହେଉଛି 28-29 ବର୍ଷ। ତାର ମାନେ ହେଉଛି ଆମେ ଯୁବକ, ଭାରତ ଏକ ଯୁବକମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ ପ୍ରାୟ 20-30 ବର୍ଷ ଯାଏ ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି ଯୁବକମାନଙ୍କର ଦେଶ ହିସାବରେ। ଯୁବପିଢ଼ିଙ୍କ ପାଇଁକି ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ, ଡିଜିଟାଲ, ଯେମିତି ମୁଁ କହୁଥିଲି ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ, ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାକୁ ରୋଜଗାର, ତତ୍କାଳ ରୋଜଗାର ଆମେ ତାକୁ ମିଳୁଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ମୁଁ କହୁଥିଲି ବୋଧେ ଟିକେ ଆଗରୁ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍। ଜଣେ ଚାହିଁଲେ ବା କିଛି ଯୁବକ ସାଙ୍ଗ ହେଇକି ମିଶିକିରି ଗୋଟେ ଷ୍ଟାର୍ଟଅପ୍ ଆରମ୍ଭ କରିଦେଇପାରନ୍ତି, ଯେଉଁଥିରେ ଯୁବକମାନେ କେବଳ ଚାକିରି ଖୋଜୁନାହାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦବା ପାଇଁ ସାମର୍ଥ୍ୟ ଅର୍ଜନ କରିସାରିଲେଣି। IT ଏବଂ AI, ମନେଥିବ କିଛି ବର୍ଷ ତଳେ ସମସ୍ତେ ଇନଫର୍ମେସନ ଟେକ୍ନୋଲୋଜି କଥା କହୁଥିଲେ, ଆଜିକାଲି ତା ସାଙ୍ଗରେ କହିଲେଣି AI କଥା, ମାନେ AI ମାନେ କୃତ୍ରିମ ବୁଦ୍ଧିମତା, ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ମୁଁ କହୁଛି, ସେଥିରେ କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ କ୍ଷେତ୍ରରେ ନୂଆ ଚାକିରି ସୃଷ୍ଟି ହେଉଛି। ସେକୁ ସାହାଯ୍ୟ କରିବା ପାଇଁ ଆମେ ବର୍ତ୍ତମାନ

0: ମାଇକ୍ରୋ ଚିପ୍ସ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ ତିନି ତିନିଟା କାରଖାନା ଆମର ଆରମ୍ଭ ହେଲାଣି। କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହିଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦେଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲର ଗ୍ୟାପ୍ ଅଛି ବା ଆପଣଙ୍କ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା, ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହଉନି, ସେଠି କମ୍ପ୍ୟୁଟର ବା ଆପଣ ଏଆଇର ବ୍ୟବହାର କରାହଉଛି, କାମ ହଉଛି। ତେଣୁକରି ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର, ଯୋଉ ବ୍ୟବହାରିକ ଜ୍ଞାନ ଦରକାର, ଯୋଉଟା ୟୁଜ୍ଫୁଲନେସ୍ ହବ, ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି। ଆମକୁ ବର୍ତ୍ତମାନ NEP 20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ। ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ଼ ଆହ୍ୱାନ, ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦବା ଏବଂ ସେମାନଙ୍କୁ ସମର୍ଥ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ୟା ଭିତରେ 12 ବର୍ଷ ତାଙ୍କ ଶାସନ ହେଇସାରିଲାଣି। ସିଏ ସବୁବେଳେ ଗୋଟିଏ କଥା କହନ୍ତି, ଜ୍ଞାନ ଜ୍ଞାନ ମାନେ କଣ, GYAN ମାନେ ଗରିବ, ଯୁବବର୍ଗ, ୟୁଥ, ଅନ୍ନଦାତା ଏବଂ ନାରୀ ଶକ୍ତି, ଏଇ ଯୋଉ ଭିତରୁ ଯୁବକମାନେ ବି ଅଛନ୍ତି। ଯୁବକ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି, କୃଷି ଋଣ ଦିଆଯାଉଛି, ଏକ୍ସପୋର୍ଟ କରି ବିଦେଶକୁ ରପ୍ତାନୀ କରିବା ପାଇଁ, ଆମେ ତ ଜାଣିଛେ ଓଡ଼ିଶାରୁ ଆମ୍ବ ଗଲାଣି, ଓଡ଼ିଶାରୁ ମାଣ୍ଡିଆ ଯାଉଛି, ପନିପରିବା ବି ଯାଉଛି। ଯୁବକମାନଙ୍କ ନେତୃତ୍ୱରେ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ ହେଇପାରିବ, ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି। କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି, ମହୁ ଚାଷ, ଛତୁ ଚାଷ, ଫଳ ଚାଷ, ପ୍ରକ୍ରିୟାକରଣ ଶିଳ୍ପ, ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ। ସେମିତି ମହିଳାମାନେ, ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି, ମିଶନ ଶକ୍ତିର ଋଣ ମିଳୁଛି, ମୁଦ୍ରା ଋଣ ବି ମିଳୁଛି, ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି। ଯୁବତୀମାନେ ବିଶେଷ କରିକି ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ, ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲିଯାଇଛି। ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା, ସଂସ୍କୃତି, ଶିକ୍ଷା, ଏ ସବୁଥିପାଇଁ ବିରାଟ ସୁବିଧା ଅଛି। ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ KG-PG ଯାଏ ମାଗଣା ଶିକ୍ଷା ମିଳିବ, କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚ ଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର, ଯେମିତି ଆପଣଙ୍କର ST এবং SC, ଏମିତିକି OBC ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆ ହେଇଛି। ଗରିବ ମାନଙ୍କ ପାଇଁ କି ଶିକ୍ଷା ମାଗଣା, ସ୍ୱାସ୍ଥ୍ୟ ମାଗଣା, ଗମନାଗମନ, ଗୃହ, ପାନୀୟ ଜଳ, ପାଇଖାନା କଣ ନ କରାଯାଉଛି, ସବୁ କରାଯାଉଛି। ଇଣ୍ଟର୍ଣ୍ଣସିପ୍ ଯୋଜନା କଥା ଆପଣ ଶୁଣିଥିବେ, ଇଣ୍ଟର୍ଣ୍ଣସିପ୍ ଯୋଜନାରେ ମଧ୍ୟ ଯେଉଁମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି ସେମାନେ ଷ୍ଟାଇପେଣ୍ଡ ପାଇକିରି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି। ନୂତନ ଶିକ୍ଷାନୀତି କଥା କହୁଥିଲି, ଗ୍ଲୋବାଲ୍ ସ୍କିଲ୍ ମ୍ୟାପିଂ କଥା ମୁଁ କହୁଛି, ଯେଉଁମାନେ ସବୁ ବିଦେଶକୁ ଯିବେ ପାଠ ପଢି, ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଥିବେ ସେଠି କେମିତି କରିବେ କାମ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି। ଆମେ ଜାଣିଛେ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା, ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା। ମୋଦିଜୀଙ୍କର ସ୍ୱପ୍ନ ଅଛି, ପ୍ରଚେଷ୍ଟା ଅଛି, ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ, କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ?
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
1: ଆରବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
5: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଯେଉଁ ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ, ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ

0: ଆମର ଏକାମ୍ର କ୍ଷେତ୍ର ଯୋଉଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯୋଉଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ, ଏହାର ମାଟି ପବିତ୍ର।
1: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱ ରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
2: ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖରେ ବିଦ୍ୟାଳୟ ଗୁଡାକ ଖୋଲିବ, ଯେହେତୁ ପିଲାମାନଙ୍କର।
1: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ବର 1420 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମ ବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି।

ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତାଯାଇଥିବା ତିନୋଟି ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, ତିନୋଟି ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଶାଶୁଣୀ ନୋଡ୍ରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ୍ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେତ୍ରରୁ।
5: ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ରଜ ଓଡ଼ିଶାର ପାରମ୍ପରିକ ଗଣପର୍ବ। ଏହି ପର୍ବଟି ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତି ସହିତ ଜଡ଼ିତ। ପୃଥିବୀ ମାତାଙ୍କୁ ଜଣେ ନାରୀ ଭାବେ ମାନ୍ୟତା ଦେଇ ଏହି ପର୍ବକୁ ନାରୀତ୍ୱର ପ୍ରତୀକ ଭାବେ ପାଳନ କରାଯାଏ। ଏହି ତିନି ଦିନ ସାଧାରଣ ନାରୀଟିଏ ଋତୁମତୀ ହେବା ଭଳି ନିଦାଘର ରୌଦ୍ରତା ପରେ ଅତିଷ୍ଠ ପୃଥିବୀ ମାତା ଋତୁମତୀ ହୋଇଥାନ୍ତି। ତେଣୁ ଏହି ତିନି ଦିନ ତାଙ୍କର ବିଶ୍ରାମ ଆବଶ୍ୟକ ହୋଇଥାଏ। ସାଧାରଣ ନାରୀଟିଏ ତୃତୀୟ ଦିନ ପରେ ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରି ପ୍ରଜନନକ୍ଷମ ହେବା ଭଳି ପୃଥିବୀ ମାତା ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରିବା ପରେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହୋଇ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି ବୋଲି ଓଡ଼ିଆର ଜନମାନସରେ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି। ପୃଥିବୀ ମାତାଙ୍କୁ ସମ୍ମାନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ପର୍ବକୁ ଖୁବ୍ ନିଷ୍ଠାର ସହ ପାଳନ କରିଥାନ୍ତି। ସେଥିପାଇଁ ଏହି ତିନି ଦିନ ଧରି କୌଣସି କୃଷିକାର୍ଯ୍ୟ ମଧ୍ୟ ହୁଏ ନାହିଁ। ରଜ ପର୍ବ ତିନି ଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତି ଅର୍ଥାତ୍ ସୌରମାସର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ।

0: ରଜ ସଂକ୍ରାନ୍ତିର ପୂର୍ବ ଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜଦୋଳି। ଗାଁ ଗହଳିରେ କତା ଦଉଡ଼ିର ଦୋଳି, ବାଉଁଶ ଦୋଳି, ପଟା ଦୋଳି ତିଆରି ହୋଇଥାଏ। ରଜରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାକୁ ପସନ୍ଦ କରନ୍ତି। ରଜ ପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ପିଠା। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ପୋଡ଼ପିଠାକୁ ଖୁବ୍ ପସନ୍ଦ କରନ୍ତି, ଏଣୁ ଏହା ଘରେ ତିଆରି ହୋଇଥାଏ। ରଜ ପର୍ବର ତୃତୀୟ ଆକର୍ଷଣ ହେଉଛି ରଜପାନ। ଏହି ସମୟରେ ବିଭିନ୍ନ ପ୍ରକାରର ମିଠା ମସଲା ଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ। ରଜ ପର୍ବ ଚାଷ ବା କୃଷି କାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ। ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା। ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା, ଶିଳରେ ହଳଦୀ ବଟା ହୋଇ ରହୁଥିଲା, କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା। ପ୍ରଥମ ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ। ଗାଁ ଗାଁରେ କୋଠଘର ସଜା ହୋଇଥାଏ। ରଜ ତିନି ଦିନ ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି। ବଡ଼ି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି। ବଡ଼ମାନେ ନିଜ ନିଜ ଭିତରେ ସଜ ହେବାବେଳେ ସାନମାନଙ୍କୁ ଚନ୍ଦନ ଟିପା, ଅଳତା, ନଖପାଲିସ୍ ଲଗାଇ ସଜବାଜ କରିଦେଇଥାନ୍ତି। ପ୍ରତି ଘରୁ ପୋଡ଼ପିଠା, ମିଠା, ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେଇ କୋଠଘରେ। ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ରଜ ତିନି ଦିନ ଝିଅମାନଙ୍କୁ ଖାଲିପାଦରେ ଚାଲିବା ମନା। ସେମାନେ ଗୁଆ ଖୋଳପା, କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି। ରଜପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନକୁ ମନ ତିଆରି କରିଥାନ୍ତି କୁମାରୀମାନେ। ଏହା ଯେତିକି ଶ୍ରୁତିମଧୁର ସେତିକି ସାରଗର୍ଭକ ମଧ୍ୟ। ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହ ଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ ମଜବୁତ କରିଥାଏ। ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶୀଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି। ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକିଏ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର ଶ୍ରୋତା ବନ୍ଧୁ, ରାତି ସାରଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ ଫସଲ ଋତୁ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହା

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଏତକା ଶ୍ରଦ୍ଧାଳୁଙ୍କର ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଲଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଇଜେ ଏବା 8 ଖୋଲିବା ବିଦ୍ୟାଳୟ କହିଲେ ଗଣଶିକ୍ଷା ମନ୍ତ୍ରୀ। ଖରିଫ ଫସଲ ଋତୁ 2026 ଲାଗି ରାଜ୍ୟର ପ୍ରସ୍ତୁତି ଆଉ ଏଲିନୋର ସମ୍ଭାବ୍ୟ ପ୍ରଭାବର ମୁକାବିଲା ବାବଦେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ପାଳନ ହେଉଛି ରଜ ସଂକ୍ରାନ୍ତି। ଆଉର୍ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହା ଲାଗି ନନ୍ଦପଡ଼ାନ ଆଜି ହେବା ନରସିଂହ ନିଉତା। ଏଥର ପୁରା ଖବର। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରନ ପତାକା ଦେଖିକରି ରେଲଯାତ୍ରାର ଶୁଭାରମ୍ଭ କରିଛନ୍। ରାଇଜୁ 1100 ଏତକା ଶ୍ରଦ୍ଧାଳୁ ଗୁଜରାଟର ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଲାଗି ଖାସ୍ ଟ୍ରେନ୍ ଜରିଆ ଯାତ୍ରା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100 ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗରର ପାଏନ୍ ଆର୍ କେଦାରଗୌରୀ ମନ୍ଦିରନୁ ମାଇଟ୍ ନେଇକରି ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗନ ସମର୍ପିତ କରବାର ଲାଗି ରାଜ୍ୟ ସରକାରଙ୍କ ତରଫ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମଟି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ବାବୁ ସିଂଙ୍କର ସହିତ ପ୍ରମୁଖ ଲୋକମାନେ ଉପସ୍ଥିତ ଥିଲେ। ରାଜ୍ୟ ଗଲା 2 ବର୍ଷରେ ବିକାଶର ଧାରା ଦୁଇଗୁଣା ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ନାରୀ ଶକ୍ତି, ଓଡ଼ିଶା ଅଧିନ୍ତି ସୁଭଦ୍ରା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲକ୍ଷପତି ଦିଦି ସହିତ 10 ଯୋଜନା ଥି 1 କୋଟିନୁ ଏତକା ମହିଳା ସାମିଲ ହୋଇଛନ୍। ସୁସ୍ଥ ଓଡ଼ିଶା ଯୋଜନା ଥି ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ, ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଥି 3 କୋଟିନୁ ଏତକା ଲୋକ ଲାଭ ପାଇଛନ୍। ସେନ୍ତା ଚାଷୀମାନଙ୍କ ଲାଗି ପିଏମ୍ କିଷାନ, ସିଏମ୍ କିଷାନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆଉ ଶିକ୍ଷା କ୍ଷେତ୍ରଥି ପିଏମ୍ ଶ୍ରୀ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ଲାଗୁ କରାଯାଇଛି। ଉତ୍କର୍ଷ ଓଡ଼ିଶା ଲାଗି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ସେତୁବନ୍ଧ ଯୋଜନା ଆଉ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଇଜେ ଖରାଛୁଟି ଉତ୍ରୁ ଆଇବା 18 ସବୁ ସ୍କୁଲ ଖୁଲ୍ବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍। ସ୍କୁଲ ଛୁଟି ବଢ଼ାବାର ବାବଦେ ମନ୍ତ୍ରୀ କହିଛନ୍, ଇହାଦେ ମୌସୁମୀ ଆସୁଛେ ଆଉ ପାଗ ଥଣ୍ଡା ହେଲାନ, ଛୁଟି ବଢ଼ବାର ବାଗିର କେନ୍ସି ସ୍ଥିତି ନାଇଁନ, ଛୁଆମାନଙ୍କର ପାଠପଢ଼ା ଉପରେ ଜୋର ଦେଇକରି ଏହି ନିଷ୍ପତ୍ତି ନିଆଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
2: ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ନିଷ୍ପତ୍ତି ହେଇନାହିଁ। ଦେଖାଯାଉ, 18 ପର୍ଯ୍ୟନ୍ତ ଯଦି ଅତ୍ୟଧିକ ଖରା ହୁଏ, ଅସହ୍ୟ ହୁଏ, ପିଲାମାନଙ୍କର ସ୍କୁଲକୁ ଯିବାଟା ଅସୁବିଧା ହୁଏ, ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ବିଦ୍ୟାଳୟ ଗୁଡ଼ାକ ଖୋଲିବ।
0: ଇନ୍ଧନ ସଞ୍ଚୟ ଆଉ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକେ ତହକାବାର ଲକ୍ଷ୍ୟଟି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍। ଆଇବା ଦିନେ ରାଜ୍ୟ ସରକାର ଆଉ ପେଟ୍ରୋଲ ଆଉ ଡିଜେଲ ଚାଲିତ ନୂଆ ଗାଡ଼ି ନାଇଁ ଘିନନ୍ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ଆଇବା ଦିନେ ରାଜ୍ୟ ସରକାର ବ୍ୟାଟେରୀ ଚାଲିତ ଗାଡ଼ି ଘିନ୍ବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଓଡ଼ିଶାନ ଏଲିନୋର ପ୍ରଭାବ କମ୍ ରହିବାର ସମ୍ଭାବନା ଅଛେ, ହେଲେ ଭିଲ୍ ପୂରା ପ୍ରସ୍ତୁତ ରହିବାରକେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ଆଜ ଖରିଫ ଫସଲ ଋତୁ 2026 ଲାଗି ରାଜ୍ୟ ପ୍ରସ୍ତୁତି, ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଲନ ଆଉ ଏଲିନୋର ସମ୍ଭାବ୍ୟ ପ୍ରଭାବର ମୁକାବିଲା ବାବଦେ ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଅଧ୍ୟକ୍ଷତା କରିକରି ଶ୍ରୀମତୀ ଗର୍ଗ ଆଗତୁରା ପ୍ରସ୍ତୁତି ଆଉ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇଛନ୍। ବୈଠକଟି ଆଞ୍ଚଳିକ ପାଣିପାଗ ବିଭାଗ ତରଫ ଦିନିକିଆ, ହପ୍ତାକିଆ, ମାସିକ ଆର୍ ଦୀର୍ଘମିଆଦୀ ମୌସୁମୀ ବର୍ଷା ପୂର୍ବାନୁମାନ ବାବଦେ ଆଲୋଚନା କରାଯାଇଥିଲା। ସାମଗ୍ରିକ ଜଳ ପରିଚାଳନା ଆଉ ଜଳସେଚନ କାର୍ଯ୍ୟକ୍ରମର ନିରନ୍ତର ସମୀକ୍ଷା ଆଉ ଦରକାରୀ ପରାମର୍ଶ ଦେବାର ଲାଗି ଗୋଟିଏ ଖାସ୍ ଟାସ୍କଫୋର୍ସ କମିଟି ଗଠନ କରିବାର

0: ବୈଠକଟି ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପବିତ୍ର ରଜ ଉତ୍ସବର ଦୁଇ ନମ୍ବର ଦିନେ ଆଜି ରଜ ସଂକ୍ରାନ୍ତି ପାଳନ ଅବସରରେ ଭିନ୍ ଭିନ୍ ଜାଗାନ ଖାସ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଲୁକେ ପିଠାପନା କରିକରି ଦୁଲି ଖେଳର ମଜା ନେଉଛନ୍। ରଜ ଉତ୍ସବର ତିନି ନମ୍ବର ଦିନେ ଆଇବାକାଲ ଭୂମି ଦହନ କରାହେବା, ଆଉ ପରଦିନ ବସୁମତୀ ସ୍ନାନ କରାଯାଇକରି ରଜ ପର୍ବ ଶେଷ ହେବା। ବୌଦ୍ଧ ସହର ଆଉ ହରବଙ୍ଗା ବ୍ଲକର କେତେଟା ଗାଁ ଉଷତ ଉଷ୍ଣାକିଥି ରଜ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଘରେ ଘରେ ପିଠାପନା, ରଜପାନ, କାକରା, ଆଡ଼ସା ବନାଯିବାର ସହିତ ଟୁକେଲ ଛୁଆମାନେ ଦୁଲି ଖେଳର ମଜା ନେଉଛନ୍। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିହାତି ଯୋଗ ଦେବାର ଲାଗି ଆଜି ରାତି ନରସିଂହ ମହାପ୍ରଭୁ ସହରର ଦେଦେଉତାଙ୍କର ନିୟୁତା ହେବାର ଲାଗି ବାହାରିବେ। ନରସିଂହ ମହାପ୍ରଭୁ ବାଜାଗାଜା ସହିତ ଗୋଟିଏ ଶୋଭାଯାତ୍ରାଟି ଭିନ୍ ଭିନ୍ ମନ୍ଦିରକେ ଯାଇକରି ନିୟୁତା ଦେବେ। ଏ ବାବଦେ ନନ୍ଦପଡ଼ା ଶୀତଳଷଷ୍ଠୀ କମିଟି ସଭାପତି ସମୀର ରଞ୍ଜନ ବାବୁ କହିଛନ୍,
1: ଏ ନିୟୁତାର ମାନେ ଅଛେ ଇଟା ଯେ ଶିବ ପାର୍ବତୀଙ୍କର ଯେନ୍ ବିହାଘର ହେବା, ଏଟା ନୃସିଂହ ମହାପ୍ରଭୁ ପ୍ରତ୍ୟେକ ମନ୍ଦିରକେ ଯାଇକରି ନିୟୁତା ଦେସନ୍ ଯେ ତାଙ୍କର ବିହାଘର ଥି ସଭେ ଯେନ୍ତା ଆସବେ। ଆଉ ଏଟା ନନ୍ଦପଡ଼ାର ଗୋଟେ ଅନନ୍ୟ ପରମ୍ପରା ଅଛେ।
0: ଇତାର ଆଗନୁ ଗଲାକାଲି ଦେବଦେବ ଦମ୍ପତିଙ୍କର ବିହା ଲାଗି ପତରପେଣି ନୀତି ହୋଇଯାଇଛି। ସେନ୍ତା ଆଇବାକାଲି ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫ ପତରପେଣି ନୀତି ହେବା। ଇତା ଋତୁରୁ ଅଲଗା କମିଟିମାନଙ୍କ ନିୟୁତା ଦେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଆଗନୁ ରାଜ୍ୟ କ୍ରୀଡ଼ା ବିଭାଗ ଆଉ ଓଡ଼ିଶା ଯୋଗ ମହୋତ୍ସବ ସମିତି ତରଫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ସପ୍ତାହ ବ୍ୟାପୀ ଯୋଗ ମହୋତ୍ସବ ମୂଲ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଉ ବିଭାଗର ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଯୋଗ ଦେଇକରି ଶିବିରର ଶୁଭାରମ୍ଭ କରିଥିଲେ। ବ୍ୟକ୍ତିଗତ ସୁରକ୍ଷା ଲାଗି ଯୋଗନୁ ବଡ଼ ମାଧ୍ୟମ କିଛି ନାଇଁନ, ଆଉ ଇତାକେ ସବୁଦିନ କରବାର ଦରକାର ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଇ ମହୋତ୍ସବ ଆଇବା 20 ତାରିଖ ତକ ଚାଲବା। ଇତାର ସହିତ 21 ତାରିଖ 12 ନମ୍ବର ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହଟି ପାଳିତ ହେବା। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରାୟଣ ଦିବସ। 1843 ମକର ସଂକ୍ରାନ୍ତି ଜନ୍ମ ହୋଇଥିବାର ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତି ଦିନ ଦେହତ୍ୟାଗ କରିଥିଲେ। ଓଡ଼ିଆ ଭାଷା ସୁରକ୍ଷା ଲାଗି ସଂଗ୍ରାମ ଆଉ ଓଡ଼ିଆ ସାହିତ୍ୟକେ ତାଙ୍କର ଅବଦାନ ଲାଗି ସେ ସବୁଦିନ ସୁର୍ତା ହୋଇକରି ରହିଛନ୍। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏସି। ସେ ସାଧାରଣ ଲୋକର ଭାଷାଥି ଲେଖିକରି ଓଡ଼ିଆକେ ଗୋଟିଏ ଖାସ ପରିଚୟ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁନୁ ବଡ଼ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଆଉ ସାମାଜିକ କାର୍ଯ୍ୟକଳାପ ଜରିଏ ଓଡ଼ିଆ ଭାଷାର ମର୍ଯ୍ୟାଦା ଆଉ ସ୍ୱାଧୀନତାକେ ବରକସ କରିଥିଲେ। ଏ ଅବସରରେ ଆଜି ଭିନ୍ ଭିନ୍ ଜାଗାନ ସ୍ମୃତି ସଭାର ଆୟୋଜନ କରାଯାଉଛି। ବରିଷ୍ଠ ନାଗରିକମାନଙ୍କର ବିରୋଧ ହେଉଥିବାର ନିର୍ଯାତନା ଆଉ ଅବହେଳାକେ ବନ୍ଦ କରିବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜଟି ଧୀରେ ଧୀରେ ବରିଷ୍ଠ ବ୍ୟକ୍ତିମାନେ ଏକଲା, ଉପେକ୍ଷିତ ଆଉ ନିର୍ଯାତିତ ହେଉଥିବାର ବେଳେ ଲୋକମାନଙ୍କୁ ଇ ବାବଦେ ସଚେତନ କରବାର ଆଉ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି 2011 ଜୁନ୍ ମାସର 15 ତାରିଖନୁ ଇ ଦିବସ ପାଳନ କରାଯାଉଛି। ଇ ବଛରର ଇ ଦିବସର ବାର୍ତ୍ତା ହେଉଛି ସମସ୍ୟାର ସରଳ ସ୍ୱୀକୃତିକେ ପାର କରବାର ଆଉ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ଲାଗି ଜୋର ଦେବାର। ବରିଷ୍ଠ ନାଗରିକମାନଙ୍କୁ ଭିନ୍ ଭିନ୍ ଦିଗେ ଦିଆଯାଉଥିବା ନିର୍ଯାତନାକେ ବନ୍ଦ କରିକରି ସେମାନଙ୍କର ପରିବାର ସାଙ୍ଗେ ଆଉ ସାମାଜିକ ମୂଲ୍ୟବୋଧଥି ବଞ୍ଚବାର ଲାଗି ସରକାରୀ ଆଉ ବେସରକାରୀ ସ୍ତରଥି ଚେଷ୍ଟା କରାଯାଉଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଇଥି ଯୋଗ ଦେଇକରି ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଆଉ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍। ବଲାଙ୍ଗୀର ବନଖଣ୍ଡ ତରଫ ଖୁଜେନପାଲିଠାରେ ଏକ ପେଡ଼ ମା କେ ନାମର 3 ନମ୍ବର ଖେପ କାର୍ଯ୍ୟକ୍ରମ ହୋଇଯାଇଛି। ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ପରିବେଶକେ ସନ୍ତୁଳିତ ରଖବା ଲାଗି ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟାକେ ପ୍ରଶଂସା କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛେ। ଆଇବା 4-5 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଇ ହପ୍ତା ଶେଷ ତକ କାଲ ବୈଶାଖୀର ପ୍ରଭାବ ରହିବା। ସୁନ୍ଦରଗଡ଼ ସହିତ ରାଜ୍ୟର 9ଟା ଜିଲ୍ଲାନ ଧୁକାଗଡ଼ି ଆଉ ବିଜୁଳି ମାରିକରି ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ବୌଦ୍ଧନ ଆଜି ରାଜ୍ୟର ସବୁନୁ ଜହ ତାପମାତ୍ରା 43.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 11

ସୋନୁ ଅଟକା ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଲଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଇଜେ ଆଇବା 18 ତାରିଖ ଖୋଲିବା ବିଦ୍ୟାଳୟ କହିଲେ ଗଣଶିକ୍ଷା ମନ୍ତ୍ରୀ। ଖରିଫ ଫସଲ ଋତୁ 2026 ଲାଗି ରାଜ୍ୟର ପ୍ରସ୍ତୁତି ଆଉ ଏଲନିନୋର ସମ୍ଭାବ୍ୟ ପ୍ରଭାବର ମୁକାବିଲା ବାବଦେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇଜ ପାଳନ ହେଉଛି ରଜ ସଂକ୍ରାନ୍ତି ଆଉ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହା ଲାଗି ନନ୍ଦପଡ଼ାନ ଆଇଜ ହେବା ନର୍ସିଂ ନିଉତା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍ମୋଚନ କରିବ। ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ବୁଝାମଣା

0: ଏ କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗିତାକୁ ଏହା ପ୍ରତିଫଳିତ କରୁଛି।
1: रक्षा सहयोग हमारे गहरे आपसी विश्वास और स्ट्रेटेजिक कन्वर्जेंस का प्रमाण है। मुझे खुशी है कि इस महत्वपूर्ण क्षेत्र में आज हमने लेटर ऑफ इंटेंट साइन किया। इससे ज्वाइंट डेवलपमेंट, ज्वाइंट प्रोडक्शन और डिफेंस इंडस्ट्रीज के बीच सहयोग को नई गति मिलेगी।
0: ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ଆନ୍ତର୍ଜାତିକ ସ୍ତରରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରକାର ବିବାଦ ଏବଂ ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଭାରତ ଚେୟାର ପ୍ରତିଷ୍ଠା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ନବସୃଜନ ସହିତ ବିଶ୍ୱାସ, ଦାୟିତ୍ୱ ଏବଂ ମାନବିକ ମର୍ଯ୍ୟାଦା ଉପରେ ଏଆଇର ଭବିଷ୍ୟତ ନିର୍ଭର କରିବ। ପ୍ରବାସୀ ଭାରତୀୟ ସ୍ଲୋଭାକିଆର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଗସ୍ତକୁ ଐତିହାସିକ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି, ସ୍ଲୋଭାକିଆକୁ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବ୍ୟାପକ ସହଭାଗିତାକୁ ଉନ୍ନତ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ 11ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଲୋକସମ୍ପର୍କ, ଉଚ୍ଚଶିକ୍ଷା, କ୍ୱାଣ୍ଟମ ଯୋଗାଯୋଗ, ପ୍ରବାସୀ ଶ୍ରମ କ୍ଷେତ୍ର ଆଦି ଏଥିରେ ଅନ୍ତର୍ଭୁକ୍ତ। ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ କାର୍ଯ୍ୟକାରୀ ହୋଇଛି। ଗୋଆରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀରେ ଯୋଗଦେଇ ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲକୁ ବିକଶିତ କରିଛନ୍ତି। ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଦେଶର ପବନ ଶକ୍ତି କ୍ଷମତା ରେକର୍ଡ ପରିମାଣ 6.1 GW ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ 46% ଅଭିବୃଦ୍ଧି ଘଟି ମୋଟ 56.1 GW ଅତିକ୍ରମ କରିଛି। ଏହି ସଫଳତା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି କ୍ଷେତ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ଦେଶର ପବନ ଟର୍ବାଇନ୍ ଏବଂ ଏହା ସହିତ ଜଡ଼ିତ ସାମଗ୍ରୀଗୁଡ଼ିକର ରପ୍ତାନୀ 12,000 କୋଟି ଟଙ୍କା ଅତିକ୍ରମ କରିଛି। ବିଶ୍ୱ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଚାହିଦାକୁ ଏହା ପ୍ରତିଫଳିତ କରୁଛି। ସମାରୋହରେ ଯୋଗଦେଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟାର ଗ୍ରହଣୀୟତା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ ଆନନ୍ଦ ଏବଂ ସୌହାର୍ଦ୍ଦର ବନ୍ଧନକୁ ଅଧିକ ସୁଦୃଢ଼ କରିଥାଏ। ଶ୍ରୀ ମୋଦି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ରୁଷ ଗତକାଲି ରାତିରେ କିଭ୍ ଏବଂ ଖାର୍ଖିଭ୍ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନିସ୍କି କହିଛନ୍ତି। ବହୁ ପରିମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ସହ ଏକ ଧାର୍ମିକ ସ୍ଥଳୀରେ ନିଆଁ ଲାଗିଯାଇଥିବା ସେ କହିଛନ୍ତି। ଶ୍ରୀ ଜେଲେନିସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପୃଥକ୍ ପୃଥକ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି 2ଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ କହିଛି, ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଯୁବବର୍ଗଙ୍କୁ ସାମିଲ

0: କରିବା ଏବଂ ସୁଶାସନ ନୀତିନିୟମ ତଥା ସଂସଦୀୟ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଦେଶର ଯୁବବର୍ଗଙ୍କ ଦକ୍ଷତା ଚିନ୍ତାଧାରା ଏବଂ ଆକାଂକ୍ଷାକୁ ଏକ ଜାତୀୟ ଆଲୋଚନାରେ ପ୍ରତିଫଳନ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦେଶର ବିକାଶ ଯାତ୍ରାର ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂ କହିଛନ୍ତି ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2317 1717 2331 4441 2331 01 0481 1 2371 06 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ନୂତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସୃଷ୍ଟି ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିସହ ଦେଶରେ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସଂଖ୍ୟା 19 ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂତନ ନିର୍ଦ୍ଦେଶାଳୟଗୁଡ଼ିକ ଅଧିକ ଏନ୍ସିସି କ୍ୟାଡେଟ୍କୁ ଗଣତନ୍ତ୍ର ଦିବସ ପରେଡ୍ ଶିବିର ଏବଂ ଅଲ୍ ଇଣ୍ଡିଆ ଥଲ୍ ସୈନିକ ଶିବିର ଭଳି କେନ୍ଦ୍ରୀୟ ସଂଗଠିତ ଶିବିରଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ମୁକାବିଲା ହେବ। ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ 696 ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୱାଲସା କିରୋଣ୍ଡୋଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରଳାଖେମୁଣ୍ଡି ରେଳପଥ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଡିଆର୍ଏମ୍ ଅମିତାଭ ସିଂହଲ କହିଛନ୍ତି।
3: इसमें चार मेजर सेक्शंस रहेंगे। एक आपका कोटा वलसा से कोरापुट एक्सक्लूडिंग कोटा वलसा 442 किलोमीटर्स, फिर आपका कोरापुट से किरणडुल जिसे हम केके टू लाइन जानते हैं तो करीब 256 किलोमीटर, तो टोटल आके 442 किलोमीटर केके वन केके टू। फिर आपका रायगढ़ सिंगापुर करीब 164 किलोमीटर्स, फिर हमारा कुनेरू से थिरुवली एक्सक्लूडिंग कुनेरू एंड

0: ગુણ કરું બધી 32 કિલોમીટર્સ, ફર અમારા પરલખા મંડી સે ગુનપુર અબાઉટ 54 કિલોમીટર્સ, ઇસમે લાગે અમારા 696 કિલોમીટર।
1: रायगढ़ जिलापालों सम्मिलनी कक्ष में कोरापुट लोकसभा सांसद तथा दिशा कमिटी सभापति सप्तगिरी शंकर उल्लाका अध्यक्षत जिला विकास समन्वय और निरीक्षण कमिटी बैठक अनुषित होई। बैठक में विभिन्न रेल प्रकल्प, जातीय राजपथ 326, पीएसएनएल 4G टावर एवं पीएम जनमन और पीएम जीएसवाई 4 प्रकल्पर अग्रगति समीक्षा कर। ଭୋଟର ତାଲିକାର ସ୍ୱତନ୍ତ୍ର ସଂଘର ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର 7,14,700 ଭୋଟରଙ୍କ ମଧ୍ୟରୁ ପ୍ରାୟ 70% ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ମୁନିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୃକ୍ଷରୋପଣ କରିଥିବା ବେଳେ ମୁନିଗୁଡ଼ାରେ ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ରାୟଗଡ଼ା

0: ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ମୁନିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୃକ୍ଷରୋପଣ କରିଥିବା ବେଳେ ମୁନିଗୁଡ଼ାରେ ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ରାୟଗଡ଼ାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସ୍ପି ରାଜ ପ୍ରସାଦ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ଟିଜିଟି ଓ ପିଇଟି ଶିକ୍ଷକମାନଙ୍କ ପଦସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ବଣ୍ଟନ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଅଣ କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରାୟଗଡ଼ାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନୂତନ ଅଭିଯୋଜକମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଛନ୍ତି। ରାୟଗଡ଼ା ଜିଲ୍ଲା ବିଜେପିର ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାସଭା ଉଦ୍ଯାପିତ ହୋଇଛି। ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ବିଜେପି ଉପସଭାପତି ରମେଶ ଚନ୍ଦ୍ର ସାହୁ ଯୋଗଦେଇ ସାଂଗଠନିକ ସୁଦୃଢ଼ତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ରାଜ୍ୟ ଯୋଗାସନ ଚମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଓର୍ମାସ୍ ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଯୋଗରେ 2.5 ମେଟ୍ରିକ୍ ଟନ୍ ଆମ୍ରପାଲି କିସମର ଆମ୍ବ ନୂଆଦିଲ୍ଲୀସ୍ଥିତ ମଦର ଡେରୀକୁ ସଫଳତାର ସହ ରପ୍ତାନୀ କରାଯାଇଛି। ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ଅନ୍ତଃଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତା ରାୟଗଡ଼ାରେ ଉଦ୍ଯାପିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଫୁଟବଲ ବାଳିକା ବିଭାଗରେ ମା ମାଝି ଗୌରୀ ଫୁଟବଲ କ୍ଲବ ଏବଂ ବାଳକ ବିଭାଗରେ ଏମ୍ଏମ୍ଜି ଫୁଟବଲ କ୍ଲବ ଚମ୍ପିୟାନ ହୋଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ହଁ ଶ୍ରୋତା ବନ୍ଧୁ, ବୁଝିପାରସନ୍ ବୋଲି ମେଟର କଥା, ଜାଣିପାରସନ୍ ବୋଲି ସମିଆର ଭାବ, ହେଜିପାରସନ୍ ବୋଲି ବିହନର ଗଣିତ, ସେମାନେ ପାଲଟି ଯାଇସନ୍ ପ୍ରକୃତିର ବିଶ୍ୱାସ। ଆରମ୍ଭ କରୁଛୁ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ତା ପୂର୍ବରୁ ଏହି ସୂଚନା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଚାହୁଁଛେ।
1: ହଁ
0: ଦେଖ ଦଦା, ଆମର ସେ ଯେନ୍ ଚାଷୀ ଦଦା ଗୁରୁବାରୁ ଚାଷବାସ ତ ମନେ କରୁଛି, ହଁ ତାର ପିଲା ଟୁପିଲ ମାନେ ବି ପାଠ ସାଠ ଖଣ୍ଡେ ପଢ଼ିଲେ ନା, ସେମାନେ ପୁଣି ଦଦା ଚାଷବାସ ନେ ତାର ବୁଆକେ ହାଟ ବଟଉଛନ୍। ଯେ ଦଦା ମୁଇଁ ଯାଇଥିଲି ବୋଲୁ ତାଙ୍କର ଘରକେ ଏନ୍ତା ବୁଲି, କାଁ କରି ବୋଲେ ଟ୍ରାକ୍ଟର ଟିକେ ଦରକାର ଥିଲା,
1: ହଁ
0: ତ ଟ୍ରାକ୍ଟର ଟିକେ ବୁଝିବା ଲାଗି ଯାଇଥିଲି, କେବେ ତାରଟା ଯଦି ହେନ୍ତା ଖାଲି ଅଛେ ବୋଲେ ଟିକେ ଲଗାବି ବୋଲିକରି। ସେନେ ତଦା ଗୋଟେ କଥା ଆମେ ଅନୁମାନ କଲି ଯେ ଗୁରୁବାରୁ ପିଲାମାନେ ବୋଲୁ ଗୁରୁବାରୁ ବୁଆକେ ଟିକେ ବନେଇ କରି ସମ୍ମାନ ନେଇ ଦେବାର କେ ବୋଲସି ମୁଇଁ।
1: ହଏ ରେ ବାବୁ, ଆଜିକାଲି ଗୋଟେ ଏନ୍ତା ଯୁଗ ହେଲା, ପିଲାମାନେ ବୈଶ୍ୟା ଲୋକ ସମ୍ମାନ
0: ନେଇ ଦେବାର ନା
1: ସବୁ ନେଇ ସେ ବୋଲ ବଡ଼ ଭାଗ
0: ହେଲା,
1: ତ ଏଇଟା ଗୋଟେ ସମସ୍ୟା ହେଲା ନା ବାବୁ।
0: ହଁ ତ ଦାଦା ଦେଖନୁ, ଆମର ତ ଗୁରୁଜନ ମାନେ ଅଛନ୍, ହଁ ତାଙ୍କର ଲାଗି ଆମେ ଏଇ ଦୁନିଆକେ ଇଛୁ,
1: ହଁ
0: ସେମାନେ ଦିନ ଥିଲା ପରିଶ୍ରମ କରି କରି, ହଁ ସେମାନେ ଆମକେ ପୋଷୁଥିଲେ, ହଁ ଚାଷ କାମ କରୁଥିଲେ, ଏବେ ତାଙ୍କର ଭଲ ବୈଶା କମିଗଲା ନା, ହେତିର ଲାଗି ବୋଲିକରି ସେମାନେ କାମଧାମ କରିନି ପାରବା, ଘରେ ଅଛନ୍, ସେତାର ଲାଗି ବୋଲିକରି ଯଦି ଆମେ ସେମାନକେ ଯଦି ଅତ୍ୟାଚାର କର୍ମା କି ସେମାନକେ ଭଲ ବ୍ୟବହାର ନେଇ ଦେଖାମା, ସେମାନକେ ଖାଇବାର ଲାଗି ଭଲ କରି ନେଇ ଦେମା, ସେବା ନେଇ କର୍ମା ବୋଇଲେ ଦାଦା ଏଇଟା ଖରାପ କଥା ଗୋଟେ।
1: ଦେଖ ରେ ବାବୁ, ତୁଇ ଆଜି ତୋର ବଲ ବୟସ ଅଛେ, କାଲକେ ତୁଇ ପୁଣି ତୋର ବଲ ବୟସ ଯିବା,
0: ହଁ
1: ସେ ପିଲାମାନେ ବୁଝିବା କଥା, ଆଜି ଜୁଆନ ଅଛନ୍, କାଲକେ ଯଦି ତାଙ୍କର ପିଲା ହେନ୍ତା କଲା ବୋଲେ କେନ୍ତା ହେବା,
0: କେନ୍ତା ହେବା।
1: ହଁ
0: ଦାଦା,
1: ହଁ
0: ତ ସେଥିର ଲାଗି ଆମର ଯେନ୍ ବୋଲେ ମା ବାପା ଯେନ୍ ବୟସ ହେଇଗଲା ନା, ସେମାନେ ପୁଣି ତାଙ୍କର ଅଧିକାରକେ ଜାଣବାକେ ପଡ଼ବା, ଜାଣିଛୁ କି?
1: ତ
0: ସେମାନଙ୍କର ଅଧିକାର ହେଲା ଯେ ସେମାନଙ୍କେ ନିହାତି ଭଲ ବ୍ୟବହାର ସେମାନେ ପାଇବାର ଲାଗି ହକଦାରେ, ସେମାନଙ୍କର ଖାନାପିନା ବୁଝବାର ଦାୟିତ୍ୱ ହଉଛେ ତାଙ୍କର ପିଲା ଟୁକିଲ ରହେ, ତାଙ୍କର ଯଦି ଯାହା ବି ଏନ୍ତା ଦେହ ଖରାପ ହେଲା କି ତାଙ୍କର ଯାହା ଆମର କମ୍ ସେ କମ୍ ଯେନ୍ ତାଙ୍କର ଆବଶ୍ୟକ ହଉଛେ, ଯେନ୍ଟା କି ହଉଛେ ଖାଦ୍ୟ ବସ୍ତ୍ର ଆରୁ ବାସଗୃହ, ଇ ସବୁ ଜିନିଷ ବୋଲୁ ତାଙ୍କର ପିଲା ଛୁଆ ସେମାନେ ବାଧ୍ୟ ଯୋଗେଇବେ।
1: ସତ କହିଲୁ, ଏଇଟା ହଉଛେ ସେ ବୈଶ୍ୟା ଲୋକମାନଙ୍କର ଅଧିକାର,
0: ଅଧିକାର ଯଦି କିଏ ନେଇ ଯୁଗାଲା, ଅସମ୍ମାନ କଲା, ଖରାପ ବ୍ୟବହାର ଦେଖାଲା ବୋଲେ ଆଇନର ସହାୟତା ପୁଣି ନେଇ ହେବା। ହଁ ଆମର କାର୍ଯ୍ୟକ୍ରମ କେ ଶୁଣୁଥିବାର ବୈଶ୍ୟା ଲୋକମାନେ ମା ଭଉଣୀ ମାନେ ବୋଲୁ ସେମାନେ ପୁଣି ଜାଣବେ ଯେ ତାଙ୍କର ପୁଣି ବଞ୍ଚବାର ଅଧିକାର ଅଛେ, ଆରୁ ସେଥିର ଲାଗି ସେମାନେ ଜାକିଆର ହେଇକରି ସବୁବେଳେ ରହିବେ। ଦାଦା ତୁଇ ତ ଜାଣିଛୁ ଆମର କାର୍ଯ୍ୟକ୍ରମ କେ ଆଏସନ୍ ଆମର ଶିଳ୍ପୀ ଦଦା ଆରୁ ଭଲ ମନେ ବୋଲୁ, ତ ଆଜ ହେଦି ଆମର ଶିଳ୍ପୀ ଦଦା
1: ଆଇସନ୍ ବୋଲୁ,
0: ହଁ ଆଇସନ୍
1: ଯେ କିଏ ଆଇସନ୍
0: ତାଙ୍କର ଦଲ ବଲକେ ଧରିକରି, ଆରୁ ସେ ହେଲେ ଆମର ଖିତିରାମ ଦଦା ଆର୍ ତାଙ୍କର ଦଲ ବଲ,
1: ତ ହେନ୍ତା ଶୁଣୁ ବୋଲୁଛୁ?
0: ହଁ।

0: ଶୁଣିଲି ବାବୁ, ଯେଡେ ସୁନ୍ଦରା କରି ଗୀତ ଗାଇଦେଲେ ମୋର ମନ ତ ଉଲ୍ଲାସ ହେଲା, ତୋର ମନ ପୁଣି ଉଲ୍ଲାସି ଥିଲା, ଆର ଆମ ଶ୍ରୋତା ବନ୍ଧୁ ମାନଙ୍କର ଯେନ୍ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନଙ୍କର ମନ ପୁଣି ଉଲ୍ଲାସି ଥିବା, ତ ଏନ୍ତା ଉଲ୍ଲାସ ଭିତରେ ବୁଝିଲୁ କି ଯେ ଆମର ବୈଠକ କେ ବିଶେଷଜ୍ଞ ଆଜ୍ଞା ଗୋଟେ ଆସିଗଲେ ନା
1: ଆଜ୍ଞା ଗୋଟେ ଆଇଚନ୍ ବହିଲୁ, କେନ୍ ବିଷୟରେ କହିବି ଜାଣିଛୁ କି?
0: ମୁଇଁ ତ ନେଇ ଜାନେ
1: କୃଷି ଆର୍ ତାର ଆନୁଷଙ୍ଗିକ କ୍ଷେତ୍ର ନେ କେନ୍ତା କରି ଯେନ୍ ଗ୍ରୀଷ୍ମ ପ୍ରଭାବର ପ୍ରଭାବ ପଡ଼ୁଛେ ଆର୍ କେନ୍ତା କରି ଆମେ ସତର୍କତା ଅବଲମ୍ବନ କରବାର କଥା ସେ ବିଷୟ ଟିକେ ଜଣାବେ।
0: ହେନ୍ତାଲେ ବାବୁ ତୁ କଥାବାର୍ତ୍ତା କର, ମୁଇଁ ଶୁଣୁଛେ।
1: ଶୁନ ଚାଷୀ ଦଦା ମା ଭଏନ୍, ଆପଣ ମାନେ ତ ଜାଣିଛନ୍ ଦିନକେ ଦିନ ପାନ୍ ପାଗ ବଦଳୁଛେ, କେତେବେଳେ ବେଶୀ ଗରମ ହଉଛେ ତ ଆର୍ କେତେବେଳେ ବେଶୀ ବର୍ଷା ହଉଛେ, କେନ୍ କେନ୍ ସମିଆଥି ବନେ କରି ଥଣ୍ଡାଫୁନି ହଉଛେ। ଇ ଯେନ୍ ପାନ୍ ପାଗ ବଦଳୁଛେ ତାର୍ ଲାଗି ଆମର୍ ଉପରେ ବି ତାର୍ ପ୍ରଭାବ ପଡ଼ୁଛେ, ଆରୁ ଆମର୍ ଚାଷବାସ ଉପରେ ବି ତାର୍ ପ୍ରଭାବ ପଡ଼ୁଛେ। ଯେନ୍ତାକି ଏବେ ଆମେ ଦେଖିଥିଲୁ ଇ ମଝିନେ ଗ୍ରୀଷ୍ମ ପ୍ରଭାବ ହଉଥିଲା, ତାକେ ଆମେ ଲୁ ବୋଲି କରି

0: ଆନୁଛୁଁ। ଏନ୍ତା ବାରମ୍ବାର ଯେତ୍କି ବେଲେ ଗ୍ରୀଷ୍ମ ପ୍ରବାହ ହେବା ଆରୁ ସେଟା ତ କଷ୍ଟଦାୟକ ପୁଣି ହେଉଛେ ଆର୍ ଆମର୍ ଫସଲ ଆର୍ ଗାଈ ଗୋରୁ ଉପରେ ବି ତାର ପ୍ରଭାବ ପକାଉଛେ, ଆମର୍ ଫସଲ ଉତ୍ପାଦନ କରିବାର ଶକ୍ତି ପୁଣି କମି କମି ଯାଉଛେ। ତ ଏଚ୍ ଇ ଲୁର କି ଗ୍ରୀଷ୍ମ ପ୍ରଭାବର କାଣା ପ୍ରଭାବ ଆମର୍ ଉପରେ ପଡ଼ୁଛେ ଆର୍ ଇତାକେ କେନ୍ତା କରି ଆମେ ସମାଧାନ କର୍ମା ସେ ବିଷୟଥି ଆଲୋଚନା କର୍ବା ଲାଗି ଆଜି ଆମର୍ ପାଖେ ଜଣେ ବିଶେଷଜ୍ଞ ଅଛନ୍। ତାଙ୍କର ନାଁ ହେଲା ତାପସ ପାଣିଗ୍ରାହୀ ଆଜ୍ଞା। ସେ ଆମର ଓଇଓଟି ଆଞ୍ଚଳିକ କୃଷି ଗବେଷଣା ଆର୍ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ରରେ କନିଷ୍ଠ କୃଷି ପାଣିପାଗବିତ୍ ହିସାବରେ କାମ କରୁଛନ୍। ତ ଆଜ୍ଞା ଆପଣଙ୍କେ ଜୁହାର।
1: ଆଜ୍ଞା ଜୁହାର।
0: ତ ଆଜ୍ଞା ଆମର ଶ୍ରୋତା ବନ୍ଧୁମାନଙ୍କେ ଟିକେ ଜଣେଇ ଦିଅନ୍ ଯେ ଇ ଗ୍ରୀଷ୍ମ ପ୍ରଭାବ ବୋଲେ କାଁଟା ବୁଝିବେ ଆଜ୍ଞା ସେମାନେ?
1: ଆଜ୍ଞା ଧନ୍ୟବାଦ। ଆମର ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ଆଜିର ବିଷୟଟି ଆମର ଚାଷୀ ଭାଇ ବହେନ ସହିତ ସମସ୍ତ ଜନସାଧାରଣଙ୍କ ତଥା ଗୃହପାଳିତ ପଶୁ ପକ୍ଷୀ ସମସ୍ତଙ୍କ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ତେଣୁ ଆପଣ ଯେଉଁ କହୁଥିଲେ ଗ୍ରୀଷ୍ମ ପ୍ରବାହ ଆମର କିଛି ଦିନ ଧରି ଅତ୍ୟଧିକ ବା ଅସ୍ୱାଭାବିକ ଉଚ୍ଚ ତାପମାତ୍ରା ରହିବାର ସ୍ଥିତି କହିଲେ ଆମେ ବୁଝୁଛେ। ଆପଣଙ୍କର ଭାରତରେ ସାଧାରଣତଃ ସମତଳ ଅଞ୍ଚଳରେ ଯଦି ତାପମାତ୍ରା 40 ଡିଗ୍ରୀରୁ ଅଧିକ ହୋଇଯାଉଛି ଅର୍ଥାତ୍ ତାହାର ମାନେ ସ୍ୱାଭାବିକ ତାପମାତ୍ରା ଯେତିକି ରହିବା କଥା ତାଠୁ ଯଦି ଆମର 4.5-6.4 ଡିଗ୍ରୀ ସେଣ୍ଟିଗ୍ରେଡ୍ ଯଦି ଅଧିକ ରହୁଛି ମାନେ ସ୍ୱାଭାବିକ ଠାରୁ, ତେବେ କିମ୍ବା କୃତ ସର୍ବୋଚ୍ଚ ତାପମାତ୍ରା ଯଦି 45 ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ ଅଧିକ ହୋଇଯାଉଛି ତେବେ ଆମେ ଏହାକୁ ଗ୍ରୀଷ୍ମ ପ୍ରବାହ ବୋଲି ଘୋଷଣା କରାଯାଇଥାଏ। ଭାରତରେ ଏହା ମୁଖ୍ୟତଃ ମାର୍ଚ୍ଚରୁ ଆମର ଜୁନ୍ ମାସ ମଧ୍ୟରେ ଦେଖାଯାଇଥାଏ, କେତେବେଳେ କେତେବେଳେ ମଧ୍ୟ ଜୁଲାଇ ମାସରେ ମଧ୍ୟ ଏହା ଅନୁଭୂତ ହୁଏ। ତେଣୁ ମେ ମାସ ହେଉଛି ଗ୍ରୀଷ୍ମ ପ୍ରବାହର ଚରମ ସମୟ। ତେଣୁ ଏହି ସମୟରେ ଗରମ ପବନ ଏବଂ ଶୁଖିଲା ପାଗ ଯାହାକି ଫସଲ ଓ ଗୋରୁଗାଈଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦିଏ।
0: ଆଜ୍ଞା ଆଜ୍ଞା, ଏବେ ଯେନ୍ ଆମେ ଗ୍ରୀଷ୍ମ ପ୍ରଭାବ ବିଷୟରେ ଆଲୋଚନା କରୁଛୁ, ଇ ଯେନ୍ ଗ୍ରୀଷ୍ମ ପ୍ରଭାବ ବଢି ବଢି ଦେଉଛି ଆଜ୍ଞା, ତ ଇତାର ପଛେ କାଁଥିର ଲାଗି ବଢୁଛି ଆଜ୍ଞା?
1: ଆଜ୍ଞା, ବହୁତ ସୁନ୍ଦର ପ୍ରଶ୍ନ ପଚାରିଲେ ଆପଣ। ଏଇ ଗ୍ରୀଷ୍ମ ପ୍ରବାହ ଆଗରୁ ଆମେ ଦେଖିବାକୁ ପାଉନଥିଲୁ, ଏବେ ଧୀରେ ଧୀରେ ତାହା ଦିନକୁ ଦିନ ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି। ଏହାର ମୁଖ୍ୟ କାରଣ ହେଉଛି ଆପଣଙ୍କର ଜଳବାୟୁ ପରିବର୍ତ୍ତନ, ତା ସାଙ୍ଗରେ ଆମର ଜଙ୍ଗଲର କ୍ଷୟ ଆଉ ବୃଷ୍ଟିପାତର ଅନିଶ୍ଚିତତା। ଆମେ କେତେବେଳେ ବର୍ଷା ହୋଇଯାଉଛି ବା କେତେବେଳେ ବର୍ଷା ହେଉନାହିଁ, ବହୁତ ଦିନ ଧରି ଶୁଖିଲା ପଡ଼ୁଛି, ତେଣୁ ସେଇଥିପାଇଁ ଆପଣଙ୍କର ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଆପଣଙ୍କ ସବୁଜିମା ହ୍ରାସ ପାଇବା ଏବଂ ବାୟୁମଣ୍ଡଳର ଗ୍ରୀନ୍ ହାଉସ୍ ଗ୍ୟାସ୍ ବୃଦ୍ଧି ପାଇବା ଯୋଗୁଁ ଅଧିକ ଉତ୍ତାପ ଜମି ରହୁଛି, ଯାହାଫଳରେ ତାପମାତ୍ରା ବଢ଼ୁଛି ଆଉ ଦୀର୍ଘ ଦିନ ଧରି ପାଗ ଶୁଖିଲା ରହୁଛି।
0: ଆଜ୍ଞା, ମନେ କଥା ଗୋଟେ ତ କହିଲେ ଆଜ୍ଞା ଆମେ ଜାଣିପାରିଲୁ ଯେ କାଁଥିର ଲାଗି ଗ୍ରୀଷ୍ମ ପ୍ରଭାବ ବଢ଼ୁଛେ ବୋଲିକରି।
1: ଆଜ୍ଞା,
0: ତ ଆଜ୍ଞା ଏଇଟା ଆମର ଫସଲ ଉତ୍ପାଦନ ଉପରେ କାଣ ତାର ପ୍ରଭାବ ପକାଉଛି?
1: ଆଜ୍ଞା, ନିଶ୍ଚିତ ଗ୍ରୀଷ୍ମ ପ୍ରବାହ ଆପଣଙ୍କର ଫସଲ ବୃଦ୍ଧି ଉପରେ ବହୁତ ପ୍ରଭାବିତ ପକାଏ। ଆପଣଙ୍କର ଅଧିକ ତାପମାତ୍ରା ଯୋଗୁଁ ମାଟି ଏବଂ ଗଛର ଜଳୀୟ ବାଷ୍ପକରଣ ଯେଉଁ ପ୍ରକ୍ରିୟାଟା ସେଟା ତୀବ୍ର ହୋଇଯାଏ, ଶୀଘ୍ର ହୋଇଯାଏ, ଯାହାଦ୍ୱାରା ଆପଣଙ୍କର ପାଣି ଶୀଘ୍ର ଶୁଖିଯାଏ।
0: ଆଜ୍ଞା,
1: ଫଳରେ ଫସଲରେ ମାନେ ଆର୍ଦ୍ରତାର ଅଭାବ ଦେଖାଯାଏ ବା ଆପଣଙ୍କର ଯେଉଁ ପତ୍ରର ଅଭାବ ଦେଖାଯାଏ, ପତ୍ର ମଡ଼ି ହୋଇଯାଏ, ଗଛ ଶୁଖିଯାଏ ଆଉ ଗଛର ଖାଦ୍ୟ ପ୍ରସ୍ତୁତି ମଧ୍ୟ ବାଧାପ୍ରାପ୍ତ ହୁଏ। ତେଣୁ ଶେଷରେ ଗଛର ବୃଦ୍ଧି ସମ୍ପୂର୍ଣ୍ଣ ରୂପେ କମିଯାଏ ବା ତାର ଗ୍ରୋଥ ଆଉ ହୋଇପାରେ ନାହିଁ।
0: ତ ଆଜ୍ଞା, ଏଇଟା ଫସଲର କେନ୍ତା ସମୟଥି ତାର ପ୍ରଭାବ ଟିକେ ଅତକା ପଡ଼ବା? ଆଜ୍ଞା
1: ଆଜ୍ଞା, ନିଶ୍ଚିତ ରୂପେ ଆପଣଙ୍କର ଫସଲରେ ଆପଣଙ୍କର ଫୁଲ ଆସିବା ବା ଦାନା ବାନ୍ଧିବା ସମୟ ଅତ୍ୟଧିକ ଗରମ ପ୍ରତି ବହୁତ ସମ୍ବେଦନଶୀଳ, ତେଣୁ ଏହି ସମୟରେ ଆପଣଙ୍କର ଫୁଲ ଗୁଡ଼ିକ ଶୁଖିଯାଏ କିମ୍ବା ସମୟ ପୂର୍ବରୁ ଝଡ଼ି ପଡ଼େ ଆଉ ଆପଣଙ୍କର ପରାଗ ସଂଗମ ବା ଯେଉଁଟାକୁ ଆମେ କହୁଛେ ପଲିନେସନ ପ୍ରକ୍ରିୟା ମଧ୍ୟ ଫେଲ୍ ମାରିଥାଏ, ଆପଣଙ୍କର ଗ୍ରୀଷ୍ମ ପ୍ରବାହ ଅଧିକ ହେଲେ ଆଉ ଆପଣଙ୍କର ତାପରେ ଆପଣଙ୍କର ଧାନ ବା ଦାନା ସୁପୃଷ୍ଟ ହୋଇପାରେ ନାହିଁ, ଏହାଦ୍ୱାରା ଆପଣଙ୍କର ପୂର୍ବରୁ ଗଛ ଯେତେ ଭଲ ବଢ଼ିଥିଲେ ମଧ୍ୟ ଶେଷରେ ଅମଳ ବହୁତ କମିଯାଏ।
0: ଆଜ୍ଞା, ଏଇଟାର ପ୍ରଭାବ ଆମର ପନିପରିବା କି ଫଲ ଚାଷ ଉପରେ ପଡ଼ୁଛି? ଆଜ୍ଞା,
1: ନିଶ୍ଚିତ ରୂପେ ଆପଣଙ୍କର ଉଦ୍ୟାନ କୃଷି ଫସଲ ଗୁଡ଼ିକ ଅଧିକ ତାପମାତ୍ରା ସହ୍ୟ କରିପାରନ୍ତି ନାହିଁ, ତେଣୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆପଣଙ୍କର ସନବର୍ଣ୍ଣ ବା ସୂର୍ଯ୍ୟକିରଣ ଜନିତ ପୋଡ଼ା ଚିହ୍ନ ଯୋଗୁଁ ଫଳର ଉପରିଭାଗ ନଷ୍ଟ ହୋଇଯାଏ, ଫଳ ଫାଟିଯାଏ ଆଉ ତାର ଆକାର ବିଗିଡ଼ିଯାଏ ଫାଟିଯିବା ହେତୁ, ଆଉ ଫଳ ଶୀଘ୍ର ପାଚିଯାଏ ସତ, କିନ୍ତୁ ଏହାର ଯେଉଁ ଗୁଣବତ୍ତା ଯାହା ତା ଯେଉଁ ଫଳର ଯେମିତି ମିଠା ହେଲା କି ଖଟା ହେଲା ତାର ଗୁଣବତ୍ତା ଖରାପ ହୋଇଯାଏ, ଏହାଦ୍ୱାରା ବଜାରରେ ଦର କମିଯାଏ ଏବଂ ସେଗୁଡ଼ିକ ଅଧିକ ଦିନ ସାଇତି ରଖି ହୁଏନି।
0: ଆଜ୍ଞା, ଏଇଟା ତ ଆପଣ ବୁଝାଲେ ଯେ ଯେନ୍ ଗ୍ରୀଷ୍ମ ପ୍ରଭାବ ହେଉଛେ ତାର ପ୍ରଭାବ କେନ୍ତା ଆମର ଫଲ ଚାଷ ଉପରେ, ଆମର ପନିପରିବା ଚାଷ ଉପରେ, ଆମର ଫସଲ ଉପରେ ପଡ଼ୁଛି ବୋଲିକରି। ଆଜ୍ଞା, ଆମେ ଯେନ୍ ମ୍ୟାଟ୍ ଚାଷ କରୁଛୁଁ ଆଜ୍ଞା,
1: ଆଜ୍ଞା
0: ସେ ମ୍ୟାଟ୍ ଉପରେ ଗ୍ରୀଷ୍ମ ପ୍ରଭାବର କାଣା ପ୍ରଭାବ ପଡ଼ୁଛି ଆଜ୍ଞା?
1: ନିଶ୍ଚିତ ଆଜ୍ଞା, ମାଟି ଉପରେ ମଧ୍ୟ ଏହାର ପ୍ରଭାବ ରହିଛି। ଆପଣଙ୍କର କ୍ରମାଗତ ଭାବେ ଉଚ୍ଚ ତାପମାତ୍ରା ଯୋଗୁଁ ମାଟିର ଆର୍ଦ୍ରତା ଶୁଖିଯାଏ, ଯାହାଦ୍ୱାରା ଆପଣଙ୍କର ବାରମ୍ବାର ପାଣି ଦେବାକୁ ପଡ଼େ ମାଟିରେ। ମାଟିରେ ଥିବା ଉପକାରୀ ଅଣୁଜୀବ ଯେଉଁମାନେ କି ଆପଣଙ୍କର ସାରକୁ ଗଛକୁ ଯୋଗାଇବାରେ ସାହାଯ୍ୟ କରନ୍ତି ସେମାନେ ମରିଯାଆନ୍ତି।

0: ଅତ୍ୟଧିକ ତାପମାତ୍ରା ଯୋଗୁଁ ଏହି ସ୍ଥିତି ଲାଗି ରହିଲେ ମାଟିର ଉର୍ବରତା ମଧ୍ୟ ଧୀରେ ଧୀରେ ହ୍ରାସ ପାଇଥାଏ।
1: ଆଜ୍ଞା, ତ ଏଇଟା ତ ଗଲା ଫସଲ ଉପରେ କାଣ ତାର ପ୍ରଭାବ ପଡୁଛି।
0: ଆଜ୍ଞା,
1: ଏବେ କହିଲେ ଆପଣ ଯେ ମ୍ୟାଟ ଉପରେ କାଣ ତାର ପ୍ରଭାବ ପଡୁଛେ ବୋଲିକିରି, ଆମେ ତ ଗୋରୁ ଗାଈ ଫୁଣି ରଖିଛୁ। ଆଜ୍ଞା,
0: ନିଶ୍ଚିତ।
1: ତ ଏଇ ଯେନ୍ ଆମର ଗୋରୁ ଗାଈ ହେଲା, ଯେନ୍ଟା ଆମେ ଗୃହପାଳିତ ପଶୁ ପକ୍ଷୀ ଘରେ ରଖିଛୁ, ତାର ଉପରେ ଗ୍ରୀଷ୍ମ ପ୍ରଭାବର କାଣା ତାର ପ୍ରଭାବ ପଡୁଛି?
0: ଆଜ୍ଞା, ନିଶ୍ଚିତ, ତାଙ୍କ ଉପରେ ମଧ୍ୟ ବି ଗ୍ରୀଷ୍ମ ପ୍ରଭାବର ପ୍ରଭାବ ରହିଛି। ଆପଣଙ୍କର ପ୍ରାଣୀମାନେ ଅତ୍ୟଧିକ ଗରମରେ ସେମାନଙ୍କର ଶରୀର ତାପମାତ୍ରା ନିୟନ୍ତ୍ରଣ କରିପାରନ୍ତି ନାହିଁ, ଯାହାକୁ କି ଆମେ ହିଟ୍ ଷ୍ଟ୍ରେସ୍ କହିଥାଉ। ଏହାଦ୍ୱାରା କ'ଣ ହୁଏ ନା, ଗାଈ ଗୋରୁମାନେ ଆପଣଙ୍କର ସେମାନେ ଯେଉଁ ଖାଦ୍ୟ ଖାଉଛନ୍ତି, ଯେଉଁଟା କୁଣ୍ଡା ହେଉ ଘାସ, ସେଇଟା ଖାଇବା କମେଇ ଦିଅନ୍ତି। ଆପଣଙ୍କର ତା ସହିତ ଦୁଗ୍ଧ ଉତ୍ପାଦନ ମଧ୍ୟ ବହୁ ମାତ୍ରାରେ କମିଯାଏ। ତାପରେ ପଶୁମାନଙ୍କର ଶ୍ୱାସକ୍ରିୟାରେ ଗତି ବଢ଼ିଯାଏ, ମାନେ ଶୀଘ୍ର ଶୀଘ୍ର ସେମାନେ ଶ୍ୱାସକ୍ରିୟା କରନ୍ତି ଆଉ ଅସ୍ଥିର ହୋଇପଡ଼ନ୍ତି। ଏହା ଦୀର୍ଘ ଦିନ ଧରି ରହିଲେ ସେମାନଙ୍କର ପ୍ରଜନନ କ୍ଷମତା ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ହାନି ଘଟିଥାଏ।
1: ଆଜ୍ଞା, ଆମେ ତ କୁକୁଡ଼ା ଫୁଣି ରଖୁଛୁ। ଆଜ୍ଞା,
0: ନିଶ୍ଚିତ। ଆଜ୍ଞା, କୁକୁଡ଼ା ବି ରଖୁଛନ୍ତି। ଆଜ୍ଞା,
1: ତ କୁକୁଡ଼ା ଚାଷ ଯେନ୍ ଚାଷୀ ଦାଦା ମା ଭାଇମାନେ କରୁଛନ୍ତି, ସେମାନେ ପୁଣି ଜାଣିବାକେ ଚାହିଁବେ ଯେ ଗ୍ରୀଷ୍ମ ପ୍ରଭାବ ସମୟଟି ଆମର କୁକୁଡ଼ା ଚାଷଟି କାଣା ତାର ସମସ୍ୟା ଦେଖାଯିବା?
0: ଆଜ୍ଞା, ଦେଖନ୍ତୁ, କୁକୁଡ଼ାମାନଙ୍କର ଆପଣଙ୍କର ଝାଳ ବାହାରିବା ଗ୍ରନ୍ଥି ନଥାଏ, ତେଣୁ ସେମାନେ ଗରମ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଗ୍ରୀଷ୍ମ ପ୍ରବାହ ସମୟରେ କୁକୁଡ଼ାମାନେ ଦାନା କମ୍ ଖାଇବେ ଆଉ ପାଣି ଅଧିକ ପିଅନ୍ତି। ତା ସହିତ ଆପଣଙ୍କର ଅଣ୍ଡା ଦେବା କ୍ଷମତା କମିଯାଏ, ଅଣ୍ଡାର ଆକାର ଛୋଟ ହୋଇଯାଏ, ଆଉ ଅଣ୍ଡାର ଯେଉଁ ଚୋପା ପତଳା ଆଉ ଖରାପ ହୁଏ। ସଠିକ୍ ଯତ୍ନ ନ ନେଲେ ଅଧିକ ଦିନ ଗରମ ଯୋଗୁଁ ବହୁ ସଂଖ୍ୟାରେ ମଧ୍ୟ କୁକୁଡ଼ା ମରିବାରେ ଲାଗନ୍ତି।
1: ଆଜ୍ଞା, ଏଇଟା ତ କୁକୁଡ଼ା ବିଷୟ ବୁଝେଇଦେଲେ। ଆଜ୍ଞା,
0: ନିଶ୍ଚିତ। ଆଜ୍ଞା,
1: ତ ଆମର ଚାଷୀ ଦୁଦା ମା ଭଉଣୀ ମାନେ ତ ବନ୍ଦ ଆଜିକାଲି ଖୋଲିକରି ମାଛ ଚାଷ ପୁଣି କରୁଛନ୍, ତ ଗ୍ରୀଷ୍ମ ପ୍ରଭାବର କାଣା ତାର କୁପ୍ରଭାବ ଅଛି ଆମର ମାଛ ଚାଷ ଉପରେ?
0: ଆଜ୍ଞା, ଠିକ୍, ଯେମିତି ଫସଲ ଆପଣଙ୍କର ଗାଈ ଗୋରୁ ପଶୁପାଳନ ବା ଆପଣଙ୍କର କୁକୁଡ଼ା ଚାଷ ହେଲା, ଠିକ୍ ସେହିଭଳି ଆପଣଙ୍କର ମାଛ ଚାଷ ଉପରେ ମଧ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ପଡ଼ିଥାଏ। ଆପଣଙ୍କର ପୋଖରୀର ତାପମାତ୍ରା ବଢ଼ିବା ଦ୍ୱାରା ପାଣିରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ କମିଯାଏ, ଫଳରେ ମାଛମାନେ ଅଣନିଶ୍ୱାସୀ ହୋଇ ଅସ୍ଥିର ହୁଅନ୍ତି ଆଉ କମ୍ ସକ୍ରିୟ ରୁହନ୍ତି। ସେମାନେ ଖାଦ୍ୟ ଖାଇବା କମାଇ ଦିଅନ୍ତି, ମାଛ ମରିଯିବାର ଆଶଙ୍କା ବଢ଼ିଯାଏ, ଆଉ ଏହା ସହିତ ଅଧିକ ଗରମ ଯୋଗୁଁ ପୋଖରୀରେ କ୍ଷତିକାରକ ଶୈବାଳ ମଧ୍ୟ ବୃଦ୍ଧି ପାଇଥାଏ।
1: ଏଇଟା ତ ଆପଣ ସମସ୍ୟାର କଥା କହିଲେ, ଯେନ୍ ସମସ୍ୟା ରହୁଛି ହେଲେ ସମାଧାନ ପୁଣି ଅଛେ।
0: ଆଜ୍ଞା,
1: ତ ଯେନ୍ ଗ୍ରୀଷ୍ମ ପ୍ରବାହ ସମୟ ଅଛି, ଆଜ୍ଞା, ଆମର ଚାଷୀ ଦାଦା ମା ଭଉଣୀ ମାନେ ତାଙ୍କର ଫସଲକେ କେନ୍ତା କରି ରକ୍ଷା କରିବେ? ଆଜ୍ଞା,
0: ଆପଣ ଭଲ ପ୍ରଶ୍ନ ପଚାରିଲେ। ତେଣୁ ଆପଣଙ୍କର ଚାଷୀ ଭାଇମାନେ ଏବେ କ'ଣ କରିବା ପାଇଁ ପଡ଼ିବ ତାଙ୍କୁ, ନା କ୍ଷେତରେ ଅଳ୍ପ ଅଳ୍ପ କରି ବାରମ୍ବାର ଜଳସେଚନ କରିବେ, ଯାହାଦ୍ୱାରା ପାଣି ନଷ୍ଟ ନହୋଇ ମାଟିରେ ବତର ବଜାୟ ରହିବ। ତାପରେ ଆପଣଙ୍କର ଜଳୀୟ ବାଷ୍ପୀକରଣ କମାଇବା ପାଇଁ ଆପଣଙ୍କର ସକାଳ ପାହାନ୍ତିଆ କିମ୍ବା ସନ୍ଧ୍ୟା ସମୟରେ ଜଳସେଚନ କରିବା ଆବଶ୍ୟକ।
1: ଆଜ୍ଞା,
0: ଆପଣ ପ୍ରଖର ଖରା ବା ଦ୍ୱିପହର ସମୟରେ ଅଧିକ ପାଣି ମଡ଼ାଇବା ଉଚିତ ନୁହେଁ। ଅଧିକ ପାଣି ସେହି ସମୟରେ ମଡ଼ାଇଲେ ତାଦ୍ୱାରା ଆପଣଙ୍କର ଗଛର ଚେର ନଷ୍ଟ ହୋଇଯାଇଥାଏ।
1: ତ ଆଜ୍ଞା, ଏଇଟା ତ ବତାଲେ ଆମର ଫସଲ ଉପରେ ତାର କାଣା ପ୍ରଭାବ ପଡ଼ବା, କେନ୍ତା କରି ରକ୍ଷା କର୍ମା ବୋଲିକରି। ତ ଇ ଗରମ ସହିବାର ଲାଗି,
0: ଆଜ୍ଞା,
1: ଆମର ଫସଲ ଯେନ୍ତା ଅତକା ଗରମ ସହି ପାର୍ବା,
0: ଆଜ୍ଞା,
1: ତାର ଲାଗି କାଣା ହେନ୍ତା କାଣା ପଦ୍ଧତି ଅଛେ କି? ଆଜ୍ଞା,
0: ନିଶ୍ଚିତ। ଆଜ୍ଞା, କେତେ ଗୁଡ଼ିଏ ସହଜ ଉପାୟ ମଧ୍ୟ ଆମେ ମାନିଲେ ଆମେ ଯେଉଁ ଫସଲ ଯେଉଁ ଅଧିକ ମାତ୍ରାରେ ଆମର ତାପ ସହ୍ୟ କରିପାରିବ। ପ୍ରଥମେ ହେଉଛି ଆପଣଙ୍କର ଆଚ୍ଛାଦନ ବା ମଲ୍ଚିଂ, ଯେଉଁଟାକୁ ଆମେ କହୁଛେ, ନଡ଼ା କିମ୍ବା ପଲିଥିନ୍ କିମ୍ବା ଆମର ଯେଉଁ ଫସଲର ଅବଶିଷ୍ଟାଂଶ ଯାହା ବି ରହୁଛି ସେଗୁଡ଼ାକ ମାଟି ଉପରେ ଯଦି ଆମେ ଘୋଡ଼ାଇ ଦେବା, ତାହେଲେ ମାଟିର ତାପମାତ୍ରା କମ୍ ରହିବ ଆଉ ଆପଣଙ୍କର ଜଳୀୟ ଅଂଶ ସଂରକ୍ଷଣ ହୋଇ ରହିବ। ଦ୍ୱିତୀୟରେ ଆପଣଙ୍କର ଛାୟା ଜାଲ, ଯେଉଁଟାକୁ ଆମେ ସେଡ୍ନେଟ୍ କହୁଛେ, ପନିପରିବା କିମ୍ବା ତଳିଘରାକୁ ପ୍ରଖର ଖରାରେ ରକ୍ଷା କରିବା ପାଇଁ ଏହାର ବ୍ୟବହାର କରାଯାଇପାରିବ। ଏହାଦ୍ୱାରା କ'ଣ ହୋଇଥାଏ ନା, ସୂର୍ଯ୍ୟଙ୍କର କିରଣ ସିଧାସଳଖ ଗଛ ଉପରେ ପଡ଼ିନଥାଏ। ତାପରେ ଆପଣଙ୍କର କିଛି ସ୍ପ୍ରେ ମଧ୍ୟ ରହିଛି, ଯେଉଁଟାକି ଆମେ ପତ୍ରରେ କରିପାରିବା। ଜଳୀୟ ବାଷ୍ପୀକରଣ ରଖିବା ପାଇଁ ଆପଣଙ୍କର କାୟୋଲିନ 3-5% କିମ୍ବା ପଟାସିୟମ ନାଇଟ୍ରେଟ 1-2% ଭଳି ପୋଷକ ତତ୍ତ୍ୱ, କିମ୍ବା ସେହିଭଳି ଆପଣଙ୍କର କିଛି ଅଣୁସାର ଯେମିତିକି ଜିଙ୍କ 0.5% କିମ୍ବା ବରନ 0.2% କୁ ପାଣିରେ ମିଶାଇ ଗଛ ପତ୍ରରେ ସ୍ପ୍ରେ କଲେ ଗଛ ଗରମ ସହ୍ୟ କରିବାର ଶକ୍ତି ବଢ଼ିଥାଏ। ତା ସହିତ ଆପଣଙ୍କର ଘାସ ନିୟନ୍ତ୍ରଣ, ଆପଣ ବିଲକୁ ଯଦି ସମ୍ପୂର୍ଣ୍ଣ ଘାସମୁକ୍ତ ରଖିବେ ତାହାଦ୍ୱାରା କ'ଣ ହେବ ନା, ଆପଣଙ୍କ ମାଟିର ସମସ୍ତ ପାଣି କେବଳ ଫସଲ ଦ୍ୱାରା ହିଁ ଉପଯୋଗ ହେବ ଆଉ ଘାସ ଦ୍ୱାରା ତାହା ନଷ୍ଟ ହେବ ନାହିଁ।
1: ତ ଆଜ୍ଞା, ଆମର ଯେନ୍ ଗାଈ ଗୋରୁ ଅଛନ୍, ଆଜ୍ଞା, କେନ୍ତା ଆମେ ଇ ଯେନ୍ ଗ୍ରୀଷ୍ମ ପ୍ରଭାବ ହଉଛି, ଆଜ୍ଞା,
0: ଆଜ୍ଞା,
1: ଆମର ଗାଈ ଗୋରୁମାନଙ୍କୁ କେନ୍ତା ଆମେ ସୁରକ୍ଷା ଦେଇ ପାର୍ମା?
0: ନିଶ୍ଚିତ ରୂପେ ଆପଣଙ୍କର ଗ୍ରୀଷ୍ମ ପ୍ରବାହ ସମୟରେ ଆପଣମାନଙ୍କର ପ୍ରାଣୀମାନଙ୍କର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ପଶୁମାନଙ୍କ ସିଧାସଳଖ ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ ଆପଣ ଛାଇ ପ୍ରଦାନକାରୀ ଚାଳିଆ କିମ୍ବା ଗଛ ମୂଳରେ ରଖନ୍ତୁ। ସେମାନଙ୍କୁ ସବୁବେଳେ ପ୍ରଚୁର ପରିମାଣରେ ସଫା ଏବଂ ଥଣ୍ଡା ପିଇବା ପାଣି ଯୋଗାଇ ଦେବେ।

0: ଦିନର ଗରମ ସମୟରେ ଖାଇବାକୁ ନଦେଇ ଆପଣ ଥଣ୍ଡା ସମୟ ଯେମିତିକି ସକାଳ ହେଲା କି ସନ୍ଧ୍ୟା ହେଲା ସେହି ସମୟରେ ଆପଣ ଦାନା ଦିଅନ୍ତୁ। ପଶୁମାନଙ୍କର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆପଣ ପାଣିରେ କିଛି ମାତ୍ରାରେ ଇଲେକ୍ଟ୍ରୋଲାଇଟ୍, ମିନେରାଲ୍ ମିଶ୍ରଣ ବା ଖଣିଜ ଲବଣ ବ୍ୟବହାର କରନ୍ତୁ। ସେମାନଙ୍କ ଶରୀରର ତାପମାତ୍ରା କମାଇବା ପାଇଁ ମଝିରେ ମଝିରେ ତାଙ୍କୁ ପାଣି ଛିଞ୍ଚନ୍ତୁ ଏବଂ ଗାଧୋଇ ଦିଅନ୍ତୁ।
1: ଆଜ୍ଞା, ଇଟା ତ ଗଲା ଗାଈ ଗୋରୁମାନଙ୍କର କେନ୍ତା କରି ଆମେ ସୁରକ୍ଷା କରିପାରମା।
0: ଆଜ୍ଞା,
1: ଆମେ ତ କୁକୁଡ଼ା ଚାଷ ପାଇଁ ତ କରୁଛୁ
0: ନିଶ୍ଚିତ ରୂପେ,
1: ଆଉ ଆମର ଚାଷୀ ଦୋଦାମାନେ କୁକୁଡ଼ା ଚାଷ କରୁଛନ୍, ସେମାନେ ବି ଜାଣିବାକେ ଚାହିଁବେ ଯେ କାଣା କାଣା ସେମାନେ ସତର୍କତା ଏନ୍ତା କରି ପାଳନ କରିବେ ଯେ ସେମାନେ କୁକୁଡ଼ା ଯେନ୍ଟା ଚାଷ କରୁଛନ୍ ଯେନ୍ ଉଦ୍ଦେଶ୍ୟ ନେଇକରି ସେଟା ସଫଲ ହେବା।
0: ଆଜ୍ଞା, ତେଣୁ କୁକୁଡ଼ା ଚାଷ କ୍ଷେତ୍ରରେ ଆପଣଙ୍କର ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଆପଣଙ୍କୁ କୁକୁଡ଼ା ଘର ଭିତରେ ଗରମ ଗ୍ୟାସ୍ ବାହାରି ଯିବା ପାଇଁ ଉତ୍ତମ ବାୟୁ ଚଳାଚଳର ବ୍ୟବସ୍ଥା କରିବା ପାଇଁ ପଡ଼ିବ। ଗରମ କମାଇବା ପାଇଁ ଆପଣଙ୍କର ଅଦା ପରଦା କିମ୍ବା ଛାତ ଉପରେ ପାଣି ସ୍ପ୍ରିଙ୍କ୍ଲର ବ୍ୟବହାର କରିବା ପାଇଁ ପଡ଼ିବ। ସବୁ ସମୟରେ ପର୍ଯ୍ୟାପ୍ତ ଥଣ୍ଡା ପାଣିର ପିଇବା ପାଣିର ସୁବିଧା ବ୍ୟବସ୍ଥା ଆପଣଙ୍କୁ କରିବା ପାଇଁ ପଡ଼ିବ। ତାପରେ ଗୋଟିଏ ଜାଗାରେ ଅଧିକ କୁକୁଡ଼ା ରଖିବା ଉଚିତ ନୁହଁ, ଏହାଦ୍ୱାରା କ'ଣ ହୋଇଥାଏ ନା ସେମାନଙ୍କ ମଧ୍ୟରେ ଗରମ ଜନିତ ଚାପର ପ୍ରଭାବ ଯେଉଁ ଅଧିକ ବଢ଼ିଥାଏ।
1: ଆଜ୍ଞା ଆଜ୍ଞା, ତ ମାଛମାନଙ୍କୁ କେନ୍ତା କରି ସୁରକ୍ଷା ଦେଇପାରମା?
0: ଠିକ୍ ଠିକ୍ ସେହିଭଳି ଆପଣଙ୍କର ମାଛମାନଙ୍କ କ୍ଷେତ୍ରରେ ଆପଣ ତାପମାତ୍ରାର ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ପୋଖରୀ ପାଣିର ଗଭୀରତା ବଜାୟ ରଖିବା ଉଚିତ। ପୋଖରୀରେ ଅଧିକ ଖାଦ୍ୟ ଦେବା ଉଚିତ ନୁହଁ, ଅଦ୍ରବଣୀୟ ଖାଦ୍ୟ ପାଣିର ଗୁଣବତ୍ତା ଖରାପ କରିଦିଏ। ତେଣୁ ପାଣି ଆପଣଙ୍କର ଅମ୍ଳଜାନର ସ୍ତର ଠିକ୍ ରଖିବା ପାଇଁ ଆପଣଙ୍କର ଏରେଟର ଚଲାନ୍ତୁ। ପୋଖରୀର ପାଣିକୁ ଥଣ୍ଡା ରଖିବା ପାଇଁ ସମୟ ସମୟରେ ବାହାରୁ ସଫା ଥଣ୍ଡା ପାଣି ମିଶାଇବା ଆବଶ୍ୟକ।
1: ଯା ହଉ ଆଜ୍ଞା, ଆପଣ ଏଇଟା ମନେ କଥା ମାନେ ଆମକେ ଜଣେଇଦେଲେ କେନ୍ତା କରି ଗ୍ରୀଷ୍ମ ପ୍ରବାହ ସମିଆତି ଆମର କୁକୁଡ଼ା ମନ୍କେ, ଆମର ମାଛ ମନ୍କେ, ଆମର ଗାଈ ଗୋରୁ ମନ୍କେ, ଆମର ଫସଲକେ କେନ୍ତା କରି ଆମେ ରକ୍ଷା କର୍ମା।
0: ଆଜ୍ଞା,
1: ତ ଆଜ୍ଞା ଦେଖ୍ବାକେ ଗଲେ ବୋଲନ୍ ତ ଇ ସବୁ ଚାଷ କର୍ବାର ମୂଲେ ଚାଷୀ ରାକା ହାତ ଅଛି।
0: ଆଜ୍ଞା,
1: ଚାଷୀ ଭାଇ ଯଦି ନିଜେ ସତର୍କ ନାଇଁ ରହେବା ଆରୁ ଚାଷୀ ଭାଇ ଯଦି ଅଣଦେଖା କରବା ଯେନ୍ ଗ୍ରୀଷ୍ମ ପ୍ରଭାବକେ ବୋଇଲେ,
0: ଆଜ୍ଞା,
1: ଯେତେ ଚାଷ କଲେ କି ଯେତେ ଫସଲ କଲେ କି କାଁଟା କଲେ ତାର କିଛି ମୂଲ୍ୟ ନାଇଁ ରହେ।
0: ଆଜ୍ଞା,
1: ତ ଆମର ଚାଷୀ ଦାଦା ନିଜକେ କେନ୍ତା କରି ସେମାନେ ସୁରକ୍ଷା ଦେବେ ଇ ଯେନ୍ ଗ୍ରୀଷ୍ମ ପ୍ରଭାବ ସମିଆଥି ସେ ବିଷୟଥି ଦୁଇ ପଦ ବୁଝେଇ ଦିଅ।
0: ଆଜ୍ଞା, ଦେଖନ୍ତୁ ଆପଣଙ୍କର ଚାଷୀମାନେ ତ ନିଜେ ସତର୍କ ହେବା ଦରକାର, ତା ସହିତ ଆପଣଙ୍କର ଜନସାଧାରଣ ମଧ୍ୟ ଏଇ ଗ୍ରୀଷ୍ମ ପ୍ରବାହର ପ୍ରଭାବରେ ସମସ୍ତେ ମଧ୍ୟ ଏଥିରେ ସମ୍ପୃକ୍ତ ଅଟନ୍ତି। ତେଣୁ ଆମେ ଚାଷୀ ଭାଇଙ୍କୁ ବିଶେଷତଃ କହିବା କି ଆପଣ ନିୟମିତ ଭାବେ ପାଣିପାଗ ଭିତ୍ତିକ କୃଷି ପରାମର୍ଶକୁ ଅନୁସରଣ କରନ୍ତୁ। ଆପଣଙ୍କର ଗ୍ରୀଷ୍ମ ପ୍ରବାହ ବା ଅଂଶୁଘାତ ଜନିତ ଚେତାବନୀ ପ୍ରତି ସତର୍କ ରୁହନ୍ତୁ। ଆପଣ ଦ୍ୱିପ୍ରହର ସମୟରେ ବିଶେଷ କରିକି ଆପଣଙ୍କର ଦିନ 12-3 ମଧ୍ୟରେ ବାହାରେ କଠିନ ପରିଶ୍ରମ ଜନିତ କାମ କରନ୍ତୁ ନାହିଁ। ଯଦି କୌଣସି ଜରୁରୀ କାମ ଥାଏ ତେବେ ଟୋପି କିମ୍ବା ଛତା ବ୍ୟବହାର କରନ୍ତୁ ଏବଂ ବାହାରେ କାମ କରିବା ସମୟରେ ମୁଣ୍ଡ ବେକ ମୁହଁ ହାତ ଗୋଡ଼ରେ ଓଦା କପଡ଼ା ପକାନ୍ତୁ। ଆଉ ଶ୍ୱାସ ନ ଲାଗିଲେ ମଧ୍ୟ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଯେତେ ସମ୍ଭବ ଅଧିକା ଏବଂ ବାରମ୍ବାର ପାଣି ପିଅନ୍ତୁ। ଆଉ ଆପଣଙ୍କର ଜନସାଧାରଣଙ୍କ ପାଇଁ କହିଲେ ଖରାରେ ବାହାରକୁ ଯିବା ସମୟରେ ସନ୍ଗ୍ଲାସ୍, ଚଷମା, ଛତା, ଟୋପି, ଜୋତା କିମ୍ବା ଚପଲ ନିଶ୍ଚିତ ବ୍ୟବହାର କରିବା ଆବଶ୍ୟକ। ଆଉ ଆପଣଙ୍କର ମଦ୍ୟପାନ ବା ଚା, କଫି ଏବଂ ଗ୍ୟାସ୍ ଯୁକ୍ତ କୋଲ୍ଡ ଡ୍ରିଙ୍କ୍ସ ଏହିସବୁ ଗରମ ଗ୍ରୀଷ୍ମ ପ୍ରବାହ ସମୟରେ ପିଅନ୍ତୁ ନାହିଁ। ଏହା କ'ଣ କରିଥାଏ ନା ଶରୀରରୁ ଜଳୀୟ ଅଂଶ କମାଇ ଦେଇଥାଏ।
1: ଆଜ୍ଞା,
0: କିନ୍ତୁ ତା ବଦଳରେ ଆପଣ କ'ଣ ପିଇପାରିବେ ନା ଆପଣଙ୍କର ଜଳୀୟ ଅଂଶ ବଜାୟ ରଖିବା ପାଇଁ ORS ପିଇପାରିବେ, ଘରେ ପ୍ରସ୍ତୁତ ଲସି ପିଇପାରିବେ, ତୋରାଣି ପିଇପାରିବେ, ଲେମ୍ବୁ ପାଣି ପିଇପାରିବେ, ଘୋଳ ଦହି ପିଇପାରିବେ। ତେଣୁ ଏହିସବୁ ପିଇଲେ ଆପଣଙ୍କର ଗ୍ରୀଷ୍ମ ପ୍ରବାହର ଯେଉଁ ପ୍ରଭାବଟା କିଛି ମାତ୍ରାରେ ଆପଣଙ୍କର ହାନି ଘଟିଥାଏ।
1: ଆଜ୍ଞା,
0: ତା ସହିତ ଆପଣଙ୍କର ଅଂଶୁଘାତ ବା ଗରମ ଜନିତ ବାତ କିମ୍ବା ଚର୍ମରେ ନାଲି ବାହାରିବାର ଲକ୍ଷଣ ଯେପରିକି ଦେହ ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ଅତ୍ୟଧିକ ଝାଳ ବହିବା କିମ୍ବା ଚେତାଶୂନ୍ୟ ହେବା ପ୍ରତି ନଜର ରଖନ୍ତୁ। ଯଦି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ।
1: ତ ଆଜ୍ଞା, ଯେଉଁ ଯେଉଁ ଦ୍ୱିପଦ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଆମର ଶ୍ରୋତାମାନଙ୍କୁ କାଣା ବାର୍ତ୍ତା ଦେବାକୁ ଚାହିଁବେ ବାର୍ତ୍ତା ଟିକେ ଦେଇଦିଅନ୍ତୁ।
0: ଆଜ୍ଞା, ନିଶ୍ଚିତ ଆପଣଙ୍କର ଗ୍ରୀଷ୍ମ ପ୍ରବାହ ଏବେ ଏକ ନିୟମିତ ଜଳବାୟୁ ସମସ୍ୟା ପାଲଟିଛି, କିନ୍ତୁ ସଠିକ୍ ସମୟରେ ଉପଯୁକ୍ତ ପରିଚାଳନା ଦ୍ୱାରା ଏହାର ପ୍ରଭାବକୁ ବହୁ ପରିମାଣରେ ଆମେ କମ୍ କରିପାରିବା। ତେଣୁ ନିଜର ଚାଷୀ ଭାଇଙ୍କୁ କହିବି କି ନିଜର ଫସଲକୁ ସୁରକ୍ଷିତ ରଖନ୍ତୁ, ଗୋରୁ ଗାଈଙ୍କର ଯତ୍ନ ନିଅନ୍ତୁ, ଜଳର ସଠିକ୍ ପରିଚାଳନା କରନ୍ତୁ, ସଦା ସର୍ବଦା ପାଣିପାଗ ସୂଚନା ପ୍ରତି ସତର୍କ ରୁହନ୍ତୁ। ଆଉ ଆଜିର ଏହି କାର୍ଯ୍ୟକ୍ରମ ଶୁଣୁଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣମାନେ ସୁରକ୍ଷିତ ରୁହନ୍ତୁ ଏବଂ ଜଳବାୟୁ ଅନୁକୂଳ ଚତୁର ଚାଷ କରନ୍ତୁ। ତେଣୁ ମୁଁ ମଧ୍ୟ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଧନ୍ୟବାଦ ଜଣାଉଛି ଯିଏ ମୋତେ ଚାଷୀଭାଇଙ୍କ ଉଦ୍ଦେଶ୍ୟରେ ଏହି କଥାଗୁଡ଼ିକ ରଖିବା ପାଇଁ ସୁଯୋଗ ପ୍ରଦାନ କଲେ।
1: ତ ଯାହା ହଉ ତାପସ ଆଜ୍ଞା, ଏଜ ଆପଣ ଆମର ବୈଠକ ଆଇଲେ, ଆରୁ ଗ୍ରୀଷ୍ମ ପ୍ରଭାବର କାଣା ପ୍ରଭାବ ପଡ଼ୁଛେ ଆର୍ କେନ୍ତା କରି ତାର୍ ମୁକାବିଲା କରିପାର୍ମା ସେ ବିଷୟଥି ଆପଣ ଆମର୍ ସଙ୍ଗେ ଆଲୋଚନା କଲେ। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ

0: ଏବଂ ସତର୍କତାମୂଳକ ପଦକ୍ଷେପ ବିଷୟଟି ଆଲୋଚନା କରିଥିବାରୁ ସେଥିର୍ଲାଗି ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
1: ଶୁଣିଲି ବାବୁ
0: ଭାଇ,
1: ଯେଡ଼େ ସୁନ୍ଦରା କରି ପଚାରିଦେଲୁ ଆଜ୍ଞା, ପୁଣି ସେଡ଼େ ସୁନ୍ଦରା କରି କହିଲେ
0: ଯେ ଆଜ୍ଞାର କଥାକେ ମାନିକରି ଆମକେ ସତର୍କ ହେବାକେ ପଡ଼ବା। ହେଁ, ତ ତୋର ମୋର ତରଫନୁ ଆଜ୍ଞାକେ ଧନ୍ୟବାଦ ଉଠେଇ ଦେମା।
1: ତ ସମୟ ସରିଗଲେ ତ ଆମେ ବୈଠକ ଶେଷ କରିବାକୁ
0: ପଡ଼ବା।
1: ତ ବୈଠକ ଶେଷ କରାର ଆଗ୍ନୁ ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭଣୀ ମାନକେ, ମୁଇଁ ଯୁଗେ ଦଦା
0: ଆର୍ ମୁଇଁ ଲେଖୁ ଦଦା,
1: ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତ ଗଜଲ କ୍ରମରେ କେତୋଟି ଗୀତ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ସୋନୁ ନିଗମ। ଶିଳ୍ପୀ ଗାଇଛନ୍ତି ଫୈଦ ଅନୱାରଙ୍କ ରଚନାରୁ, ସ୍ୱର ସଂଯୋଜନା ନିଖିଳ ବିନୟ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା। ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।

ପ୍ରଜର୍ଗଲୁ ଆଞ୍ଚଳିକ ଗୀତକ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ ଗାନ୍ ରିଲିକରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।

0: ସେ କଦମ୍ବ ଗଛରେ ଗୋଟିଏ ହେଲେ ଫୁଲ ଫୁଟିଲାନି।
1: କଦମ୍ବିନୀ,
0: ତୁଳସୀ ମୂଳରେ ପାଣି ଦେଲା ପରି ପ୍ରତିଦିନ ତ ମୁଁ ପାଣି ଢାଳିଛି, ପ୍ରତିଟି ମୁହୂର୍ତ୍ତରେ ମୁଁ ଅପେକ୍ଷା କରିଛି ଫୁଲ ଫୁଟିବ, କିନ୍ତୁ
1: ବୁଝୁଛି। 30 ବର୍ଷ ଧରି ଗୋଟିଏ ଫୁଲର ବାସ୍ନା ପାଇଁ ସେଇ ଶିଶୁ କଦମ୍ବ ଚାରାର ତୁମେ ଯେଉଁ ଯତ୍ନ ନେଇଛ,
0: ସେଦିନର କଦମ୍ବ ଚାରାରେ ଆଜି ଶାଖା ପ୍ରଶାଖା ମିଳିଛି, ଦିନକୁ ଦିନ ତାର କଳେବର ବଢ଼ିବାରେ ଲାଗିଛି, ହେଲେ ଫୁଲ ଫୁଟୁନି କି କଦମ୍ବ ଫୁଲର ବାସ୍ନାରେ ଦିଗ ଚହଟୁନି।
1: ଛାୟା ତ ଦେଇପାରୁଛି,
0: କିନ୍ତୁ ମୁଁ ଯାହାର ପ୍ରଶସ୍ତ ଛାତିରେ 30ଟି ବସନ୍ତର ମଳୟ କାମାତୁର ହୋଇ ପ୍ରବାହ କଲେ, ତାର ପ୍ରତିଦାନରେ ତାଠୁ ମୁଁ ପାଇଲି କଣ? ନାରୀ ଜୀବନରେ ଶୂନ୍ୟତା ଛଡ଼ା ଆଉ ତ କିଛି ନୁହେଁ।
1: ଶୂନ୍ୟତା ଯଦି ଭାଗ୍ୟରେ ଲେଖା, ଆମେ ଦୋଷ ଦେବା କାହାକୁ?
0: ମେଳକ ଯଦି ରାଜଯୋଟକ, ଭାଗ୍ୟ କିପରି ପ୍ରତିବନ୍ଧକ ହେବ?
1: ତମେ ତ ଜାଣ କାଦମ୍ବିନୀ, ଗୋଟାଏ ପରେ ଗୋଟାଏ ସ୍ପେଶାଲିଷ୍ଟ ସହିତ କନସଲ୍ଟ କରିଛି, ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛି, ତାପରେ ବି
0: କଦମ୍ବ ଫୁଲର ବାସ୍ନା ପାଇଲନି।
1: ସେଇଥିପାଇଁ ତ କହୁଥିଲେ ଅନାଥାଶ୍ରମରୁ ପିଲାଟିଏ ଆଣି ତାକୁ ନିଜର କରିନେବା।
0: ଅନାଥାଶ୍ରମର ସେଇ ପିଲାଟି ଆମ ମୁହଁରେ ମୁଖାଗ୍ନି ଦେବ, ଆମକୁ ପିଣ୍ଡଦାନ କରିବ, ସମାଜ ଜାଣିବ ଆମର ମୋକ୍ଷ ପ୍ରାପ୍ତି ହେଲା। ଏଇଥିପାଇଁ ତ
1: କେବଳ ଆମର ନୁହେଁ, ପିତୃପୁରୁଷଙ୍କ ମଧ୍ୟ।
0: ହେଲେ ସେଥିରେ କ'ଣ ମୋର ମାତୃତ୍ୱର ପୂର୍ଣ୍ଣତା ଅନୁଭବ କରିପାରିବି? ତୁମେ କ'ଣ ସ୍ୱୀକାର କରିପାରିବ ସେଇ ସନ୍ତାନ ପ୍ରକୃତରେ ତୁମରି ଔରସରୁ ଜାତ?
1: ଓ କାଦମ୍ବିନୀ, ତମେ କାହିଁକି ଶାସ୍ତ୍ରକୁ ଭୁଲି ଯାଉଛ? ଅପୁତ୍ରସ୍ୟ ଗୃହମ୍ ଶୂନ୍ୟମ୍, ଜଣେ କାହାରିକୁ ଆମେ ଆଦରି ନେଲେ କ୍ଷତି କ'ଣ?
0: ତୁମେ କାହିଁକି ଭୁଲି ଯାଉଛ ପ୍ରଣବ, ଭାର୍ଯ୍ୟା କିଂ କାର୍ଯ୍ୟମ୍ ଯଦି ନାସ୍ତି ପୁତ୍ର।
1: ତୁମେ ତାହେଲେ ମୋ ପୌରୁଷ ପ୍ରତି ଉପହାସ କରୁଛ, ନୁହେଁ?
0: ନା ନା, ଉପହାସ ନୁହେଁ। ଗଲା 30 ବର୍ଷ ଧରି ମୁଁ ତୁମ ସହିତ କେବଳ ସହଯୋଗ କରିଛି ପ୍ରଣବ, ସହଯୋଗ କରିଛି।
1: ମୁଁ ତ କେବେ ଅସହଯୋଗ କରିନି।
0: ସେ ନେଇ ମୁଁ କ'ଣ କେବେ ଅଭିଯୋଗ କରିଛି?
1: ତେବେ ବିବାହର 30 ବର୍ଷ ପରେ ଆଜି ହଠାତ୍ ଏସବୁ ଅବାନ୍ତର ଭାବନା ତୁମ ମୁଣ୍ଡକୁ ଘାରୁଛି କାହିଁକି?
0: 30 ବର୍ଷ ତା ପୂର୍ବରୁ ମୁଁ ଥିଲି ଏକ ମୁକ୍ତ ଆକାଶର ବିହଙ୍ଗୀ।
1: ପ୍ରସ୍ତାବ ଆସିଲା ବିହଙ୍ଗୀ ହେବ ବନ୍ଦିନୀ,
0: ସାଂସାରିକ ବନ୍ଧନରେ ବନ୍ଦିନୀ,
1: ସାଂସାରିକ ଜୀବନ ବିହଙ୍ଗ ବିହଙ୍ଗୀ, ମୟୂର ମୟୂରୀ, ହରିଣ ହରିଣୀ, ପୁରୁଷ ନାରୀ ସମସ୍ତେ ସେଇ ସାଂସାରିକ ବନ୍ଧନରେ ବନ୍ଦୀ।
0: ତାପରେ ସମସ୍ତେ ଦେଖନ୍ତି ସ୍ୱପ୍ନ, ନିଡ ରଚିବାର ସ୍ୱପ୍ନ,
1: ନିଡ ଖର ସଂସାର।
0: ମୁଁ ବି ଦେଖୁଥିଲି ସେଇ ସ୍ୱପ୍ନ, ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣ ସମୟରେ ନବବଧୁ ସାଜି ଅଣ୍ଟା ନୁଆଇ ମନ୍ଥର ଗତିରେ ଆଗେଇ ଆସୁଥିବା ବେଳେ ସେହେନାଇର ମଙ୍ଗଳ ବାଜଣ ପରିବର୍ତ୍ତେ ମୋରି କାନରେ ଶୁଭୁଥିଲା ସେଇ ଅନାଗତର କୁଆ କୁଆ ରାବ, ଖିଲି ଖିଲି ହସ, ମା ମା ଡାକ,
1: ତୁମରି ଜଠରରେ ମୋରି ସନ୍ତକ,
0: ତୁମ ପରି ମୁହଁ ଆଖି ବଳିଷ୍ଠ ବାପୁ, ତୁମରି ସ୍ମାରକୀକୁ 10 ମାସ ଗର୍ଭରେ ବହନ କରିବାର ଗୌରବ ମୋତେ ପାଗଳିନୀ କରିଥିଲା ପ୍ରଣବ।
1: ସେଇ ଅନାଗତର କୁଆ କୁଆ ରାବରେ ଫୁରି ଉଠୁଥିବ ଏ ଘର,
0: ଭୁଲି ଯାଉଥିବି ମୋର ପ୍ରସବ ବେଦନା।
1: କାଦମ୍ବିନୀ,
0: ଶୁକ୍ଳ ପକ୍ଷରେ ଚାନ୍ଦ ପରେ ଦିନକୁ ଦିନ ସେ ବଢ଼ୁଥିବ,
1: ଟିକି ଟିକି ପାଦରେ ତାର ଶକ୍ତି ସଞ୍ଚାର ହେବ, ସେ ଠିଆ ହେବ, ଉଠି ପଡ଼ି ଚାଲିବା ଶିଖିବ, ତୁମକୁ ମା ମୋତେ ବାପା ବୋଲି ଡାକିବ,
0: ଦୁହେଁ ଦୁଇ ପାଖରେ ରହି ହାତ ଧରି ଚାଲିଥିବା,
1: ହଠାତ୍ ହାତ ଛଡ଼େଇ ଆମକୁ ପଛରେ ପକେଇ ସେ ଆଗକୁ ଆଗକୁ ଧାଇଁ ଯିବ,

0: ପୁତ୍ରର ଜନନୀ ହେବା ପାଇଁ ସତ ପୁତ୍ରଙ୍କୁ ଜନ୍ମ ଦେବାର ବେଦନା ସହ ଯେଉଁ ଆନନ୍ଦ ତାହା କେବଳ ଅନୁଭବ କରିଛନ୍ତି ମାତା ଗାନ୍ଧାରୀ।
1: କିନ୍ତୁ ଜଣେ ବି ରହିଲେନି ଅନ୍ଧ ଧୃତରାଷ୍ଟ୍ର ବା ମାତା ଗାନ୍ଧାରୀଙ୍କ ପାଇଁ। କିଏ ଦେଲା ମୁଖାଗ୍ନି, କି କଲା ପିଣ୍ଡ ଦାନ? କେବଳ କୁରୁକ୍ଷେତ୍ରରେ ଅର୍ଜୁନର ଅଗ୍ନି ବାଣରେ ଦଗ୍ଧ ଚିତାକୁ ନିରୀକ୍ଷଣ କରୁଥିଲେ ମାତୁଳ ଶକୁନି, କାହାକୁ ପାଇଲେ?
0: ସେ ସବୁ ଥିଲା ନିୟତିର କୁଟ।
1: ତେଣୁ ମୁଁ କହୁଛି ପରି ନିଅ, ଆଦରି ନିଅ ୟାଙ୍କ ଭିତରୁ ଜଣକୁ। ନ ହୁଅ ତୁମେ ଗାନ୍ଧାରୀ, ନ ହୁଅ ତୁମେ ଯଶୋଦା ବା ଦେବକୀ, ମା ହୋଇ ବଞ୍ଚି ରହିବ ତ?
0: ପ୍ରାଣ, ବୟସ ଖସି ଖସି ଯାଉଛି, କୋଉ ମୁହୂର୍ତ୍ତରେ ସୂର୍ଯ୍ୟ ପାହାଡ଼ କୋଣରେ ଅସ୍ତ ଯିବେ, ତାପରେ ଆଉ ବଞ୍ଚିବାର ସ୍ୱାଦ ରହିଲା କୋଉଠି? ଯିଏ ଦେଖିଥିଲା ସ୍ୱପ୍ନ ଏକ ସତ ପୁତ୍ରଙ୍କୁ ଜଠରରେ ସ୍ଥାନ ଦେବା ପାଇଁ, ପୋଷ୍ୟ ପୁତ୍ର ଗ୍ରହଣ କରିବା ପାଇଁ, ତୁମେ ତାକୁ ଆଉ ବାଧ୍ୟ କର ନା ପ୍ରଣବ। ସେଥିରେ ସେ କେବେ ହେଲେ ନାରୀତ୍ୱର ପୂର୍ଣ୍ଣତା ଅନୁଭବ କରିପାରିବନି।
1: ମୋର ପୌରୁଷ ପ୍ରତି ଇଏ ତୁମର ଉପହାସ?
0: ନା ନା, ସୂଚେଇ ଦଉଛି ଯାହା ପ୍ରତ୍ୟେକ ନାରୀ ଚାହାନ୍ତି।
1: କିନ୍ତୁ କାହିଁକି ଭୁଲି ଯାଉଛ, ମୁଁ ବି ଜଣେ ବାପ, ମୋରି ଔରସରୁ ଜନ୍ମିତ ସନ୍ତାନ ଏବେ ବି ଜୀବିତ।
0: କଣ କହିଲ, ତୁମରି ଔରସରୁ ଜନ୍ମିତ ସନ୍ତାନ?
1: କାଦମ୍ବିନୀ, ହଁ ହଁ କାଦମ୍ବିନୀ, ମୋରି ଔରସରୁ ଜନ୍ମିତ ସନ୍ତାନ ଆଲୋକ।
0: କୋଉ ଅନାଥ ଆଶ୍ରମରେ ବଢୁଛି ଆଲୋକ? କେତେ ବର୍ଷ ହେଲା ତାକୁ? ତାର ମା କିଏ? ଏକଥା ତ ତମେ ମୋତେ କେବେ ବି କହିନ।
1: ଅବକାଶ ପାଇନି।
0: ଏ କୁହ ନା, ତୁମ ଆଲୋକର ମା କିଏ?
1: 3 ବର୍ଷ ତଳେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ମୋର ଜୀବନ ପରିଧିକି ଆସିଥିଲା ମାଳା।
0: ବା ଚମତ୍କାର, ଆମ ବିବାହର 27 ବର୍ଷ ପରେ ଯେତେବେଳେ ତୁମେ 50 ବର୍ଷ ଟପି ସାରିଥିଲ।
1: ମୋତେ ବିଶ୍ୱାସ କର କାଦମ୍ବିନୀ, ସେ ଥିଲା ମୋର ଏକ ଦୁର୍ବଳ ମୁହୂର୍ତ୍ତ। ସରକାରୀ କାମରେ ମୁଁ ଯାଇଥିଲି ହରିଶଙ୍କର।
0: ଓ, ତାହେଲେ ସେଇ ବଣ ପାହାଡ଼ ଘେରା ଝରଣା କୂଳରେ ହରିଶଙ୍କରଙ୍କୁ ସାକ୍ଷୀ ରଖି ମାଳାର ବରଣମାଳା ତୁମେ ଗ୍ରହଣ କରିଥିଲ, ଘରକୁ ନେଇ ଆସିଲନି? କାଳେ ମୁଁ ପ୍ରତିବାଦ କରିବି, ଏଇ ଭୟରେ ନା?
1: ସତ୍ୟକୁ ତୁମେ ପରିହାସ କରନି କାଦମ୍ବିନୀ, ଅନ୍ତତଃ ସ୍ତ୍ରୀ ହିସାବରେ ସ୍ୱାମୀ ସହିତ କିଛିଟା ସାଲିସ କରିବାର ଚେଷ୍ଟା କର।
0: ସେଇ କଥା ତ ମୁଁ କହୁଛି, ମାଳା ଆସିଥାନ୍ତା, ଏଇ ଘରେ ମୋ ଛୋଟ ଭଉଣୀ ପରି ରହିଥାନ୍ତା, ଛୁଆ ପିଲାଙ୍କ କୋଳାହଳରେ ଏ ଘରଟା ଫାଟି ପଡୁଥାନ୍ତା।
1: ସେମିତି କରିଥିଲେ ହୁଏତ ମୁଁ ତୁମ ପ୍ରତି ଅନ୍ୟାୟ କରିଥାନ୍ତି।
0: ମତେ ଲୁଚେଇ ଆଉ ଏକ ଝିଅକୁ ପ୍ରେମ କରିବାରେ ନ୍ୟାୟଟା କୋଉଠି ରହିଲା ତ ମୁଁ ଜାଣିପାରୁନି।
1: ଥରେ ମୁଁ ତୁମକୁ କହିସାରିଛି କାଦମ୍ବିନୀ, ମାଳା ସହିତ ମୋର ପ୍ରଥମ ଦେଖା ଏକ ଦୁର୍ବଳ ମୁହୂର୍ତ୍ତରେ।
0: ସେଇ ଦୁର୍ବଳ ମୁହୂର୍ତ୍ତରେ ତୁମେ ଯାହାକୁ ଆପଣାର କରିନେଲ, ମୁଁ ତାକୁ ପର ବୋଲି ଭାବିବି ଏକଥା ତୁମେ ଚିନ୍ତା କରିପାରିଲ କିପରି? ହୁଏତ ପ୍ରଥମେ କିଛିଟା ପ୍ରତିବାଦ କରିଥାନ୍ତି, ତାପରେ ତୁମ ପାଇଁ, ତୁମର ସୁଖ ଶାନ୍ତି ପାଇଁ ସବୁକିଛି ମାନି ଯାଇଥାନ୍ତି।
1: ସନ୍ଦେହର କୁହୁଡ଼ି ଭିତରେ ସେତେବେଳେ ମୁଁ ତୁମ ପାଖରେ କିଛି ପ୍ରକାଶ କରିବାର ସାହସ ହରାଇ ବସିଥିଲି କାଦମ୍ବିନୀ, କିନ୍ତୁ ଆଜି ଆଜି ପ୍ରକୃତ ସତ୍ୟକୁ ତୁମ ଆଗରେ ପ୍ରକାଶ କରିବାକୁ ଯାଉଛି। ଯଦି ତୁମେ ଗ୍ରହଣ କରିବ, ହୁଏତ ତୁମେ ଦେଇପାର ଏହାକୁ ଏକ ଅବୈଧ ପ୍ରେମର ଆଖ୍ୟା, କିନ୍ତୁ ଆମର ମିଳନ ଥିଲା 2 ନିଷ୍କପଟ ଶରୀର ଓ ପବିତ୍ର ଆତ୍ମାର, ତାରି ସ୍ମାରକୀ ଆଲୋକ।
0: ନା ନା, ସେ ଆଲୋକ ସତ୍ୟ ନୁହେଁ।

0: ସେ ଆଲୋକ ମୋ ଜୀବନର ଅନ୍ଧକାରକୁ ଦୂର କରିପାରିବନି। ସେ ମୋ ଗର୍ଭଜାତ ସନ୍ତାନ ନୁହେଁ। ତା ପାଇଁ ମୁଁ ପ୍ରସବ ବେଦନା ଅନୁଭବ କରିନି। ସେ ମୋତେ ମୁଖାଗ୍ନି ଦେଇପାରିବନି। ପିଣ୍ଡ ଦାନ କଲେ ମୁଁ ବା ପିତୃପୁରୁଷ କେହି ପାଇବେନି।
1: କିନ୍ତୁ ମୁଁ ଯେ ସ୍ୱୀକାର କରୁଛି, ଆଲୋକ ମୋର ସନ୍ତାନ, ମୋରି ରକ୍ତ।
0: ତୁମରି ରକ୍ତର, ତୁମରି ପୌରୁଷର ସନ୍ତକ ଆଲୋକ। ପ୍ରଣବ, ଯଦି ଏହା ସତ୍ୟ, ଆଉ ଏକ ସତ୍ୟକୁ ତୁମେ ଭୁଲିଗଲ କେମିତି? ତୁମ ଔରସ ଜାତ ସନ୍ତାନକୁ ଛଠରରେ 10 ମାସ ବହନ କରିବାର ଶକ୍ତି ମୋର ଥିଲା। ସେ ସୁଯୋଗ ତୁମେ ମୋତେ କାହିଁକି ଦେଲନି? କାହିଁକି ଜୀବନ ସାରା ତୁମେ ମୋତେ ସନ୍ଦେହର ଜାଲରେ ବାନ୍ଧି ରଖିଲ? ହୁଏତ ସେଦିନ ମୋର ନାରୀ ଜୀବନର ଚରମ ତୃପ୍ତି ପାଇଥାନ୍ତି। ବୈଧ ହଉ ବା ଅବୈଧ ହଉ, ତୁମରି ଔରସରୁ ଅନ୍ୟ ଏକ ଜନନୀ ଗର୍ଭର ଭ୍ରୂଣ ଯଦି ମୋରି ଚଠରରେ ପୂର୍ଣ୍ଣାଙ୍ଗ ହୋଇ ଜନ୍ମଲାଭ କରିଥାନ୍ତା। ପ୍ରଣବ, ଦେଖୁଛ ପଶ୍ଚିମ ଆକାଶର ସୂର୍ଯ୍ୟ ଧୀରେ ଧୀରେ ଡୁବିବାକୁ ଯାଉଛନ୍ତି। ଆକାଶ ବିପର୍ଣ୍ଣ ହେବାକୁ ବସିଲାଣି। ସୂର୍ଯ୍ୟ ଡୁବି ଗଲା ପରେ କଣ ହେବ ପ୍ରଣବ?
1: ଅନ୍ଧାର, କେବଳ ଅନ୍ଧାର।
0: ଆମେ ଆଉ କେହି କାହାକୁ ଦେଖିପାରିବାନି ନା?
1: ଅନ୍ତତଃ ଆଲୋକ ଆସିବା ପର୍ଯ୍ୟନ୍ତ।

0: ସେ ଲୋକ ଆସିବନି
1: ନା ସେମିତି ତୁମେ କହ ଲୋକ ଆସିବ କାଦମ୍ବିନୀ ଆସିବ ଲୋକ ଆସିବ
0: ପ୍ରଣାମ ଦେଖ ଦେଖ ପ୍ରଣାମ ସୂର୍ଯ୍ୟ ଗଲା
1: କଦମ୍ବିନୀ କଦମ୍ବିନୀ କଦମ୍ବିନୀ ଜୀବନରେ ମୋର ଅବଶେଷ ରହିଗଲା କଦମ୍ବିନୀ ମୁଁ ତୁମକୁ ଆଲୋକ ଦେଇପାରିଲି ଆଲୋକ ଦେଇପାରିଲିନି କଦମ୍ବିନୀ।

ଶୁଣୁଥିଲେ ନାଟକ ପିଣ୍ଡଦାନ, ରଚନା ପଞ୍ଜାନନ ମିଶ୍ର, ପରିଚାଳନା କଲେ ମାନପଞ୍ଜନ ହୋତା। ସହଯୋଗିତା କରିଥିଲେ ମୁରଲୀଧର ପଣ୍ଡା, ଜୟକୁମାର ପ୍ରଧାନ, ପ୍ରଭୁଦତ୍ତ ପ୍ରଧାନ ଓ ଲକ୍ଷ୍ମଣ କୁମାର ପଣ୍ଡା। ବିଭିନ୍ନ ଭୂମିକାରେ ଥିଲେ ପ୍ରଣବ, ଡକ୍ଟର ଦ୍ୱାରିକାନନ୍ଦ ନାୟକ, କାଦମ୍ବିନୀ ନୁପୁର ଘୋଷ, କଣ୍ଠସ୍ୱର ମାନପଞ୍ଜନ ହୋତା ଏବଂ ଶିଶୁ କଳାକାର ଶକ୍ତି ସରଗମ ପାଣିଗ୍ରାହୀ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉମଙ୍ଗ।

ଲକ୍ଷ୍ମଣ କୁମାର ପଣ୍ଡା। ବିଭିନ୍ନ ଭୂମିକାରେ ଥିଲେ ପ୍ରଣବ, ଡକ୍ଟର ଦ୍ୱାରିକାନାଥ ନାୟକ, କାଦମ୍ବିନୀ ନୁପୁର ଘୋଷ, କଣ୍ଠସ୍ୱର ମାନଭଞ୍ଜନ ହୋତା ଏବଂ ଶିଶୁ କଳାକାର ଶକ୍ତି ସରଗମ ପାଣିଗ୍ରାହୀ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉମଙ୍ଗ।

ଏତେବେଳେ କାର୍ଯ୍ୟକ୍ରମରେ ରିଲେକରି ଶୁଣିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ରାତି 11:45 ଏବେ ଆପଣଙ୍କୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ

ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଆସନ୍ତାକାଲି ସକାଳ 6:10 ପ୍ରଚାର କରିବ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ। ଚେତନା ଚିନ୍ତନ ଶୁଣିବେ ସକାଳ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ଶୁଣିବେ ସକାଳ 6:45। ସକାଳ 7:25 ଓଡ଼ିଆରେ ଆଲୋଚନା ଚାଷର କଥା 7:40। ସଙ୍ଗୀତ ଲହରୀ ସକାଳ 7:45। ଗୀତ ଗୀତାଞ୍ଜଳି 8:30। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ହିନ୍ଦୀ କଥାଚିତ୍ରରେ ଗୀତ ସକାଳ 9:00, ଓଡ଼ିଆ କଥାଚିତ୍ରରେ ଗୀତ ସକାଳ 9:30। ପ୍ରଚାର କରିବୁ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ସକାଳ 10:10। ଏଥିରେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ଭେଟିବୁ ଆସନ୍ତାକାଲି ସକାଳ 5:55। ଶ୍ରୋତାବନ୍ଧୁ ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ର। ଜୟ ହିନ୍ଦ୍।